ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:20। ଆଜି ଶୁକ୍ରବାର 1948 ଶକାବ୍ଦ ଜ୍ୟେଷ୍ଠ 8 ଦିନ 2026 ମସିହା ମଇ ମାସର 29 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 meter ତଥା 945 kHz ଏବଂ FM 101 MHz ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ସରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ।

ଶାନ୍ତି ସମାନ କୌଣସି ତପସ୍ୟା ନାହିଁ, ସନ୍ତୋଷଠୁ ବଳି କୌଣସି ସୁଖ ନାହିଁ, ତୃଷ୍ଣାଠୁ ବଳି କୌଣସି ବ୍ୟାଧି ନାହିଁ ଏବଂ ଦୟାସମ କୌଣସି ଧର୍ମ ନାହିଁ, କହିଛନ୍ତି ଚାଣକ୍ୟ। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ରିପୋର୍ଟ ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଆରମ୍ଭରେ ଯୁବରାଜ ହରେକୃଷ୍ଣଙ୍କ ଗୀତ ରଚନା ଜଗବନ୍ଧୁ ରଥାଙ୍ଗ ପାଣି ରତ୍ନ ସିଂହାସନ ମୌଡ଼ମଣି। କଣ୍ଠଶିଳ୍ପୀ ଚନ୍ଦ୍ରମଣି ଲେଙ୍କା।

ସତକରି କହନାଥ, ମୁହିଁ ଯଦି ତୋର ଭୃତ୍ୟ କାହାକୁ କହିବି ଦୁଃଖ ରାଶି। ଏଥର ଅଭିରାମ ପରମହଂସଙ୍କ ଗୀତରଚନା ଶୁଣନ୍ତୁ, କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ କଣ୍ଠଶିଳ୍ପୀ ରାଖଲ ଚନ୍ଦ୍ର ମହାନ୍ତି ଭୀମଭୋଇଙ୍କ ଗୀତ ରଚନା ଉଠ ସ୍ୱାମୀ ବ୍ରହ୍ମାଣ୍ଡ ଠାକୁର ହେ ବିଜେକର ହେଉଛି ଉଛୁର।

କହିଦେ କହିଦେ ରେ କାଲିଆ ତୋର ଲେତାଗୁତା ଭା ପଡ଼ୁଆ। କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଦାଉଦ କୁଅଁର, କ୍ଷେତ୍ରମଣି ବିଭାରଙ୍କ ଗୀତ ରଚନା।

ସ୍ରଷ୍ଟାଙ୍କର ସୃଷ୍ଟିରେ ମନୁଷ୍ୟର ସ୍ଥାନ ସମସ୍ତ ପ୍ରାଣୀମାନଙ୍କଠାରୁ ଉର୍ଦ୍ଧ୍ୱରେ। ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ମଣିଷ ବହୁଗୁଣର ଅଧିକାରୀ। ତା ପାଖରେ ଦିବ୍ୟଜ୍ଞାନର ଉପସ୍ଥିତି ରହିଛି। ସେଇଥିପାଇଁ ତ ଭାଗବତରେ କୁହାଯାଇଛି, ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ। ମନୁଷ୍ୟ ଦେହରେ ଦିବ୍ୟଜ୍ଞାନର ସତ୍ତା ଦେଖି ସ୍ୱୟଂ ଭଗବାନ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି, ଯେଉଁଥିପାଇଁ ଯୁଗେ ଯୁଗେ ଦେବତାମାନେ ମଧ୍ୟ ମଣିଷ ଶରୀର ଧାରଣ କରି ଧରାପୃଷ୍ଠରେ ଅବତରଣ କରିବା ପାଇଁ ଲାଳାୟିତ ହୋଇଥାନ୍ତି। ହେଲେ ମନୁଷ୍ୟର ଆଧ୍ୟାତ୍ମ କ୍ଷେତ୍ରର ବିକାଶ ମାର୍ଗରେ ସର୍ବପ୍ରଥମ ଭୂମିକା ହେଉଛି ଆତ୍ମଜ୍ଞାନର। ଆତ୍ମଜ୍ଞାନ ନଥିଲେ ମନୁଷ୍ୟ ଜଡ଼ତାର ବନ୍ଧନରେ ବାନ୍ଧି ହୋଇଥାଏ। ବାସନା, ତୃଷ୍ଣା ଓ ଅହଂଭାବ ବ୍ୟତୀତ ସେ ଅନ୍ୟ କିଛି ବୁଝିପାରେ ନାହିଁ। ଆତ୍ମଜ୍ଞାନ କାରଣରୁ ମନୁଷ୍ୟ ନିଜର କର୍ତ୍ତବ୍ୟ, ସ୍ୱରୂପ ଓ ଭବିଷ୍ୟତକୁ ଦେଖିପାରେ। ଏହି ଆଧ୍ୟାତ୍ମ ବୋଧକୁ ହିଁ ଦେବଜନ୍ମ କୁହାଯାଏ। ମନୁଷ୍ୟର ଦିବ୍ୟଜ୍ଞାନର ପରିପ୍ରକାଶ ହେଲେ ସେ ଆତ୍ମିକ ପ୍ରଗତିର ମହତ୍ତ୍ୱ ବୁଝିପାରେ ଏବଂ ସେ ଦିଗରେ ଅଗ୍ରସର ହେବା ପାଇଁ ପ୍ରୟାସ କରେ। ଆତ୍ମଜ୍ଞାନର ଅଭାବରେ ଚେତନ ପ୍ରାଣଧାରୀ ମନୁଷ୍ୟ ଏକ ଜଡ଼ ସହିତ ସମାନ। ଆତ୍ମଜ୍ଞାନରୂପୀ କିରଣ ଯେତେବେଳେ ତା ଭିତରେ ପ୍ରବେଶ କରେ, ସେତେବେଳେ ପ୍ରସୁପ୍ତି ଅବସ୍ଥା ଜାଗୃତିରେ ପରିଣତ ହୁଏ। ଥରେ ଗୋଟିଏ ତଥ୍ୟକୁ ସ୍ପଷ୍ଟ କରିବାର ଆଗ୍ରହ ନେଇ ରାମକୃଷ୍ଣ ପରମହଂସଙ୍କୁ ନରେନ୍ଦ୍ର ପଚାରିଲେ, ମନୁଷ୍ୟକୁ ବିଚାରଶୀଳ ଓ ଶ୍ରେଷ୍ଠତମ ପ୍ରାଣୀ ବୋଲି କୁହାଯାଏ, ତଥାପି ତାଠାରେ ଦୁଇଟି ପୃଥକ୍ ଗୁଣ ଦେଖିବାକୁ ମିଳେ, ଏହା ଏକ ବିରୋଧାଭାସ ସହିତ ସମାନ। ଗୋଟିଏ ଶ୍ରେଣୀର ଲୋକ ନିକୃଷ୍ଟ ଭାବକୁ ପସନ୍ଦ କରନ୍ତି, ଅନ୍ୟ ଏକ ଶ୍ରେଣୀର ଲୋକ ଉତ୍କୃଷ୍ଟ ଭାବ ଓ ପରମାର୍ଥ ପରାୟଣକୁ ଆଦରି ନିଅନ୍ତି। ଏପରି କାହିଁକି ହୋଇଥାଏ? ଉଦାହରଣ ପ୍ରସ୍ତୁତ କରି ପରମହଂସ ବୁଝାଇଦେଲେ। ସେ କହିଲେ, ନିକିତିରେ ଯେଉଁ ପାଖ ଓଜନିଆ ହୁଏ ତାହା ସେହି ପାଖକୁ ଢଳି ପଡ଼େ, ଏବଂ ଯେଉଁ ପାଖ ହାଲୁକା ହୁଏ ତାହା ଉପରକୁ ଉଠିଯାଏ। ମନୁଷ୍ୟର ମନ ତରାଜୁ ପରି, ତାହାର ଗୋଟିଏ ପାଖରେ ସଂସାର ଓ ଅନ୍ୟ ପାଖରେ ଭଗବାନ। ଯାହାର ମନରେ ସଂସାର ଓ ସୁଖ ଉପଭୋଗ, ମାନସମ୍ମାନର ଓଜନ ବେଶୀ, ତାହାର ମନ ଭଗବାନଙ୍କଠାରୁ ଅଲଗା ହୋଇ ସଂସାର ଆଡ଼କୁ ଢଳି ପଡ଼େ। ଯାହା ମନରେ ବିବେକ ଓ ଆତ୍ମଜ୍ଞାନ ପାଇଁ ପ୍ରବଳ ଉତ୍କଣ୍ଠାର ଓଜନ ରହେ, ତାହାର ମନ ସଂସାରରୁ ଅଲଗା ହୋଇ ଭଗବାନଙ୍କ ଆଡ଼କୁ ଢଳି ପଡ଼େ। ତେଣୁ ଆମେ ଜାଣି ରଖିବା କଥା ଯେ ବଞ୍ଚିବାର କଳାରେ ହିଁ ଜୀବନ ନିହିତ ଅଟେ। ଯେକୌଣସି ପ୍ରକାରେ ଅଗଠିତ ଭାବରେ ବଞ୍ଚିବାର ନାମ ଜୀବନ ନୁହେଁ। ପ୍ରକୃତରେ ଯେଉଁମାନେ ବଞ୍ଚିବାର କଳା ଜାଣନ୍ତି, କେବଳ ସେହିମାନେ ହିଁ ଯଥାର୍ଥ ରୂପେ ବଞ୍ଚି ରହନ୍ତି। ଜୀବନର ଅର୍ଥ କ'ଣ? ଆମେ ଏ ସଂସାରକୁ ଆସିବାର ଅର୍ଥ କ'ଣ? ଉଦ୍ଦେଶ୍ୟ କ'ଣ? ଆମେ କ'ଣ ହେବାକୁ ଏବଂ କ'ଣ ପାଇବାକୁ ଇଚ୍ଛା କରୁ? ଏହି ପ୍ରଶ୍ନମାଳାର ସଠିକ୍ ଉତ୍ତରରେ ହିଁ ଜୀବନର ରହସ୍ୟ ସମାହିତ। ଜୀବନରେ ଯଦି ଗନ୍ତବ୍ୟ ପଥର ବୋଧ ନ ହୁଏ, ତେବେ ଗତି କିପରି ଠିକ୍ ହୋଇପାରିବ? ଏବଂ ଗନ୍ତବ୍ୟସ୍ଥଳ ଯଦି ନିର୍ଦ୍ଦିଷ୍ଟ ନଥାଏ, ତେବେ କିପରି ସନ୍ତୋଷ ଲାଭ କରାଯାଇପାରିବ? ତେଣୁ ଯାହା ପାଖରେ ସମ୍ପୂର୍ଣ୍ଣ ଜୀବନର ଅର୍ଥର ବିଚାର ନାହିଁ, ସେ ସେହି ମାଳି ସହିତ ସମାନ ଯିଏ ଫୁଲ ଥାଇ ସୂତାର ଅଭାବରେ ମାଳା ଗୁନ୍ଥିବା ପାଇଁ ଅସମର୍ଥ। ଠିକ୍ ସେହିପରି ଯିଏ ବଞ୍ଚିବାର କଳାରୁ ବଞ୍ଚିତ, ତାହାର ଜୀବନ ଦିଗହୀନ ଏବଂ ସଙ୍ଗତିହୀନ। ତାହାର ସମସ୍ତ ଅଭିଜ୍ଞତା ସାରହୀନ। ଜ୍ଞାନ ରୂପେ ପ୍ରକଟ ହେବାର ଶକ୍ତି ତାହାଠାରେ ଉତ୍ପନ୍ନ ହୋଇପାରେ ନାହିଁ। ବଞ୍ଚିବା କଳାରୁ ବଞ୍ଚିତ ବ୍ୟକ୍ତି ଜୀବନର ସମସ୍ତ ଅନୁଭୂତିରୁ ବଞ୍ଚିତ ରହେ। ଏହାର ଅଭାବରେ ବଞ୍ଚିବା ନ ବଞ୍ଚିବା ସମାନ। ଏପରି ବ୍ୟକ୍ତି ସୁଖ ଦୁଃଖ ତ ଜାଣେ, କିନ୍ତୁ କେବେ ଆନନ୍ଦର ଅନୁଭୂତି ପାଇପାରେ ନାହିଁ। କାରଣ କଳାତ୍ମକ ରୀତିରେ ଜୀବନଯାପନ କଲେ ତାହାକୁ ସାମଗ୍ରିକ ରୂପେ ଅନୁଭବ କଲେ ହିଁ ଆନନ୍ଦର ଅନୁଭୂତି ଆସିଥାଏ। ତେଣୁ ଯେଉଁ ମନୁଷ୍ୟ ଭଗବାନଙ୍କର ଧ୍ୟାନ କରେ, ମାତା ପିତା ଏବଂ ଗୁରୁଜନଙ୍କର ପ୍ରସନ୍ନତା ପାଇଁ କାର୍ଯ୍ୟ କରେ, ସେ ହିଁ ଆତ୍ମଜ୍ଞାନର ପରିପ୍ରକାଶ କରିପାରେ। ଜୀବନରେ ଯିଏ ଯେମିତି ରଙ୍ଗ ଦିଏ, ତା ପାଇଁ ଜୀବନ ସେମିତି ରଙ୍ଗୀନ ହୋଇଯାଏ। ହେଲେ ଜୀବନକୁ ସୁନ୍ଦର ଭାବରେ ଦେଖିବା ପାଇଁ ସେମିତି ଦୃଷ୍ଟିଭଙ୍ଗୀଟିଏ ଥିବା ଦରକାର।

ଆଜିର ଭାବନା ଶୁଣିଲେ ଉପସ୍ଥାପନା କଲେ ସନ୍ତୋଷ ପିଂ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଆଜି ଶୁଣନ୍ତୁ ଏହାର 395ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି ସଙ୍ଗୀତ ତାରାକାନ୍ତ ପଣ୍ଡା।

ରୁକ୍ମିଣୀଙ୍କ ବିବାହ ଆସନ୍ନ। ବ୍ରାହ୍ମଣ ଫେରିଆସି ନାହିଁ। ରୁକ୍ମିଣୀଙ୍କ ମନରେ ଦାରୁଣ ଉତ୍କଣ୍ଠା ଏବଂ ନୈରାଶ୍ୟ। ଏବେ ବ୍ରାହ୍ମଣ ଆସି ଜଣାଇଛି ଯେ ଶ୍ରୀକୃଷ୍ଣ କୁଣ୍ଡିନଗରରେ ଉପସ୍ଥିତ। ରାଜା ଭୀଷ୍ମକ ରାମକୃଷ୍ଣଙ୍କୁ ଅଭ୍ୟର୍ଥନା କରିଛନ୍ତି। ବିବାହର ଅବ୍ୟବହିତ ପୂର୍ବରୁ ରୁକ୍ମିଣୀ ଅମ୍ବିକା ମନ୍ଦିରରେ ପୂଜା ସାରି ବାହାରୁଥିବା ବେଳେ ଶ୍ରୀକୃଷ୍ଣ ତାକୁ ହରଣ କରିଛନ୍ତି। ତୁମୁଳ ଯୁଦ୍ଧ ସଂଘଟିତ ହୋଇଛି। ଶେଷ ପର୍ଯ୍ୟନ୍ତ ଶିଶୁପାଳ ପକ୍ଷ ରାଜାମାନେ ପରାଜିତ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଉ ଦେଖିଛନ୍ତି ଶିଶୁପାଳ ବସିଛି ବେଦୀରେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 395ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ବିଜେପି ସରକାରକେ ଦୁଇ ବଛର ପୂର୍ବରକେ ଯାଉଥିବା ବେଳେ ଇ ଅବସରରେ ଏବେ ଜୁନ୍ 12 ତାରିଖ ଗୋଟିଏ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ଏଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇକରି ଗୋଟିଏ ଜନସଭାକେ ସମ୍ବୋଧନ କରିବେ। ଇତାର ସହିତ ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ଲାଗି ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ। ରାଜ୍ୟ ସରକାରଙ୍କ ଦୁଇ ବଛର ପୂର୍ତ୍ତି କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ସ୍ୱଷ୍ଟ କରିଛନ୍। ଗଲାକାଲି ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେବାର ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟଟି ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିକରି ସରକାରଙ୍କର ଦୁଇ ବଛର ପୂର୍ତ୍ତି ପାଳନ ସମାରୋହଟି ଯୋଗ ଦେବାରକେ ନିୟୁତା ଦେଇଥିଲେ। ଆଉ ପ୍ରଧାନମନ୍ତ୍ରୀ ସମାରୋହଟି ଯୋଗ ଦେବାର ଲାଗି ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ବିଜେପି ସରକାରର ଦୁଇ ବଛର ପୂର୍ତ୍ତି ପ୍ରାକ୍ ପ୍ରସ୍ତୁତି ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବିଭାଗର ସଫଳତା ଓ ଉପଲବ୍ଧି ବାବଦେ ବିଭାଗୀୟ ସଚିବମାନଙ୍କ ସହିତ ଆଲୋଚନା କରିଛନ୍। ବୈଠକଟି ମୁଖ୍ୟମନ୍ତ୍ରୀ ସରକାରଙ୍କର ଆଭିମୁଖ୍ୟ ଜନକଲ୍ୟାଣକାରୀ ଯୋଜନା ଓ ତାର ସୁଫଲ ବିଷୟଟି ଯେନ୍ତା ସାଧାରଣ ଲୋକ ସୂଚନା ପାଇପାରିବେ ସେଥିଲାଗି ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 11 ଓ 12 ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀ ଓଡ଼ିଆ ଭାଷାଥି ତିଆରି ହୋଇଥିବା ବହି ପଢ଼ିବେ। ଓଡ଼ିଆଥି ପଢ଼ା ବହି ତିଆରି କରିବାର ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓଙ୍କ ଜରି ରାଜ୍ୟର 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକେ ବହି ଯୋଗାଇ ଦିଆଯାଇଛି। ଇତାର ସହିତ କଲେଜ ଅଧ୍ୟକ୍ଷ ଓ ବିଜ୍ଞାନ ଶିକ୍ଷକମାନଙ୍କ ଲାଗି ଖାସ୍ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 17 ଯାକ ବିଶ୍ୱବିଦ୍ୟାଳୟନ 6 ଲେଖା ଉପପରୀକ୍ଷା ନିୟନ୍ତ୍ରକ ନିଯୁକ୍ତି ପାଇବେ। ଏହାଦେ 11 ବିଶ୍ୱବିଦ୍ୟାଳୟନ 12 ଉପପରୀକ୍ଷା ନିୟନ୍ତ୍ରକ ପଦବୀ ରହିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟନ ଖାଲି 2 ପଦବୀ ଥିବା ବେଳେ ଅଲଗା 10 ବିଶ୍ୱବିଦ୍ୟାଳୟନ ଗୋଟେ ଲେଖା ରହିଛି। ରାଜ୍ୟର ଆଉ 6 ବିଶ୍ୱବିଦ୍ୟାଳୟନ ଏ ପଦବୀ ନାଇଁ ଥିବା ବେଳେ ଏହାଦେ ଗୋଟେ ଲେଖା ନୂଆ ଉପପରୀକ୍ଷା ନିୟନ୍ତ୍ରକ ପଦବୀ ତିଆରି କରାଯାଇଛି। ଏଥିଲାଗି ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା ଠିକ୍ ଭାବେ ହୋଇପାରିବା ବୋଲି ବିଭାଗ ତରଫରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ଶେଷ କେପେ ପହଞ୍ଚିଛି। ଆଇବାକାଲିଠାନୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘର ଘର ଯାଇକରି ତଥ୍ୟ ଠୋଲ୍ ମୁଲ୍ କରିବେ। ଜିଲ୍ଲାର ଇଆର୍ଓ, ଏଇଆର୍ଓ ଆଉ ବିଏଲ୍ଓମାନଙ୍କୁ ତାଲିମ ଦିଆଯାଇସାରିଛି ଆଉ ଭାରତ ନିର୍ବାଚନ ଆୟୋଗଙ୍କ ସବୁ ନିର୍ଦ୍ଦେଶାବଳୀ ଅନୁସାରେ କାମ ଚାଲିଛି ବୋଲି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ସୂଚନା ଦେଇଛନ୍। ରାଇଜେ ହେଉଥିବା ଜବର ଖରାକେ ନଜରଥି ରଖିକରି ତଥ୍ୟ ଠୋଲାବାର କାମ ଦିନର 1 ବଜେ ତକ ସାରବାରକେ ଆଉ ବେଲବୁଡ଼େ ନିଜର ସୁବିଧା ହିସାବରେ କରବାରକେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ବାଙ୍ଗାଲୁରୁ ତାନ୍ତିରବ ଷ୍ଟାଡିୟମ୍ନ ଗଲା 26 ତାରିଖନୁ ମୂଲ ହୋଇଥିବା ଇଣ୍ଡିଆନ୍ ଓପନ୍ ପାରା ଆଥ୍ଲେଟିକ୍ ପ୍ରତିଯୋଗିତା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାଟି ଓଡ଼ିଶା ଦଳ 18 ପଦକ ଜିତିଛି। ସେଥିର୍ ଭିତରେ 8 ସ୍ୱର୍ଣ୍ଣ, 6 ରୌପ୍ୟ ଆଉ 4 କାଂସ୍ୟ ପଦକ ସାମିଲ ଅଛି। ଜାପାନର ନାଗୋୟାଠାରେ ଇ ବଛର ହେବାରକେ ଥିବା ଏସୀୟ ପାରା କ୍ରୀଡ଼ା ଲାଗି ଏହି ପ୍ରତିଯୋଗିତା ଗୋଟିଏ ଚୟନ ଶିବିର ଭାବେ ମାନ୍ୟତା ପାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଗଲାକାଲ କାଲବୈଶାଖୀର ବଲେ ଜବର ଧୁକାଗଡ୍ଡି ବର୍ଷା ଆଉ କରାମାଡ଼ ହୋଇଯାଇଛି। ଜିଲ୍ଲାର 57 ନମ୍ବର ରାଜପଥ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ସହିତ ମୁଖ୍ୟ ରାସ୍ତା ଉପରେ ବଡ଼ବଡ଼ ଗଛ ପଡ଼ବାରୁ ଯା ଆସ ପୂରାପୂରି ବନ୍ଦ ହୋଇଥିଲା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶଟି ସହରର ପ୍ରଭାବିତ ଇଲାକାନ ଅଗ୍ନିଶମ ବାହିନୀ ଆଉ ସ୍ଥାନୀୟ ଲୋକଙ୍କ ଚେରେଷ୍ଟାତି ଗଛ କାଟିକରି ସଫା କରାଯାଇଥିଲା। ପାଣିପାଗ, ରାଜ୍ୟ ଜବର ଖରା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର 12 ଜିଲ୍ଲାର ଜବର ଗରମ ଆଉ ଗୁଲଗୁଲି ହେବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ କାଲବୈଶାଖୀ ଆଉ ଜବର ବର୍ଷା ହେବା ବୋଲି ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ସହିତ 13 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏବେ 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାର ଧୁକାଗଡ଼ି ହେବାର ସମ୍ଭାବନା ରହିଛି। ଏ ସମୟଟି ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକେ ଯିବାରକେ ମନା କରାଯାଇଛି। ଏବେ କିଛିଦିନ ଭିତରେ ଦିନର ତାପମାତ୍ରା 2-4 ଡିଗ୍ରୀ ସେଲସିୟସ୍ ତକ କମ୍ବାର ସମ୍ଭାବନା ରହିଛି। ସେଆଡ଼େ ଜବର ଖରା ପରିସ୍ଥିତିକେ ନଜରଥି ରଖିକରି ସାଧାରଣ ଲୋକ ସତର୍କ ରହିବାର ସହିତ ଜରୁରୀ ପଦକ୍ଷେପ ନେବା ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍। ଏଛିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: इयम् आकाशवाणी सम्प्रति वार्ताः श्रूयन्ताम्। प्रवाचकः दिव्यानन्द झा। अथ वार्ताः। प्रधानमन्त्री नरेन्द्र मोदी गतदिने जनजातीय प्रतिनिधिभिः सह मिलितवान्। ह्यः नवदिल्ल्याम् आयोजितस्य जनजातीय सुरक्षा कल्याण मञ्चस्य विषये सामाजिक संचार माध्यमेन श्री मोदी उक्तवान् यत् आदिवासी समुदायं प्रति तस्य समर्पणं यथार्थतया प्रशंसनीयम्। केन्द्रीयः गृह सहकारिता मन्त्री अमित शाहः पुनरेकदा अवैध प्रवासिनाम् अभिज्ञानार्थं, निर्वासनार्थं, सीमा सुरक्षां च सुदृढीकर्तुं सर्वकारस्य प्रतिबद्धतां दृढतया प्रतिपादितवान्। गतवासरे गुजराते गांधीनगरे ४०,३०० कोटिरूप्यकाणां विकास परियोजनानां उद्घाटनस्य शिलान्यासस्य च अनन्तरं जनसभां संबोधयन् श्री शाहः पश्चिम बंगाल सर्वकारस्य अपि प्रशंसाम् अकरोत्, यतः शासनेन एकसप्ताहाभ्यन्तरे सीमा सुरक्षाबलाय 600 हेक्टर परिमिता भूमिः प्रदत्ता। वीर सावरकर महोदयस्य जन्मवार्षिक्याः अवसरे गृहमन्त्री तस्य योगदानाय, त्यागाय च तस्मै श्रद्धाञ्जलिं प्रदत्तवान्। गुजरातराज्यस्य त्रिदिवसीय यात्रायां श्रीशाहः अनेकेषां सार्वजनिक सौकर्याणाम् उद्घाटनम् अकरोत्। अत्रान्तरे सः अहमदाबाद नगरे आगामिनि ओलम्पिक क्रीडानां, कॉमनवेल्थ क्रीडानां, विश्वरक्षक क्रीडानां, अग्निक्रीडानां च सज्जतायाः समीक्षाम् अकरोत्। राष्ट्रपति पदासीना द्रौपदी मुर्मूः आरक्षकबलाय बोधितवती यत् आरक्षकाः अधिकं नागरिकाभिमुखाः भवेयुः, अपि च समाजस्य दुर्बलवर्गाणां, विशेषतः महिलानां, निर्धनानां, बालकानां च विषये संवेदनशीलतां धारयेयुः। राष्ट्रपतिः गतवासरे गंगटोक नगरे आयोजिते अलंकरणसंचलने सिक्किमारक्षकदलाय प्रतिष्ठितं राष्ट्रपतिध्वजसम्मानं प्रदाय एवम् उक्तवती। तया राज्ये विधिव्यवस्थायाः पालने सहैव आपत्प्रबन्धने सिक्किमारक्षकदलस्य भूमिकायाः भूरिशः प्रशंसा कृता। उपराष्ट्रपतिः सीपी राधाकृष्णन् अद्य आरभ्य अस्य मासस्य 31 दिनाङ्कपर्यन्तं कर्णाटक गोवा केरल राज्यानां त्रिदिवसीय यात्रायां भविष्यति। अद्य सः कर्णाटके बेंगलुरुनगरे आर्ट ऑफ लिविंग फाउंडेशन इत्येतस्य संस्थानस्य 45 वर्षपूर्त्यवसरे आयोजिते वैश्विक समारोहे सहभागं करिष्यति। तदनन्तरं सः कर्णाटकस्य दावणगेरे स्थितस्य विश्वविद्यालय बीडीटी अभियांत्रिकी महाविद्यालयस्य प्लैटिनम जुबली इति महारजत जयन्त्युत्सवे अपि सहभागं करिष्यति। कर्णाटकस्य मुख्यमन्त्री सिद्धारमैया इत्यसौ गतवासरे लोकभवने राज्यपालस्य सचिवाय औपचारिकरूपेण स्वकीयं त्यागपत्रं समर्पितवान्। वार्ताहरान् सम्बोधयन् सः प्रमाणितवान् यत् त्यागपत्रं सचिवाय औपचारिकरूपेण प्रदत्तमिति। अत्रावसरे सः राज्यपालं नूतनमुख्यमन्त्रिणः पदभारग्रहणाय आमन्त्रयितुं साग्रहं निवेदितवान्, यतोहि विधानसभायां 38,100 विधायकानां समर्थनेन कांग्रेसदलस्य पूर्णबहुमतं वर्तते। तेन सूचितं यत् कांग्रेस उच्चाधिकारिभिः तस्मै राज्यसभायाः सदस्यता प्रस्ताविता आसीत्, परञ्च सः राष्ट्रिय राजनीतौ स्वकीयाम् अरुचिं प्रकटयन् उक्तवान् यत् सम्प्रत्यसौ राज्यस्य जनानां कृते एव निरन्तरं कार्यं करिष्यति। भारतीयार्थविभागेन अनुमितं यत् देशस्य उत्तरपश्चिमीय दिग्विभागस्य कतिपय क्षेत्रेषु अतितापघटनायाम् अपचितिः भविष्यति। अन्ते क्रीडावार्तासु आईपीएल क्रिकेट स्पर्धा मालिकायाम् अद्य उपान्तिचक्रीये द्वन्द्वे गुजरात टाइटन्स दलं राजस्थान रॉयल्स दलेन समं स्पर्धिष्यते। स्पर्धा सायं सार्धसप्तवादने आरप्स्यते। इति वार्ताः।
1: आकाशवाणी संबलपुर सुनंतु आज प्रसारित होबाकु थिबा केतेक कार्यक्रम संपर्क रे सूचना। आज सकाळ 7:10 रे सुनिबे स्वास्थ्य सूचना। एथिरे 5 वर्ष रे 7 थर टीकाकरण रो महत्व ए संपर्क रे कहिबे डाक्टर स्मिता कुमारी पंडा। परिवेश सूचना सुनिबे सकाळ 7:30 रे वनीकरण रो परिवेश उपरे प्रभाव ए संपर्क रे कहिबे डाक्टर समापिका दास। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ପ୍ରଚାର କରିବ ସକାଳ 7:35 କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ସଙ୍ଗୀତ ଜି ନାରାୟଣ ରାଓ, ସନ୍ଥକବି ଭୀମ ଭୋଇଙ୍କ ଗୀତ ରଚନା। ବୀରେନ୍ଦ୍ରନାଥ ନାଗ ଗାଇଥିବା ସମ୍ବଲପୁରୀ ଗୀତ ଶୁଣିବେ ସକାଳ 7:50। ସକାଳ 8:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା, ପରଶୁରାମ ପାତ୍ର ଏବଂ କାହ୍ନୁ କେଶବ ବହିଦାର। ସକାଳ 8:45 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ତପନ କୁମାର ନାୟକ, ଜୟଦେବ ତନ୍ତି ଏବଂ ସୁତପା ପଟ୍ଟନାୟକ। ଦିନ 11:05 ପ୍ରଚାର କରିବୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ରେଖାରାମ ବାଗ, ରବୀନ୍ଦ୍ର ପଣ୍ଡା, ପ୍ରଭାସିନୀ ରଥ, ଫକୀର କୁମାର ମେହେର ଏବଂ ଫକୀରମୋହନ ପଟ୍ଟନାୟକ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 11:30। ଦିନ 12:00 ବାତାୟନ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30। ଦିନ ଗୋଟାଏ 5 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ସୁବ୍ରତ ବିଶ୍ୱାଳ। ଘର ସଂସାର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ ଗୋଟାଏ 20। ଏଥିରେ ଶୁଣିବେ ଆଲୋଚନା ସ୍ପଣ୍ଡିଲାଇଟିସ୍ ରୋଗର କାରଣ ଓ ଚିକିତ୍ସା। ଆଲୋଚନା କରିବେ ଡାକ୍ତର ଉଷାରାଣୀ ମିଶ୍ର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏଥିରେ ଶୁଣିବେ ଆଲୋଚନା ଜଙ୍ଗଲ ନିଆଁର କାରଣ ଓ ତାକୁ ରୋକିବା କିପରି। ଆଲୋଚନା କରିବେ ମହିପାଳ ଛତ୍ରିଆ। ଅପରାହ୍ନ 3:30 ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ। ଅପରାହ୍ନ 4:02 ଶୁଣିବେ ନାଟକ ଜୋକ ଲୁଣ ଭେଟଣ, ରଚନା ସୌରଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସନ୍ଧ୍ୟା 5:00 ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିବେ। 5:02 ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣିବେ, ପରିବେଷଣ କରିବେ ଗୋକୁଳ ପଟେଲ ଏବଂ ସାଥୀ। ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀ ଶୁଣିବେ ସନ୍ଧ୍ୟା 5:30। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଯୋଗଦେଇ ଶ୍ରୀ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତର କେନ୍ଦ୍ର ଭାବେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ 15 ମାସରେ 7 ଥର ଓଡ଼ିଶାକୁ ଗସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ହେବାକୁ ଥିବା SIR ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଆସନ୍ତାକାଲିଠାରୁ 580ରୁ ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ କରିବେ। ଭୋଟର ତାଲିକାର ସଂଶୋଧନ, ନୂତନ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ମୃତ କିମ୍ବା ଅନୁପସ୍ଥିତ ଭୋଟରଙ୍କ ନାମ ବାଦ୍ ଦେବା କାର୍ଯ୍ୟ କରାଯିବ। ଚଳିତ ଶିକ୍ଷାବର୍ଷରୁ ଓଡ଼ିଆରେ ଯୁକ୍ତ 2 ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯିବ। ଯୁକ୍ତ 2 ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇ 700ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦିଆଯାଇଛି। ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର DIG ଥିବା 2009 ବ୍ୟାଚ୍ IPS ଅଧିକାରୀ ଅଖିଳେଶ୍ୱର ସିଂଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର DIG ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜର DIG ଥିବା 2010 ବ୍ୟାଚ୍ IPS ଅଧିକାରୀ କନୱର ବିଶାଲ ସିଂଙ୍କୁ STFର DIG ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳ ପାଇଁ ଏକ ୱେବ୍ସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଦାରିଙ୍ଗବାଡ଼ିର ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଭ୍ୟୁ ପଏଣ୍ଟ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ଏହା ସହିତ ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ସୁବିଧା

0: ସୁବିଧା ସମ୍ପର୍କିତ ସୂଚନା ମଧ୍ୟ ୱେବ୍ସାଇଟ୍ରୁ ପର୍ଯ୍ୟଟକମାନେ ପାଇପାରିବେ। ଏହି ପଦକ୍ଷେପ ଦାରିଙ୍ଗବାଡ଼ି ପର୍ଯ୍ୟଟନକୁ ଅଧିକ ସୁଗମ କରିବା ସହ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଇଛି। ୱେବ୍ସାଇଟ୍ଟି ହେଉଛି explore.daringibadi.com। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ପକ୍ଷରୁ ନବରଙ୍ଗପୁରରେ ଆୟୋଜିତ ଦୁଇଦିନିଆ ଅମୃତକାଳ ସାଂସ୍କୃତିକ ସମାରୋହ ଉଦ୍ଯାପିତ ହୋଇଛି। ସମାରୋହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଭାରତ ତଥା ଓଡ଼ିଶାର ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି କହିଥିଲେ। 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ତିହିଡ଼ିଠାରେ 10-ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ୍ର ପରିଚାଳନା, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ 600 ଜଣ କ୍ୟାଡେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରଭାବିତ ହୋଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। 57 ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 12 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ବେଙ୍ଗାଲୁରୁରେ ଅନୁଷ୍ଠିତ 8ମ ଇଣ୍ଡିଆନ୍ ଓପନ୍ ପାରା ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଓଡ଼ିଶାର ପ୍ରତିଯୋଗୀମାନେ 8ଟି ସ୍ୱର୍ଣ୍ଣପଦକ ସହ ମୋଟ 18ଟି ପଦକ ହାସଲ କରିଛନ୍ତି। ପାରା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଳିମାନଙ୍କ ପାଇଁ 24-ଦିନିଆ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। ଆଜି ଏଥିରେ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା।
2: ଟିକା ବା ଭ୍ୟାକ୍ସିନ୍ ଚିକିତ୍ସା ବିଜ୍ଞାନର ଏକ ଚମତ୍କାରୀ ଉଦ୍ଭାବନ। ଶିଶୁ ମୃତ୍ୟୁହାରକୁ କମ୍ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଛନ୍ତି। ଜନ୍ମରୁ 5 ବର୍ଷ ଭିତରେ ଶିଶୁକୁ 12 ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ଟିକାକରଣ କରାଯାଇଥାଏ। 5 ବର୍ଷରେ ଛୁଆଟି ଟିକାକରଣକୁ ନିହାତି 7 ଥର ଯିବା ଆବଶ୍ୟକ, ଯଥା ଜନ୍ମ ସମୟରେ PCG, ପୋଲିଓ ଏବଂ ହେପାଟାଇଟିସ୍ ବି'ର 0 ମାତ୍ରା ଦିଆଯାଇଥାଏ। 6 ସପ୍ତାହ କିମ୍ବା 1.5 ମାସ ସମୟରେ ଛୁଆକୁ ପେଣ୍ଟାଭେଲେଣ୍ଟର ପ୍ରଥମ ଟିକା, ରୋଟା ଭାଇରସ୍ର ପ୍ରଥମ ଟିକା, ପୋଲିଓର ପ୍ରଥମ ଟିକା ଏବଂ IPV ବା ଇଞ୍ଜେକ୍ଟେବୁଲ୍ ପୋଲିଓର ପ୍ରଥମ ଟିକା ଏବଂ ତା ସାଙ୍ଗରେ PCV ବା ନ୍ୟୁମୋକୋକାଲ୍ ଭ୍ୟାକ୍ସିନ୍ର ପ୍ରଥମ ଟିକା ମଧ୍ୟ ଦିଆଯାଇଥାଏ। ତାପରେ 10 ସପ୍ତାହ ବା 2.5 ମାସ ବୟସରେ ଛୁଆଟିକୁ ପେଣ୍ଟାଭେଲେଣ୍ଟର ଦ୍ୱିତୀୟ ମାତ୍ରା, ରୋଟା ଭାଇରସ୍ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଏବଂ OPV ଭ୍ୟାକ୍ସିନ୍ ବା ଓରାଲ୍ ପୋଲିଓ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଦିଆଯାଇଥାଏ। 14 ସପ୍ତାହ ବା 3.5 ମାସର ଛୁଆକୁ ଆମେ OPVର ତୃତୀୟ ମାତ୍ରା, ପେଣ୍ଟାଭେଲେଣ୍ଟର ତୃତୀୟ ମାତ୍ରା ଏବଂ ରୋଟା ଭାଇରସ୍ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା ଦେଇଥାଉ। ତା ସଙ୍ଗେ ନ୍ୟୁମୋକୋକାଲ୍ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଏବଂ ଇଞ୍ଜେକ୍ଟେବୁଲ୍ ପୋଲିଓ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ମଧ୍ୟ ଦିଆଯାଇଥାଏ। ତାପରେ 9 ମାସ ପୁରିଲେ ଛୁଆକୁ MR ଭ୍ୟାକ୍ସିନ୍, ଯେଉଁଟାକୁ ଆମେ ମିଜିଲ୍ସ ଆଣ୍ଡ ରୁବେଲା କହୁ, ତା'ର ପ୍ରଥମ ମାତ୍ରା, ଜାପାନିଜ୍ ଏନ୍କାଭାଲାଇଟିସ୍ ଭ୍ୟାକ୍ସିନ୍ର ପ୍ରଥମ ମାତ୍ରା ଏବଂ ନ୍ୟୁମୋକୋକାଲ୍ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା, ଯେଉଁଟାକି ଆମେ ବୁଷ୍ଟର୍ ଡୋଜ୍ କହୁ, ଏବଂ IPV ବା ଇଞ୍ଜେକ୍ଟେବୁଲ୍ ପୋଲିଓ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା ମଧ୍ୟ ଦିଆଯାଇଥାଏ। ତାପରେ ଆମେ ଦେଖିବା 16-24 ମାସ ମଧ୍ୟରେ ଛୁଆକୁ MR ବା ମିଜିଲ୍ସ ରୁବେଲା ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା,

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ. ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି. ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା. ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ. ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ୍ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ। ଏହାଛଡ଼ା ସେ ଦାବାଙ୍ଗରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ କେରଳମ୍ର ପୋଟାୟମ୍ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି। ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା, ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷ କରି ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୁରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗ

0: ସହଯୋଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଶେଷକରି ସାମରିକ ପ୍ରତିରକ୍ଷା ଶିଳ୍ପ କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ସୁରକ୍ଷା, ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୋମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ରୁଷଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି, ସନ୍ତାସବାଦ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପତ୍ତି ନେବା ଉଚିତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗି ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ଲୋବାଲ ସାଉଥକୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଅହମ୍ମଦାବାଦଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲିମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ତାଲିମ ସୁବିଧାର ସମ୍ପ୍ରସାରଣ କରୁଛନ୍ତି। ଅହମ୍ମଦାବାଦଠାରେ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ ବିକଶିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ ସାଙ୍ଗ୍ବିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ, ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲିମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରିକେଟ୍। ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7:00 ବ୍ରିଷ୍ଟଲ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: କଙ୍କରୋଚ୍ ଚାଷ ଯେନୁ ତାତି 25-35 ଡିଗ୍ରୀ ସେଲସିୟସ୍ ଆର୍ ପଛର୍କ 150-250 ସେଣ୍ଟିମିଟର ବର୍ଷା ହେସି ସେ ଇଲାକାମାନଙ୍କୁ ଇ କଙ୍କରୋଚ୍ ଚାଷଟା ଭଲ୍ ହେସି। ଅତ୍କା ଥଣ୍ଡା ପଡ଼ିଲେ ଗଛ ମରିଯାଏସି ଆର୍ ବର୍ଷା ଉତରୁ ଖରା ହଉଥିବାର ସମୟଥି ପରାଗ ସଙ୍ଗମ ଅତ୍କା ହେଇକିରି ଅମଲ ଗଲେ ଭଲ୍ ବଢ଼୍ସି। ମାଏଟ୍ ନିଗ୍ରା ଉର୍ବର ବାଲି ଦୋର୍ସା ଆର୍ ଚେନ୍ ମାଟିର ଅମ୍ଳତା 6-7 ଭିତରେ ଥିବା ସେ ମାଟି କଙ୍କରୋ ଚାଷ ଭଲ ହେସି। ତେହେରୁ କିସମ ଫଲର ଆକାର ଅନୁଯାୟୀ କଙ୍କରୋକେ ଦୁଇ ଭାଗ ଥି ଆମେ ଭାଗ କରିପାରମା। ମିଠା କଙ୍କରୋ ଯେନ୍ଟାକି ଫଲ ଲମା ଥିସି 10-15 ସେଣ୍ଟିମିଟର ତକ, ମୋଟା ଥିସି ଆର୍ ମାଂସଳ ଥିସି ଆର୍ କଣ୍ଟା ଗଲେ ହେତି କମ୍ ଥିସି। ଦେଶୀ କଙ୍କରୋ, ଦେଶୀ କଙ୍କରୋର ଫଲଟା ହଉଛି ସାନ, 2.5-5 ସେଣ୍ଟିମିଟର ହିତା ଲମା ଆର୍ ଅତ୍କା କଣ୍ଟା ଥିସି। ଦେଶୀ କଙ୍କରୋ ଥି ମିଠା କଙ୍କରୋ ଠାନୁ ଅତ୍କା ଖାଦ୍ୟ ଗୁଣ ଥିସି ଆର୍ ବଜାର ଚାହିଦା ଗଲେ ବନେ ଥିସି। C8 ଆର୍ C20 ଇଟା ହଉଛି ଯୁଡେ ଉନ୍ନତ ମିଠା କଙ୍କରୋ କିସମ। ବଂଶ ବିସ୍ତାର ମଞ୍ଜି, ଚେରଖଣ ଆର୍ ଡାଲ ବାଟିଆ କଙ୍କରୋ ଗଛର ବଂଶ ବିସ୍ତାର କରାଯାଏସି ଆର୍ ମଞ୍ଜି ମାନଙ୍କର ଗଜା ଆଗ୍ରେବାର ଶକ୍ତି କମ୍ ଆର୍ ଅଧା ଗଛ ଅଣରା ହେଇକିରି ଡେରିଥି ଫଲ ଫଲସି, ଯେନ୍ଟାକି 2-3 ବର୍ଷ ଲାଗିଯାଏସି। ଆର୍ ଆମର ରାଜ୍ୟ କଙ୍କରୋର ଚେର୍ନୁ ବଂଶ ବିସ୍ତାର କରାଯାଏସି। ମାଇ ଚେର୍ ମାଇ ଗଛ ଆର୍ ଅଣରା ଚେର୍ ଅଣରା ଗଛ ଅଣାଯାଏସି ଆର୍ ଇତାକେ ଅଲଗା ଅଲଗା ରଖବାର କଥା। ଚେର୍ ମାନଙ୍କର ଓଜନ ଦେଶୀ କଙ୍କରୋ ଲାଗି 80-120 ଗ୍ରାମ ଆର୍ ମିଠା କଙ୍କରୋ ଲାଗି 125-150 ଗ୍ରାମ ହେବାର କଥା। ଆର୍ କେତେ ଜାଗା ନ ବଡ଼ ଚେରିକେ କାଟିକିରି ଖଣ୍ ଖଣ୍ କରି ଲଗାଯାଏସି ଆର୍ ଫି ଖଣ୍ ଥି କମ୍ସେ କମ୍ 2 ଆଙ୍କ ରହିବାର କଥା। ତାହାରୁ କଟା ଖଣ୍କେ ମେଙ୍କୋଜେପ୍ ଯେନ୍ଟାକି ଇଣ୍ଡୋଫିଲ୍ M45 2 ଗ୍ରାମ ଲିଟରେ ପାଣିଥି ମିଶାବାର କଥା। ଆର୍ ଚେର୍ କରବାର ହରମୋନ୍ ସେରାଡିକ୍ସ ବି ଥି ସାନିକିରି ଛାଏଥି ଅଧା ଘଣ୍ଟା ରଖବାର ଉତରୁ ଲଗାବାର କଥା। ଆର୍ ବର୍ଷା ଦିନେ ଡାଲର ଖଣ୍ନୁ ଗଲେ ଚାରା କରାଯାଇ ପାର୍ବା। ନିରୋଗ ଆର୍ 2 ଗଏଣ୍ଟ ଥିବାର ଡାଲ୍କେ କାଟିକିରି ଚେର୍ କରବାର ହରମୋନ୍ ଇଥି ଦେଇକିରି ବାଇଲ୍ଥି ତୁପିଲେ 15-17 ଦିନ ଥି ଚେର୍ ଆସେ। ତାହାର କଙ୍କରୋ ଗଛ ଲଗାବାରଟା ମେ ମାସ ଶେଷ ଭାଗ ଠାନୁ ଜୁନ୍ ମାସ ଯାଏ କଙ୍କରୋ ଲଗାଯାଏସି। ଏଥିର୍ ଲାଗି ମାସେ ଆଗରୁ ଜମିକି 2-3 ଥର ଚାଷ କରିକିରି ଅନାବନା ଗଛମାନଙ୍କୁ ପର୍ଷା କରିକିରି ସଫା କରିକିରି ଧାଡ଼ିକେ ଧାଡ଼ି 2 ମିଟର ଆର୍ ମନ୍ଦାକେ ମନ୍ଦା 1 ମିଟର ଦୂରିଆଥି 45 ସେଣ୍ଟିମିଟର ଲମ୍ବା ଚଉଡ଼ା ଆର୍ ଗହିର ଗାଡ଼ କୁଡ଼ାଯାଏସି। ଆର୍ ଗାଡ଼ମାନଙ୍କୁ ଖରା ଦେଇକିରି ଫି ଗାଢ଼ାକେ 5 କେଜି କମ୍ପୋଷ୍ଟ ଆର୍ 150 ଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଆର୍ 50 ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ, 75 ଗ୍ରାମ ନିମ୍ ପିରିଆ ଆର୍ 3 ଗ୍ରାମ ଫୁରାଡନ୍ ଗୁଣ ଦେଇକିରି ଗାତକେ ଭରବାର କଥା, ତାହେରୁ ପାନ୍ ମଡ଼ାବାର କଥା। ଆର୍ ଫି ଗାତେ ଗୋଟେ ଚେର୍ କି 2 ଚେର୍ ହେଇଥିବାର କଟା ଡାଲ ଲଗେଇକିରି ପାନ୍ ଦିଆଯାଏସି। ଆର୍ ଲଗାବାର ସମୟଥି ଫି 10 ମନ୍ଦାନୁ 9 ମାଇ ଆର୍ ଗୋଟେ ଥି ଅଣରା ଚେର୍ ତୋପାଯାଏସି। ফি একর কো 2000টা কোটা চির দরকার হেসি। আর পাইন মড়াবার যেন সুবিধা আছে সেনু ফেব্রুয়ারি মাসে গলে।

0: କଙ୍କଡ଼ ଲଗାଯାଇ ପାର୍ବା, ତାହାର ସାରର ବ୍ୟବହାର। କଙ୍କଡ଼ ଲଗାବାର ସମୟଥି ଫି ଏକରକେ ଯବକ୍ଷାର ଯାନ 14 କେଜି, 30 ଦିନ ଉତରୁ 7 କେଜି, ଆର 60 ଦିନଥି ଫିର 7 କେଜି, ଆର ଫସ୍ଫରସ ଏନ୍ତା ଲଗାବାର ସମୟଥି 16 କେଜି, ଆର ପଟାସ 24 କେଜି। ସାରର ବ୍ୟବହାର କଙ୍କଡ଼ ଲଗାବାର ସମୟଥି ଯବକ୍ଷାର ଯାନ 14 କେଜି, ଫସ୍ଫରସ 16 କେଜି, ପଟାସିୟମ 24 କେଜି ଦରକାର ହେସି। ତାହାରୁ 30 ଦିନ ଉତରୁ ଫି ଏକରକେ ଫିର ଘାଏ 7 କେଜି ଯବକ୍ଷାର ଯାନ, ଆର 60 ଦିନ ଉତରୁ ଫିର ଏକରକ 7 କେଜି ଯବକ୍ଷାର ଯାନ ଦରକାର ହେସି। ତାହେରୁ ତାର ପରର ଯତ୍ନ କଙ୍କର ଲଗାବାର 30 ଦିନ ଉତରୁ ଘାଏ, ଆର 60 ଦିନ ଉତରୁ ଘାଏ କୁଡ଼ା ଖୁସା କରିକିରି ଅନାବନା ଗଛ ଘିଚି ଦେଇକିରି ସାରର ବ୍ୟବହାର କରବାର କଥା। ତାହେରୁ ଗଛ ମୂଲକେ ମାଇଟ ଟେକେଇକିରି ବତର ଆର ପାଗ ଦେଖିକିରି 5-7 ଦିନ ଅନ୍ତରଥି ପାଏନ ମଡ଼ାଯାଏସି। ତାହେରୁ ବର୍ଷା ମୂଲ ହେଇଗଲେ ଆର ପାଏନ ମଡ଼ାବାର ନାଇଁ ପଡ଼େ, ତାହେରୁ ଗଛକେ ରଞ୍ଜା ତୁପିକିରି ମଡ଼ାବାର କଥା। ଅମଲ କଙ୍କୁରର ଅମଲ ଚେର ଲଗାବାର 55-60 ଦିନଥି ଫଲ ଆଇସି, ଆର ଜହକିରି ମୂଲରୁ 8-10 ଗଣ୍ଠ ଉତରୁ ଫୁଲ ଧରସି, ଆର ବୀଜା ଟାନ ହେବାର ଆଗରୁ ଅମଲ କରବାର କଥା। ମିଠା ଆର ଦେଶୀ କଙ୍କୁର ଅମଲ କେନ୍ତିକିରି ହେସି, ମିଠା କଙ୍କୁରଟା ଫୁଲ ଫୁଟବାର ଠାନୁ 30-35 ଦିନଥି ଅମଲ ହେସି, ଆର ଦେଶୀ କଙ୍କୁରଟା 15-20 ଦିନ ଉତରୁ ହେସି। ମିଠା କଙ୍କୁରଟା ଫି ଗଛକେ 45-50 ଫଲ ଧରସି, ଆର ଦେଶୀ କଙ୍କୁର 80-100 ଫଲ ଧରସି। ସେନ୍ତା ମିଠା କଙ୍କୁରଟା ଫି ଗଛକେ 3-4 କେଜି ଅମଲ ହେସି, ଆର ଦେଶୀ କଙ୍କୁରଟା 2 କେଜି ଅମଲ ହେସି। ସେନ୍ତା ଫି ଏକରକ ମିଠା କଙ୍କୁର 60-70 କ୍ୱିଣ୍ଟାଲ ଅମଲ ହେସି, ତ ଦେଶୀ କଙ୍କୁରଟା 50-60 କ୍ୱିଣ୍ଟାଲ ଅମଲ ହେସି।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନା ଶୁଣନ୍ତୁ, ଆଜି ଏଥିରେ ବନୀକରଣର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
2: ବନଭୂମି ସହିତ ମନୁଷ୍ୟର ସମ୍ପର୍କ ପୁରାତନ କାଳରୁ ରହିଆସିଛି। ଦିନ ଥିଲା ଏହି ବନଭୂମିରେ ହିଁ ସଭ୍ୟତା ସଂସ୍କୃତିର ପ୍ରଥମ ସୂର୍ଯ୍ୟୋଦୟ ହୋଇଥିଲା। ମନୁଷ୍ୟ କ୍ରମାଗତ ଉନ୍ନତି ସଭ୍ୟତା ସଂସ୍କୃତିର ପରିପୃଷ୍ଟି ପାଇଁ ବନଭୂମିର ଦାନ ଅଧିକ। କ୍ରମାଗତ ଏହି ବନଭୂମିରେ ଗଢ଼ି ଉଠିଲା କଳକାରଖାନା, ମନୁଷ୍ୟ ତାର ଦରକାରୀ ବସ୍ତୁ ପାଇଁ ନିର୍ଭରଶୀଳ ହେଲା ବନଭୂମି ଉପରେ। ଧୀରେ ଧୀରେ ଯାନ୍ତ୍ରିକ ସଭ୍ୟତା ଗଢ଼ି ଉଠିଲା ଏହି ବନଭୂମି ଉପରେ। ମନୁଷ୍ୟ ଜଙ୍ଗଲ କାଟିବାକୁ ଲାଗିଲା ତାର ବୈଷୟିକ ଆବଶ୍ୟକତା ପୂରଣ ପାଇଁ। ଯଦି ଆମେ ପୃଥିବୀର ଜଙ୍ଗଲ ଆଚ୍ଛାଦନ ମାନେ ଫରେଷ୍ଟ କଭର ବିଷୟରେ କହିବା, ପୃଥିବୀର ମୋଟ ସ୍ଥଳଭାଗର 31% ଅଂଶ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ। ଏହି ଜଙ୍ଗଲର ପରିମାଣ 4.06 ବିଲିୟନ୍ ହେକ୍ଟର। ବିଶ୍ୱରେ ଏବେ ବି ଅତି କମ୍ରେ 1.11 ବିଲିୟନ୍ ହେକ୍ଟର ପ୍ରାଥମିକ ଜଙ୍ଗଲ ରହିଛି। ବ୍ରାଜିଲ, କାନାଡ଼ା ଏବଂ ରୁଷିଆ ଏହି 3ଟି ଦେଶ ମିଶି ପୃଥିବୀର ଅଧାରୁ ଅଧିକ ପ୍ରାଥମିକ ଜଙ୍ଗଲ ଧାରଣ କରିଛନ୍ତି। 1990 ଠାରୁ ଏପର୍ଯ୍ୟନ୍ତ ପ୍ରାୟ 129 ହେକ୍ଟର ଜଙ୍ଗଲ ନଷ୍ଟ ହୋଇସାରିଲାଣି, ଯାହାକି ଦକ୍ଷିଣ ଆଫ୍ରିକାର କ୍ଷେତ୍ରଫଳ ସହିତ ସମାନ। ଆକଳନରୁ ଜଣାପଡ଼ିଛି ଯେ 60% ଜଙ୍ଗଲ କ୍ଷୟ କୃଷି ସମ୍ପ୍ରସାରଣ ପାଇଁ ହେଉଛି। ଓଡ଼ିଶାର ସମୁଦାୟ ଜଙ୍ଗଲ ଆଚ୍ଛାଦନ ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରଫଳର ପ୍ରାୟ 39.31%। ବନୀକରଣର ବୈଜ୍ଞାନିକ ତଥା ପରିବେଶଗତ ଉପକାରିତା ଅଧିକ। ବୃକ୍ଷମାନେ ଆଲୋକ ଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଗ୍ରହଣ କରନ୍ତି ଏବଂ ଅମ୍ଳଜାନ ଛାଡ଼ନ୍ତି। ଏହା ବିଶ୍ୱତାପନ ବା ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସାହାଯ୍ୟ କରେ। ବୃକ୍ଷର ଚେର ମାଟିକୁ ଜାବୁଡ଼ି ଧରିଥାଏ, ଯାହାଫଳରେ ବନ୍ୟା କିମ୍ବା ପ୍ରବଳ ବର୍ଷା ସମୟରେ ମୃତ୍ତିକା କ୍ଷୟ ହ୍ରାସ ପାଇଥାଏ। ବୃକ୍ଷରୁ ନିର୍ଗତ ବାଷ୍ପ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କରେ, ଯାହା ମେଘ ସୃଷ୍ଟି ଏବଂ ବର୍ଷା କରାଇବାରେ ସହାୟକ ହୋଇଥାଏ। ବନୀକରଣ ଅନେକ ପଶୁ ପକ୍ଷୀ ଏବଂ କୀଟପତଙ୍ଗକୁ ବାସସ୍ଥଳୀ ଯୋଗାଇଥାଏ, ଯାହା ପରିସଂସ୍ଥାକୁ ସୁରକ୍ଷିତ ଏବଂ ସୁସ୍ଥ ରଖେ। ଗଛମାନେ ବାୟୁରେ ଥିବା ଧୂଳିକଣା ଏବଂ ବିଷାକ୍ତ ଗ୍ୟାସ୍କୁ ଛାଣି ବାୟୁକୁ ପରିଷ୍କାର କରନ୍ତି। ବୃକ୍ଷ ଉପରୁ ପଡ଼ୁଥିବା ବର୍ଷା ଜଳକୁ ମାଟି ଭିତରକୁ ଯିବାରେ ସାହାଯ୍ୟ କରନ୍ତି, ଯାହା ଭୂତଳ ଜଳସ୍ତର ବୃଦ୍ଧି କରେ। ତେଣୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ପରିବେଶ ସନ୍ତୁଳନ ଏବଂ ମାନବ ଜାତିର ସୁରକ୍ଷା ପାଇଁ ବନୀକରଣ ଅତ୍ୟନ୍ତ ଜରୁରୀ। ପାରିବେଶିକ ପ୍ରଦୂଷଣରୁ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରେ ବନ ମହୋତ୍ସବର ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ହେଲା ସାମୂହିକ ବନୀକରଣ ବା ବୃକ୍ଷରୋପଣ, ଧ୍ୱଂସପ୍ରାପ୍ତ ବନର ନବୀକରଣ ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ବନ ମହୋତ୍ସବର ଲକ୍ଷ୍ୟ। ସମ୍ବାଦପତ୍ରରେ ବୃକ୍ଷରୋପଣର ଉପଯୋଗିତା ଦର୍ଶାଇ ପ୍ରବନ୍ଧମାନ ପ୍ରକାଶ ପାଏ ଏବଂ ରେଡିଓ ଦୂରଦର୍ଶନ ପରି ଗଣମାଧ୍ୟମ କାର୍ଯ୍ୟକ୍ରମରେ ଏ ବିଷୟରେ ବିଶଦ ଆଲୋଚନା କରାଯାଏ। ଏହି ଉତ୍ସବରେ ନିମ୍ବ, ପଣସ, ଆମ୍ବ, ବର, ଅଶ୍ୱତ୍ଥ, ଚାକୁଣ୍ଡା ଭଳି ବୃକ୍ଷରୋପଣ କରାଯାଏ। ଜାତୀୟ ଜଙ୍ଗଲ ନୀତି ଅନୁଯାୟୀ ଭାରତ ବର୍ଷରେ ଶତକଡ଼ା 33.3% ଜଙ୍ଗଲ ରହିବା କଥା, ମାତ୍ର ପ୍ରକୃତରେ ଅଛି 22.7% ମଧ୍ୟ କମ୍। ଜନସଂଖ୍ୟା ଯେପରି ବୃଦ୍ଧି ପାଉଛି, ସେହି ଅନୁସାରେ ଅରଣ୍ୟର ଆନୁପାତିକ ବୃଦ୍ଧି ହେବା ପରିବର୍ତ୍ତେ ତାହା କ୍ଷୟପ୍ରାପ୍ତ ହେଉଛି। ତେଣୁ ବନୀକରଣର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ। ଜାତୀୟ ବନୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅବକ୍ଷୟିତ ଜଙ୍ଗଲର ପୁନରୁଦ୍ଧାର ପାଇଁ ପାଣ୍ଠି ପ୍ରଦାନ କରାଯାଉଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଗ୍ରୀନ୍ କରିଡର କରି ସବୁଜ ଆଚ୍ଛାଦନ ବୃଦ୍ଧି କରାଯାଉଛି। ସହରାଞ୍ଚଳରେ ସବୁଜିମା ବୃଦ୍ଧି ପାଇଁ ସହର ନିକଟରେ ଜଙ୍ଗଲ ସୃଷ୍ଟି କରାଯାଉଛି। ଏପରି ପଦକ୍ଷେପ ନେଇ ଆମେ ବନୀକରଣର ଉପକାରିତା ଜାଣିପାରିବା ଏବଂ ଆମ ପୃଥିବୀକୁ ଧ୍ୱଂସ ହେବାରୁ ରକ୍ଷା କରିପାରିବା।
1: ପରିବେଶ ସୂଚନା ଶୁଣିଲେ। ଆଜି ଏଥିରେ ବନୀକରଣର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଭୀମଭୋଇଙ୍କ ଗୀତ ରଚନା କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ସଙ୍ଗୀତ ଜି ନାରାୟଣ ରାଓ।

ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିରେ ଆପଣମାନେ ଶୁଣୁଛନ୍ତି ଭୀମଭୋଇଙ୍କ ଗୀତ ରଚନା, କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ। ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ।

ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଏଇଠି ଶେଷ ହେଲା। ଗୀତ ରଚନା କରିଥିଲେ ସନ୍ଥକବି ଭୀମ ଭୋଇ, କଣ୍ଠଶିଳ୍ପୀ ବି ବୁଦ୍ଧପ୍ରସାଦ ରାଓ, ସଙ୍ଗୀତ ଜି ନାରାୟଣ ରାଓ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ବୀରେନ୍ଦ୍ରନାଥ ନାଗ, ଗୀତ ରଚନା କରିଛନ୍ତି ଧର୍ମ ଡନସେନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ କାଳୀପ୍ରସାଦ ଷଡ଼ଙ୍ଗୀ, ଗୀତ ରଚନା କରିଛନ୍ତି ବ୍ରହ୍ମାନନ୍ଦ ବଞ୍ଚୋର।

ସମ୍ବଲପୁରୀ ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ କାହ୍ନୁ କେଶବ ବହିଦାର, ଗୀତ ରଚନା କରିଛନ୍ତି ଲକ୍ଷ୍ମୀନାରାୟଣ ପଣ୍ଡା।

ସମ୍ବଲପୁରୀ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ କେତୋଟି ସୁଗମ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ତପନ କୁମାର ନାୟକ, ପରଶୁରାମ ନାଥଙ୍କ ଗୀତ ରଚନା।

ସୁଗମ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଦୂର୍ କି ଆୱାଜ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ଶକିଲ ବଦାୟୁନି, ସଙ୍ଗୀତ ରବି।

ଏଥର ଶୁଣନ୍ତୁ ଆ ଗଲି ଲଗ୍ଜା କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ସାହିର ଲୁଧିଆନବୀ, ସଙ୍ଗୀତ ଆର୍ ଡି ବର୍ମନ।

ଏଥର ଆବ୍ରୁ କଥାଚିତ୍ରର ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ଜିଏଲ୍ ରାୱଲ, ସଙ୍ଗୀତ ସୋନିକ ଓମି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ନମକ ହଲାଲ, କଣ୍ଠଶିଳ୍ପୀ କିଶୋର କୁମାର ଏବଂ ଆଶା ଭୋସଲେ, ଗୀତ ରଚନା କରିଛନ୍ତି ଅଞ୍ଜାନ, ସଙ୍ଗୀତ ବାପି ଲାହିରି।

ଏଥର ଶୁଣନ୍ତୁ ମମି କି ଗୁଡ଼ିଆ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର 9-2-11 କଣ୍ଠଶିଳ୍ପୀ ଗୀତା ଦତ୍ତ। ଗୀତ ରଚନା କରିଛନ୍ତି ମଜରୁ। ସଙ୍ଗୀତ SD ବର୍ମନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ବିଶ ସାଲ ବାଦ କଣ୍ଠଶିଳ୍ପୀ ହେମନ୍ତ କୁମାର। ଗୀତ ରଚନା କରିଛନ୍ତି ଶକିଲ ବଦାୟୁନି, ସଙ୍ଗୀତ ହେମନ୍ତ କୁମାର।

ଏଥର ଶୁଣନ୍ତୁ ରୋଟି କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଗୀତା ଦତ୍ତ ଏବଂ ମହମ୍ମଦ ରଫି, ସଙ୍ଗୀତ ଦେଇଛନ୍ତି ଏସ୍ ଡି ବର୍ମନ। କଥାଚିତ୍ର ପ୍ୟାସା।

ଏଥର ଶୁଣନ୍ତୁ ସରସ୍ୱତୀ ଚନ୍ଦ୍ର କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଇନ୍ଦିବର। ସଙ୍ଗୀତ କଲ୍ୟାଣ ଜୀ, ଆନନ୍ଦ ଜୀ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ସ୍ୱପ୍ନ କା ସୌଦାଗର, କଣ୍ଠଶିଳ୍ପୀ ମୁକେଶ, ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତ ଶଙ୍କର ଜୟକିଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ଜାନୱାର, କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଶୁଣୁଥିଲେ ଗୋଟିଏ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମଟି କଟପୁତଲି ସିନେମାର ଗୀତ ଗୀତମାନଙ୍କୁ ଲେଖିଥିଲେ ବର୍ମା ମଲ୍ଲିକ, ହସରତ ଜୟପୁରୀ ଆର୍ ଶୈଲେନ୍ଦର। ସୁର୍ତି ସଜେଇଥିଲେ ଶଙ୍କର ଜୟକିଶନ ଆର୍ କଲ୍ୟାଣଜୀ ଆନନ୍ଦଜୀ। ଆକାଶବାଣୀ ସମ୍ବଲପୁର ଇହାଦେ ସମୟ ଦିନ 11 ବଜବାରକେ ଯାଉଛେ। ହିନ୍ଦୀତି ସମ୍ବାଦ ଶୁଣୁ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର।
1: नमस्कार, आकाशवाणी समाचार के साथ मैं कनकलता। गृहमंत्री अमित शाह ने कहा है कि अवैध घुसपैठ और अन्य अस्वाभाविक

ରକ୍ଷଣାବେକ୍ଷଣ କାର୍ଯ୍ୟର ଲାଗି ଆଜି ଶୁକ୍ରବାର ଦିନର 3 ବଜେ ନୁ ବେଲବୁଡ଼ାର 5 ବଜେ ତକ ଆମର କାର୍ଯ୍ୟକ୍ରମ ଆପଣ ଏଫ୍ଏମ୍ ମହାନଦୀ 101 MHz ଥି ଆର୍ ନ୍ୟୁଜ୍ ଅନ୍ AIR ମାଧ୍ୟମ ଥି ଶୁଣିପାରବେ। ଇ ସମୟ ଭିତରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 meters ତଥା 945 kHz ଥି ଆପଣ ଶୁନି ନାଇଁପାରନ। ଘୋଷଣାଟା ଇନ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଏହା ଦେମୁଲ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପହେଲା ଗୀତକେ ଗାଇଛନ୍ ରେଖାରାମ ବାଗ, ଗୀତକେ ଲେଖିଛନ୍ ଶିବଶଙ୍କର ପ୍ରଧାନ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ ରବୀନ୍ଦ୍ର ପଣ୍ଡା, ଗୀତ ରଚନା ଯୁଧିଷ୍ଠିର ମେହେର।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଫକୀର କୁମାର ମେହେରଙ୍କର କଣ୍ଠତି ଶୁଣନ୍, ପ୍ରମୋଦ କୁମାର ମିଶ୍ରଙ୍କ ରଚନା।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମର ଶେଷ ଶୁଣନ୍ ଭିକାରୀ ଚରଣ କିଷାନଙ୍କ ରଚନା, କଣ୍ଠ ଫକୀର ମୋହନ ପଟ୍ଟନାୟକ।

ଇନୋସେସେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଥିଲେ ରେଖାରାମ ବାଗ, ରବୀନ୍ଦ୍ର ପଣ୍ଡା, ପ୍ରଭାସିନୀ ରଥ, ଫକୀର କୁମାର ମେହେର ଆର୍ ଫକୀର ପଟ୍ଟନାୟକ। ଗୀତମାନଙ୍କୁ ଲେଖିଥିଲେ ଶିବଶଙ୍କର ପ୍ରଧାନ, ଯୁଧିଷ୍ଠିର ମେହେର, ଗଣେଶ ରାମ ସେଠ, ପ୍ରମୋଦ କୁମାର ମିଶ୍ର ଆର୍ ଭିକାରୀ ଚରଣ କିଷାନ। ଆକାଶବାଣୀ ସମ୍ବଲପୁର ମୂଲ କର୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଇହାଦେ ଶୁନ୍ମା ଜିସିମ୍ ଟୁ କଥାଚିତ୍ରର ଗୀତ ଲେଖିଛନ୍ ଆର୍କୋ ପ୍ରାଭୋ ମୁଖାର୍ଜୀ ଆର୍ ମୁନିସ୍ ମୁଖାର୍ଜୀ ସୁର୍ତି ସଜେଇଛନ୍ ଆର୍କୋ ପ୍ରାଭୋ ମୁଖାର୍ଜୀ କଣ୍ଠ କେ ଆର୍ ସି

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ, ଶାନ୍ତିକେ ଆମେ ବାହାରେ ଖୋଜିଲେ ନାଇଁ ପାଉ, ଏଇଟା ମନୁଷ୍ୟର ହୃଦୟ ଭିତରୁ ଆସିଥିସେ। ମନୁଷ୍ୟ ଯଦି ତାର ମନ ଭିତରୁ ହିଂସା, ଦ୍ୱେଷ, ଈର୍ଷା, ଲୋଭ ଆର୍ ରାଗ କେ ଦୂରେଇ ଦେଇପାରିଲା, ତେବେ ଯାଇକରି ସେ ନିଜେ ଶାନ୍ତି ପାଇବାର ସହିତେ ସମାଜ ନଭିଲ ଶାନ୍ତି ପ୍ରତିଷ୍ଠା କରିପାରସି। ଗୋଟେ ଶାନ୍ତିପୂର୍ଣ୍ଣ ସମାଜ ଗଠନ କରବାର୍ ଲାଗି ଆମକୁ ସବକୁ ଆଗଭର ହେବାର୍ ଲାଗି ପଡ଼ବା। ତାହେଲେ ଆସୁନ୍ ଆମର୍ ଭିତରେ ଶାନ୍ତିକେ ଖୋଜମା। ଆସୁନ୍ ମା, ଏଇ ଗୀତଟା ସୋନୁ ନିଗମ ଆର୍ ଶ୍ରେୟା ଘୋଷାଲଙ୍କର କଣ୍ଠତି, ଜଲିସ୍ ଶେରୱାନୀଙ୍କର ରଚନା, କଥାଚିତ୍ର ଦବଙ୍ଗ, ସୁର୍ତି ସଜେଇଚନ୍, ସାଜିତ ୱାଜିଦ୍।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଇନୋ ସେସେଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 317.5 meter ତଥା 945 kHz ଓ FM 101 MHz ଯୋଗେ ଆପଣମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ପୂର୍ବ ନିର୍ଦ୍ଧାରିତ ଘୋଷଣାବଳୀ ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3:00 ରୁ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ

କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ଆପଣମାନେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅନ୍ନୁ ମଲ୍ଲିକ ଆଉ ରୂପ କୁମାର ରାଠୋଡ୍‌ଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଜେହେର କଥାଚିତ୍ରର ଗୀତ ରଚନା ସାଇଦ୍ କ୍ୱାଦ୍ରୀ, କଣ୍ଠ ଶ୍ରେୟା ଘୋଷାଲ୍।

ଏଥର ଶୁଣନ୍ତୁ ଜାଭେଦ ଅଖ୍ତରଙ୍କ ରଚନା। କଣ୍ଠ ଶଙ୍କର ମହାଦେବନ, ସଙ୍ଗୀତ ଶଙ୍କର ଏହସାନ ଲୟ, କଥାଚିତ୍ର ଦିଲ ଚାହତା ହେ।

ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।

ଶୁଣିଲି କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ସ୍ୱରୂପା ଚକ୍ରବର୍ତ୍ତୀ ଓ ସୁବ୍ରତ ବିଶ୍ୱାଳ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର। ଆଜିର ଘର ସଂସାରର ତନ୍ ମନ୍ ଧନ୍ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତା ଭଉଣୀ, ମଣିଷ ଯଦି ମନ, ହୃଦୟ ଓ ଶରୀରକୁ ସ୍ୱଚ୍ଛ ରଖିବ, ତାହେଲେ ନିଶ୍ଚିତ ଭାବରେ ସେ ଏକ ପବିତ୍ର ଓ ନିରାମୟ ଜୀବନ ଯାପନ କରିପାରିବ। ସ୍ୱଚ୍ଛତା ହେଉଛି ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ସ୍ୱଚ୍ଛତା ଏପରି ଏକ ଅଭ୍ୟାସ ଯାହା ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅଧିକ ଉନ୍ନତ କରିଥାଏ। କେବଳ ବ୍ୟକ୍ତିଗତ ସ୍ୱଚ୍ଛତା ନୁହେଁ, ଆଖପାଖର ବାତାବରଣକୁ ସ୍ୱଚ୍ଛ ରଖିବା ମଧ୍ୟ ଆମର ଦାୟିତ୍ୱ। ତେବେ ଆମେ ସ୍ୱଚ୍ଛତାକୁ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାବରେ ଗ୍ରହଣ କରିବା ଓ ପୃଥିବୀକୁ ସ୍ୱଚ୍ଛ ରଖିବାରେ ସହଯୋଗ କରିବା। ତେବେ ଶ୍ରୋତା ଭଉଣୀ, ସ୍ୱଚ୍ଛତା ସହିତ ଶାନ୍ତିର ମଧ୍ୟ ଖୁବ୍ ଆବଶ୍ୟକତା ରହିଛି, ନୁହେଁ କି? ସାମ୍ପ୍ରତିକ ପରିସ୍ଥିତିରେ ଯଦି

ପ୍ରତ୍ୟେକ ମଣିଷ ବ୍ୟାକୁଳ ଭାବରେ କିଛି ପାଇବା ପାଇଁ ପ୍ରାର୍ଥନା କରେ, ତେବେ ତାହା ହେଉଛି ଦୁଇଟି ଜିନିଷ। ଗୋଟିଏ ହେଉଛି ଶାନ୍ତି ଓ ଅନ୍ୟଟି ହେଉଛି ସୁରକ୍ଷା। ସାରା ବିଶ୍ୱ ବର୍ତ୍ତମାନ ଅଶାନ୍ତି ଓ ଅସୁରକ୍ଷାର ଦାବାନଳରେ ପରିବେଷ୍ଟିତ। ସ୍ୱାର୍ଥ, ହିଂସା, ଦ୍ୱେଷ, କ୍ଷମତା ଓ ପ୍ରତିପତ୍ତି ମଣିଷକୁ ଅନ୍ଧ କରିଦେଇଛି, ଯାହାଦ୍ୱାରା କି ସବୁଆଡ଼େ ଅଶାନ୍ତି ଓ ଅସୁରକ୍ଷାର ବାତାବରଣ ସୃଷ୍ଟି ହେଉଛି। ସେଥିପାଇଁ ଶାନ୍ତି ଓ ସୁରକ୍ଷା ମାନବ ସମାଜର ପ୍ରଧାନ ଆବଶ୍ୟକତା ଅଟେ। ଯେଉଁଠାରେ ଶାନ୍ତି ଥାଏ, ସେଇଠି ଉନ୍ନତି, ସମୃଦ୍ଧି ଓ ସୁଖମୟ ପରିବେଶ ସୃଷ୍ଟି ହୋଇପାରିଥାଏ। ସେଥିପାଇଁ ବିଶ୍ୱର ସୁରକ୍ଷା ପାଇଁ ଶାନ୍ତି ପ୍ରତି ସମସ୍ତଙ୍କର ସମର୍ପଣ ଅତ୍ୟନ୍ତ ଆବଶ୍ୟକ। ବିଶ୍ୱର ସୁରକ୍ଷା କେବଳ ସେନା ବା ଶକ୍ତିରେ ସମ୍ଭବ ନୁହେଁ, ଏଥିପାଇଁ ଆବଶ୍ୟକ ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସ, ସହନଶୀଳତା ଓ ଏକତା। ପ୍ରତ୍ୟେକ ଦେଶ ଯଦି ଶାନ୍ତି ପାଇଁ ସମର୍ପିତ ହୁଏ, ତେବେ ସାରା ବିଶ୍ୱ ଏକ ସୁନ୍ଦର ଓ ସୁରକ୍ଷିତ ସ୍ଥାନରେ ପରିଣତ ହୋଇଯିବ। ସେଥିପାଇଁ ଶାନ୍ତି ରକ୍ଷା କରିବାକୁ ଯାଇ ଯେଉଁ ପ୍ରାଣ ହରାଇଥିବା ଶାନ୍ତିରକ୍ଷୀମାନଙ୍କୁ ସମ୍ମାନ ଜଣାଇବା ଓ ସେମାନଙ୍କ ବଳିଦାନକୁ ସ୍ମରଣ ରଖିବା ପାଇଁ ପ୍ରତିବର୍ଷ ମେ 29 ତାରିଖକୁ ଆନ୍ତର୍ଜାତୀୟ ମିଳିତ ଜାତିସଂଘ ଶାନ୍ତିରକ୍ଷା ଦିବସ ବା ଇଣ୍ଟରନ୍ୟାସନାଲ୍ ଡେ ଅଫ୍ UN ପିସ୍ କିପର୍ସ ଭାବରେ ପାଳନ କରାଯାଇଥାଏ। ତେବେ ଶ୍ରୋତା ଭଉଣୀ, ବିଶ୍ୱ ଶାନ୍ତି ପାଇଁ ଆମେ ବ୍ୟକ୍ତିଗତ ସ୍ତରରେ ଆମ ପରିବାରରେ ମଧ୍ୟ ଶାନ୍ତି ରକ୍ଷା ପାଇଁ ଚେଷ୍ଟା କରିବା। ଏଥର ଆପଣମାନଙ୍କ ପାଇଁ ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ, ଗୀତ ଓ ସଙ୍ଗୀତ ଅକ୍ଷୟ ମହାନ୍ତି।

0: ମହିଳାମାନେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବା ଲମ୍ବାର ସ୍ପଣ୍ଡିଲୋସିସ୍ ରୋଗରେ ଶିକାର ହୋଇଥାନ୍ତି। ଏହା ଛଡ଼ା ଆମର କ୍ୟାଲସିୟମ କାହିଁକି ଅଭାବ ହେଉଛି ମହିଳାମାନଙ୍କର ଜାଣିବା ଦରକାର। କିଶୋରୀଟିଏର ମାସିକା ଋତୁସ୍ରାବ ହେଉଛି, ରକ୍ତକ୍ଷରଣ ହେଉଛି, ରକ୍ତରେ କ୍ୟାଲସିୟମ ବାହାରକୁ ଯାଉଛି, ଯାହାଫଳରେ ଶରୀରରୁ ରକ୍ତରେ କ୍ୟାଲସିୟମ କମ୍ ହେବାରେ ଲାଗିଛି। କିଶୋରୀ ବାହା ହେବା ପରେ ଗର୍ଭ ଧାରଣ କରେ। ଏହି ସମୟରେ ତାର ଗର୍ଭସ୍ଥ ଶିଶୁ ମାଆଠାରୁ ତାର ଶରୀରର ଗଠନ ପାଇଁ, ହାଡ଼ର ଗଠନ ପାଇଁ ଚୂନ ଜାତୀୟ ଅଂଶ ନେଇଥାଏ। ତେଣୁ ଗର୍ଭାବସ୍ଥାରେ ମଧ୍ୟ ମାଆ କ୍ୟାଲସିୟମର ଅଭାବର ଶିକାର ହୋଇଥାଏ। ଏହାଛଡ଼ା ମହିଳାମାନଙ୍କର ଋତୁସ୍ରାବ ସାଧାରଣତଃ 38ରୁ 48 ବର୍ଷ ମଧ୍ୟରେ ବନ୍ଦ ହୋଇଯାଏ, ଯାହାଫଳରେ ଶରୀରରେ ଥିବା ଆମର ଅନ୍ତଃସ୍ରାବୀ ଗ୍ରନ୍ଥି ଇଷ୍ଟ୍ରୋଜେନ୍ ବନ୍ଦ ହୋଇଯାଏ। ଇଷ୍ଟ୍ରୋଜେନ୍ କ୍ୟାଲସିୟମକୁ ରକ୍ତରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଏହି ଋତୁସ୍ରାବ ବନ୍ଦ ହେବା ଫଳରେ ଇଷ୍ଟ୍ରୋଜେନ୍ ଅଭାବରେ ମା ଖାଦ୍ୟରୁ କ୍ୟାଲସିୟମ ରକ୍ତରେ ପହଞ୍ଚି ପାରେ ନାହିଁ। ତେଣୁ ଅଷ୍ଟିଓପରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଏହି ରୋଗର ଶିକାର ହୋଇଥାଏ। ତେଣୁ ଏଥିରୁ ଆମେ ଜାଣିପାରୁଛେ ଯେ କିଶୋରୀ ଅବସ୍ଥାରୁ ହିଁ ମହିଳାମାନେ ନିଜର ଶରୀର ଗଠନ ପାଇଁ କ୍ୟାଲସିୟମ ଅଭାବରେ ଆଘାତ ହୋଇଥାନ୍ତି।
1: ସ୍ପୋନିଲାଇଟିସ୍ ରୋଗର ଚିକିତ୍ସା ସମ୍ବନ୍ଧରେ କିଛି କୁହନ୍ତୁ।
0: ପ୍ରଥମ କାମ ଆମର ହେଲା, ଏହି ରୋଗ ଆରମ୍ଭ ହେଲେ ଆମେ ଗୋଟେ ରଞ୍ଜନ ରଶ୍ମି ବା ଏକ୍ସରେର ପରୀକ୍ଷା କରିବା, ଫଳରେ ଆମର ହାଡ଼ର ଅବସ୍ଥିତି କିମ୍ବା ଅନ୍ୟ କୌଣସି ପ୍ରକାର ରୋଗ ସମ୍ବନ୍ଧରେ ଆମେ ଜାଣିପାରିବା। ପଟାଖଟରେ ଶୋଇଲେ କିମ୍ବା ତଳେ ଶୋଇଲେ, ସପ ଉପରେ ଶୋଇଲେ ସେ ରୋଗ ଟିକେ ହାଡ଼କୁ ପୂର୍ବାବସ୍ଥାକୁ ଆଣିବା ପାଇଁ ସାହାଯ୍ୟ କରିଥାଏ। ସ୍ପଞ୍ଜ ଗଦି, ନରମ ତୁଳା ଗଦି ହାଡ଼ର ଅବସ୍ଥିତି ପୂର୍ବାବସ୍ଥାକୁ ଆଣିପାରେ ନାହିଁ, ତେଣୁ ଏସବୁକୁ ଆମେ ବ୍ୟବହାର କରିବାନି। ଦୈନନ୍ଦିନ କାର୍ଯ୍ୟକୁ ଆମେ ସୀମିତ ରଖିବା, ଝାଡ଼ା ପରିସ୍ରା ଗାଧେଇବା ଇତ୍ୟାଦି କରିକି ଆଉ ବାକି କୌଣସି କାମ କରିବା ନାହିଁ। ଆନାଲଜେସିକ୍ ବା ବ୍ୟଥା ଉପଶମ ବଟିକା ବ୍ୟବହାର କରିବା ଡାକ୍ତରଙ୍କ ପରାମର୍ଶ ଅନୁସାରେ, ଆଉ ବ୍ୟଥା ଉପଶମ ପାଇଁ ବ୍ୟଥା ଉପଶମ ଜେଲି ଲଗାଇକରି ଗରମ ସେକ, ଲାଇଟ୍ ସେକ କିମ୍ବା ହଟ୍ ୱାଟର୍ ସେକ ଦିନକୁ 3-4 ଥର ଦେଲେ ଉପଶମ ହୋଇଥାଏ, କିନ୍ତୁ ଜେଲିଟା ମାଲିସ୍ କରିବେ ନାହିଁ। ବ୍ୟଥା ଉପଶମ ହେଲେ ବ୍ୟାକ୍ ଏକ୍ସରସାଇଜ୍ ବା ବ୍ୟାୟାମ କରିବା ଦରକାର। ଏଥିରେ ଭଲ ନହେଲେ ଟ୍ରାକ୍ସନ୍ ଦିଆଯାଏ, 3 ସପ୍ତାହ ପର୍ଯ୍ୟନ୍ତ ଟ୍ରାକ୍ସନ୍ ଦିଆଯାଏ। ଟ୍ରାକ୍ସନ୍ ପରେ ବେଲ୍ଟ ବାନ୍ଧିବା ପାଇଁକା ମଧ୍ୟ ଦିଆଯାଏ। ଆଉ ଏ ବେଲ୍ଟର ନାମ ହେଲା କଲାର୍ ବେଲ୍ଟ, ଯେଉଁଟାକି ଆମର ସର୍ଭାଇକାଲ ରିଜିନ୍ ପାଇଁ ଦିଆହୁଏ, ଏବଂ ଲମ୍ବାର ବେଲ୍ଟ ଯେଉଁଟା ଆମର ଅଣ୍ଟା ପାଇଁକା ଦିଆଯାଏ। ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ଏ ବେଲ୍ଟ ଆମକୁ ବାନ୍ଧିବା ପାଇଁ ଆଡ଼ଭାଇସ୍ କରାଯାଏ। ସେମାନେ ଡାକ୍ତରମାନଙ୍କ ପାଖରେ ଯାଇ ତାଙ୍କର ମେଜରମେଣ୍ଟ କରିକି ଏଗୁଡ଼ାକ ସବୁ, ନା ଆର ବେଲ୍ଟ ସେ ବାନ୍ଧିପାରିବନି, ତାର ବେଲ୍ଟ ସେ ବାନ୍ଧିପାରିବନି, ତେଣୁ ଆମର ମେଜରମେଣ୍ଟ ଦ୍ୱାରା ଏ ବେଲ୍ଟ ଗୁଡ଼ାକ ଦିଆଯାଏ। ଆଉ ମୁଁ ଦେଖିଛି ଅନେକ ଜଣ କହନ୍ତି ଯେ ନାଇଁ ମୋର ବେଲ୍ଟ ଅଛି, ତୋର ଅଣ୍ଟା ବଥା ହେଲା, ତୁ ନେଇଯା, କିନ୍ତୁ ସେଇଟା
1: କରିବା କଥା
0: ନୁହେଁ। ମେଜରମେଣ୍ଟ ଅନୁସାରେ ଆମର ଲମ୍ବାର ବେଲ୍ଟ କି କଲାର ବେଲ୍ଟଟା ବାନ୍ଧିବା। ତାପରେ ରକ୍ତରେ ଆମର କ୍ୟାଲସିୟମ ଗଚ୍ଛିତ ରହିବା ଦରକାର, କାହିଁକି ଆମେ କେତେ କାମ କରୁଛେ କ'ଣ କରୁଛେ ଆମର ତ ମେଜରମେଣ୍ଟ ହେଉନି। ତେଣୁ ଆମେ କ'ଣ କରିବା ନା ଆମର ଶରୀରରେ ଯେମିତି କ୍ୟାଲସିୟମ ରହିବ ଆମେ ସେଇ ଦୃଶ୍ୟଟାକୁ ଟିକେ ବେଶୀ ଦେଖିବା। ସାଧାରଣତଃ ଆମର ଖାଦ୍ୟ ପଦାର୍ଥରୁ 20-30% ଶରୀରକୁ ରକ୍ତକୁ ଯାଇଥାଏ। ଏଇଟା କିଏ ତାକୁ ଟିକେ ସଂଗ୍ରହ କରିବାରେ ସାହାଯ୍ୟ କରିଥାଏ, ଭିଟାମିନ୍ ଡି ବା ଜୀବସାରା ଘ। ଏଥର ଦେଖିବା କେଉଁ କେଉଁ ଖାଦ୍ୟରେ ଆମେ ପ୍ରଚୁର କ୍ୟାଲସିୟମ ପାଇବା। କ୍ଷୀର, କ୍ଷୀର ଜାତୀୟ ପ୍ରସ୍ତୁତ ଖାଦ୍ୟ, ମିଠା, ବିଭିନ୍ନ ପ୍ରକାର ମିଠା, ଦହି, ଘୋଳ ଦହି, ଛେନାରେ କ୍ୟାଲସିୟମ ଆମେ ପାଇପାରିବା। ତା ଛଡ଼ା ଅଣ୍ଡା, ମାଛ, ଛୋଟ ମାଛର ଯେଉଁ ହାଡ଼ ଆମର ଅଛି ଆମେ ଚୋବେଇ ଖାଇଲେ ସେଇଟା ଆମର କ୍ୟାଲସିୟମ ଭଲ କରି ଦେଇପାରେ, ତେଣୁ ଆମେ ସେଗୁଡ଼ାକ ଆଗ ଦେଖିବା। ତାପରେ ଆମ ଘର ହାତ ପାହାନ୍ତାରେ ଆମେ କ'ଣ କ'ଣ ପାଇବା ସେଟାକୁ ବି ଦେଖିବା। ସେ ଜିନିଷ କ'ଣ ନା ସବୁଜ ଶାଗପତ୍ର, ସବୁଜ ଶାଗପତ୍ରରେ ପୁରା ଭରି ରହିଥାଏ ଆମର ଚୁନା ଜାତୀୟ ଖାଦ୍ୟ, ତେଣୁ ଆମର ଶାଗଟା ତ ପାଇବା ପ୍ରତିଦିନ କିଛି ଅସୁବିଧା ନାହିଁ। ଆଉ କମ୍ ଦାମ କିମ୍ବା ଆମେ ଯଦି ବାଡ଼ିଟିଏ ଥିବ ମଧ୍ୟ ଶାଗ ଟିକେ ଲଗାଇକିରି ଆମେ ପ୍ରତିଦିନ ତାଜା ଶାଗ ଆମେ ଟିକେ ଖାଇପାରିବା।
1: କେଉଁ କେଉଁ ଶାଗ?
0: ସବୁ ଶାଗ, ସବୁ ସବୁଜ
1: ଶାଗ,
0: ସବୁ ସବୁଜ ଶାଗ ଆପଣଙ୍କର
1: ସଜନାଠାରୁ
0: ଆରମ୍ଭ କୋଶଳା, ତାପରେ ପାଳଙ୍ଗ, ତାପରେ ମେଥି, ତାପରେ ବଥୁଆ, ଯାହା ଆପଣ ସବୁଜ ଶାଗ। ଫଳ ଭିତରେ ବଢ଼େଲ ବା ସୀତାଫଳରେ ଅଧିକ ପରିମାଣରେ ଥାଏ। ଏହା ଛଡ଼ା ରାଶି ମାଣ୍ଡିଆରେ ମଧ୍ୟ ଆମେ କ୍ୟାଲସିୟମ ଅଧିକ ପରିମାଣରେ ପାଇପାରିବା। ତେଣୁ ଆମ ହାତ ପାହାନ୍ତାରେ ଏହି ଖାଦ୍ୟ ସବୁକୁ ବ୍ୟବହାର କଲେ ଆମେ ଶରୀର ମଧ୍ୟରେ କିଛି କ୍ୟାଲସିୟମ ତ ଗଚ୍ଛିତ କରି ରଖିପାରିବା। କିଶୋରୀ ଅବସ୍ଥାରୁ ଆମେ କିଶୋରୀମାନଙ୍କୁ ଟିକେ କ୍ୟାଲସିୟମ ଦେବା, ଗର୍ଭବତୀ ମହିଳା, ସ୍ତନ୍ୟପାନ କରୁଥିବା ମହିଳା ଏବଂ ମେନୋପଜ୍ ହୋଇଗଲା ପରେ ମହିଳାମାନଙ୍କୁ ଆମେ ରୀତିମତ କ୍ୟାଲସିୟମ ଦେଲେ ଆମର କ୍ୟାଲସିୟମ ଯେଉଁଟା ରକ୍ତରେ ଗଚ୍ଛିତ ହେବ, ଯାହାଫଳରେ ଆମର ହାଡ଼ର ଅବସ୍ଥିତି, ହାଡ଼ର ଉପାଦାନ ପାଇଁକା ସବୁ ପାଇଁକା ସେ ସାହାଯ୍ୟ କରିବ। ଯଦିଓ ଗର୍ଭବତୀ ମହିଳାମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ମାଧ୍ୟମରେ ମାଆମାନଙ୍କୁ ଲୌହ ବଟିକା ଦେଉଛନ୍ତି, ଚାଉଳ ଡାଲି ଯୋଗାଇ ଦେଉଛନ୍ତି, ଆର୍ଥିକ ସାହାଯ୍ୟ ମଧ୍ୟ କରୁଛନ୍ତି, କିନ୍ତୁ ରେଗୁଲାରଲି ଗର୍ଭବତୀ ମହିଳାମାନଙ୍କ ପାଇଁ କ୍ୟାଲସିୟମ ବଟିକା ପ୍ରଦାନ କରୁନାହାନ୍ତି। ଗାଁ ଗହଳିରେ ସରକାର ବି ଶିଶୁ ପ୍ରଜନନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମେଳା କରିକି ଗର୍ଭବତୀ ମହିଳାମାନଙ୍କୁ ସାମୂହିକ କ୍ୟାଲସିୟମ ବଟିକା ପ୍ରଦାନ କରୁଛନ୍ତି, କିନ୍ତୁ ତାଙ୍କର ପୁରା ଗର୍ଭ ସମୟରେ ଯେତିକି ସମୟ ସେମାନେ ଖାଇବା କଥା କ୍ୟାଲସିୟମ ସେଇଟା କରୁନାହାନ୍ତି, ଆଉ ସବୁ ମହିଳାମାନେ ବି ପାଇପାରୁନାହାନ୍ତି, ଯାହାଫଳରେ ସେମାନେ ତାଙ୍କର ଛୁଆମାନଙ୍କର ଅଭାବ ହେଉଛି, ରିକେଟ ରୋଗରେ ଭବିଷ୍ୟତ ଛୁଆ ଜନ୍ମ ହେଉଛି, କିମ୍ବା ମା ସେଇ ଅଷ୍ଟିଓପରୋସିସ୍ ରୋଗରେ ଭୋଗ କରୁଛି। ତେଣୁ କ୍ୟାଲସିୟମ ବଟିକା ଯେଉଁ ଗର୍ଭ ସମୟରେ ଆମର ଯେଉଁ ପିଲାଟିଏ ଜନ୍ମ ହୋଇସାରିଲା ପରେ ସେତେବେଳେ କ'ଣ ହେଉଛି ନା ହାଡ଼ ଟିକିଏ ସମ୍ପ୍ରସାରଣ ହେଉଛି, ଲିଗାମେଣ୍ଟ ଗୁଡ଼ାକ ମାନେ ଯେଉଁ ରଜୁ ଗୁଡ଼ାକ ଯେଉଁଗୁଡ଼ା ବନ୍ଧା ହେଉଛନ୍ତି ସେଗୁଡ଼ାକ ମଧ୍ୟ ଲୁଜ୍ ହୋଇଯାଉଛି, ଆଉ ମାଂସପେଶୀର ଅବସ୍ଥା ମଧ୍ୟ ଟିକିଏ ଲମ୍ବା ହୋଇଯାଉଛି, ଭିତରେ ଯେଉଁ ଆମର ଛୁଆ ଯେଉଁ ବାଟରେ ଆସୁଛି ସେଗୁଡ଼ାକ ତ ଆମେ ଦେଖିପାରୁନେ, ତେଣୁ ସେଇ ଜିନିଷ ଗୁଡ଼ାକ ଯେତେବେଳେ ତାଙ୍କୁ ପୁନର୍ବସ୍ଥାକୁ ଆମେ ଫେରାଇ ଆଣିବା ପାଇଁକା ଆମର ଏଇ କ୍ୟାଲସିୟମ ହିଁ ସାହାଯ୍ୟ କରେ। ତେଣୁ କ୍ୟାଲସିୟମ ବଟିକା ଆମେ ଖାଇଲେ ଏସବୁ ଜିନିଷ ଭବିଷ୍ୟତ ସ୍ପଣ୍ଡିଲୋସିସ୍ କିମ୍ବା ସର୍ଭାଇକାଲ ସ୍ପଣ୍ଡିଲୋସିସ୍ରୁ ଆମେ ମହିଳାମାନଙ୍କୁ ଉଦ୍ଧାର କରିପାରିବା।
2: ତେବେ ଶ୍ରୋତା ଭଉଣୀ, ସ୍ପଣ୍ଡିଲାଇଟିସ୍ କାହିଁକି ହୁଏ ଓ ତା'ର ନିରାକରଣ ପାଇଁ କ'ଣ ସବୁ ଚିକିତ୍ସା ପଦ୍ଧତି ରହିଛି, ଆପଣମାନେ ଆଜିର ସାକ୍ଷାତକାର ଭିତ୍ତିକ ଆଲୋଚନାରୁ ନିଶ୍ଚିତ ଭାବରେ ଜାଣିପାରିଥିବେ, ଆଉ ଏଥିପାଇଁ ସତର୍କ ଓ ସାବଧାନ ରହିବେ ବୋଲି ଆଶା କରୁଛୁ। ଏ ବିଷୟରେ ଆଜି ଆମକୁ କହିଲେ ଡକ୍ଟର ଉଷାରାଣୀ ମିଶ୍ର। ତେବେ ଶ୍ରୋତାଭଣୀ, ବର୍ତ୍ତମାନ ହୈମୟନ୍ତୀ ଶୁକ୍ଲାଙ୍କ କଣ୍ଠରେ ଶୁଣନ୍ତୁ ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ରଚନା, ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଘର ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଓ ପରେ ଓଡ଼ିଆରେ ସମ୍ବାଦ ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ବାଧିକ 3 ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ 3 ମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି, ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପଲୋଡ଼ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି, ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ ପିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7 ର ଉଦ୍ଘାଟନ କରିବା ସହ

0: ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି ଆଉଟ୍ପୋଷ୍ଟ ଟାୱାର 1170 ସ୍ଥିତ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ। ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭୁଜ୍ଠାରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି ବିଏସ୍ଏଫ୍ର ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି, ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି, ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
1: 12 ସାଲ ଅଗର କମ୍ପେୟାର କରୁ ମୈଁ ତୋ ଏକ ହି ଚିଜ କହା ଇକୋନୋମି ମେ ଏକ୍ସପୋର୍ଟ ମେ ଇନଫ୍ରାଷ୍ଟ୍ରକ୍ଚର ମେ ତୋ ଜୋ ବେସିକ ଚିଜେ ହୈଁ ଏଜୁକେଶନ ମେ IIT ଏମ୍ସ ମେଡିକାଲ କଲେଜ ୟେ କଈ ଐସେ ସୱାଲ ହୈ ମୋଦୀ ନେ ବେସିକ ଚିଜୋ କୋ 12 ସାଲ ମେ ଉଚାଇଓ ପର ଲେ ଜାନେ କା କାମ କିୟା ହୈ।
0: ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି, ଏହି ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ହେବା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି, ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇପାରିବେ। ଦେୟମୁକ୍ତ ନମ୍ବର 1800-1178-00 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି, ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ, ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ୍ କହିଛନ୍ତି, ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନ୍ସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଅଧିକାଂଶ ଭାଗରେ ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅବ୍ୟାହତ ରହିବ। ସେ କହିଛନ୍ତି, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଗୁଜରାଟ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
2: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି। 2025-26 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଥିବା ବେଳେ ଅଭିବୃଦ୍ଧି ହାର 7.6% ରହିଥିଲା। 2024-25 ଏହି ହାର 7.1% ଥିଲା। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୃଢ଼ ଘରୋଇ ବ୍ୟବହାର, ନିରନ୍ତର ନିବେଶ ଏବଂ ସକ୍ରିୟ ନୀତି ଦ୍ୱାରା ଅଭିବୃଦ୍ଧି ପରିଚାଳିତ ହୋଇଥିଲା। ପେଟ୍ରୋଲିୟମ୍ ପଦାର୍ଥ ବହନ କରି ଏକ ଭାରତୀୟ ଜାହାଜ ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ମିଳିଛି। ସାମୁଦ୍ରିକ ଯାତାୟତ ନିରୀକ୍ଷଣ କରୁଥିବା ଅନେକଗୁଡ଼ିଏ ୱେବ୍ସାଇଟ୍ରୁ ଏହି ତଥ୍ୟ ମିଳିଛି। ନିଶୋସ୍ କେରୋସ୍ ନାମକ ତୈଳ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରି ବିଶାଖାପଟ୍ଟନମ୍ ଅଭିମୁଖେ ଗତି କରୁଛି। ଆସନ୍ତା ଜୁନ୍ 3 ସୁଦ୍ଧା ସେହି ଟ୍ୟାଙ୍କରଟି ଭାରତରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ସାରଜାହରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ରାଉଣ୍ଡ ଟେବୁଲ ବୈଠକରେ 50 ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ରଣନୈତିକ ଭାଗିଦାରିତା ଫୋରମ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ରାଉଣ୍ଡ ଟେବୁଲ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସର୍ବାଧିକ 3 ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲ୍ ଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the midday news. The headlines. Supreme Court directs all high courts to pronounce judgment within 3 of reserving order. Education Minister Dharmendra Pradhan assures strict action against examination mafias and protection for deserving students. PM Surya Ghar scheme achieves major milestone as 40 lakh households embrace rooftop solar. IMD predicts below normal monsoon rainfall in the country and above normal heatwave conditions in several states during June. And Indian sprinter Nipam wins bronze in women's 100 meter at under 20 Asian Athletics Championships in Hong Kong. The Supreme Court today directed all high courts across the country to pronounce judgments within 3 of reserving them. We have a report.
4: The Apex Court also noted that delays in the delivery of judgments can cause irreparable harm to the litigants, underlining that faster decisions are required in cases of personal liberty. A bench comprising Chief Justice Suryakant and Justice Joy Mallya Bagchi said that orders in the bail applications should be pronounced the same day, and if they are reserved, they must be pronounced and uploaded the next day. Issuing a slew of directions, the top court said that order of the bail or sentence suspension should be communicated to the jail authorities as soon as it is pronounced and the the under trial convict should be released preferably the same day or at the most the next day. Jigyasa Pandey, Akashwani News, Delhi.
3: Union Education Minister Dharmendra Pradhan today said the incident of paper leak was extremely unfortunate and should not have happened. In an exclusive interview with DD News, Mr. Pradhan assured that the re-examination process

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସେମାନଙ୍କ ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠୁ ଆରମ୍ଭ ହେବ। କାଲିଠୁ 28 ଜୁନ୍ ଯାଏ ଘର ଘରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥ୍ରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଘର ଘରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରାସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ପାଇଁ ଚାଲିଥିବା ଘରଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ଅଣଭାରତୀୟମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାତାମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ voter.eci.gov.in ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହି ଫର୍ମକୁ ପୂରଣ କରି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରମାନଙ୍କୁ ସହାୟତା ଯୋଗାଇଦେବେ। ନବରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ

ଆଜିଠାରୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ ଓ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାର ସମସ୍ତ ମତଦାତା, ରାଜନୈତିକ ଦଳ, ଗଣମାଧ୍ୟମ ଓ ନାଗରିକଙ୍କ ସହଯୋଗ ଜିଲ୍ଲାପାଳ କାମନା କରିଛନ୍ତି। ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଉଦ୍ଘାଟନ କରିଥିଲେ। ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ତ୍ରୁଟିମୁକ୍ତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ସହାୟତା ଲାଇନ୍ 1950 ଟୋଲ୍ ଫ୍ରି ନମ୍ଘର ଜାରି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ସଭାଗୃହରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ଏନ୍ଏସି ଓ ବ୍ଲକ ଅଞ୍ଚଳର 68 ଜଣ ବିଏଲ୍ଓ ଓ 7 ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯୋଗ ଏବଂ ପ୍ରାଣାୟାମର ଅଭ୍ୟାସ ଅତ୍ୟନ୍ତ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅଧୀନରେ ଆୟୋଜିତ ପୁରୀ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇ ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷାର ପରିମାଣ 90% ରହିବ। ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷାର ପୂର୍ବାନୁମାନ କରାଯାଇଥିବା ବେଳେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକଠାରୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନ୍ସୁଲର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। 2030 ସୁଦ୍ଧା ବିଶ୍ୱରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି। 2026-2030 ମଧ୍ୟରେ ପ୍ରତିବର୍ଷ ହାରାହାରି ବିଶ୍ୱ ତାପମାତ୍ରା

0: 9 ডিগ্রি সেলসিয়াস অধিক রহব।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ग्रीष्म प्रवाह और जल संकटर मुकाबला पई आगुआ प्रस्तुत रहिबाकु राज्य सरकार और जिला प्रशासन को परामर्श दिया जाइछि। प्रचंड खरारे बाहर को न जिबा, पर्याप्त परिमाणर पानी पीबा और शिशु तथा वयस्क मानक जत्न नेबाकु कहा जाइछि। पानीपाग केन्द्रर एभली आकलन परे भुवनेश्वर स्थित आंचलिक पानीपाग केन्द्रर निर्देशिका मनोरमा महांती प्रतिक्रिया रे कहिछन्ती
2: ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ୍ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ନର୍ମାଲ ରେନ୍ଫଲ୍ ରହିବାର ସବୁ।
0: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ହେବାକୁ ଥିବା ବୈଠକରେ 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଦକ୍ଷ ପ୍ରଶାସକ ଓ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ପ୍ରସାର ଭାରତୀରେ ବିଭିନ୍ନ ପଦପଦବୀରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ସାହିତ୍ୟ ଅନୁରାଗୀ ଓ ଜଣେ ପ୍ରବୀଣ ବକ୍ତା ମଧ୍ୟ ଥିଲେ। ଦୂରଦର୍ଶନରେ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଶ୍ରୀମତୀ ରଥ ନୂତନ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଗଣମାଧ୍ୟମ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରଠାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ଏଏନ୍ଏମ୍ କେନ୍ଦ୍ର ପରିସରରେ ଅନୁଷ୍ଠିତ ସଭାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇ ରାଷ୍ଟ୍ରସେବା ଉପରେ ମତବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ପଞ୍ଚାୟତ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କୁମାର ସାନୁ ଓ କବିତା କ୍ରିଷ୍ଣମୂର୍ତ୍ତିଙ୍କ କଣ୍ଠରେ ଜୁଡ଼ୱା କଥାଚିତ୍ରର ଗୀତ। ଗୀତିକାର ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ।

ଅନୁ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ଆଉ ଏକ ଗୀତ, କଥାଚିତ୍ର କରିବ, ଗୀତ ରଚନା ରାହ ତେନ୍ଦୋରୀ, କଣ୍ଠ କୁମାର ସାନୁ ଓ ସଞ୍ଜୀବନୀ।

ଏଥର କୁମାର ସାନୁ ଓ ଅଲକା ୟାଗ୍ନିକଙ୍କ କଣ୍ଠରେ ହେଲୋ ବ୍ରଦର କଥାଚିତ୍ରର ଗୀତ। ଗୀତିକାର ସୁଧାକର ଶର୍ମା, ସଙ୍ଗୀତ ହିମେଶ ରେଶମିଆ।

0: ಅನ್ಯ ಇರೋತಿಲಿ ತಾ ನಿಮ್ ಇನ್ನು ನಮ್ಮೆ ಮಕ್ಕಪುಪು ಝಕಾ ಝಕಾ ಕಾರ್ಯಕ್ರಮ ಬಾಚಕಾಲೀನ್ ಅನೇಕ ಥರ ನಿಮ್ಮೆ ಕಾರ್ಯಕ್ರಮ ಗುಟಿ ಚಿಚ್ಚಾ ದಿನ ಹೇಳಿ ಇನ್ನ ಅರುಣ ಕಥಾ ಕಾಚನ ಕರ ಜೆ ನಾಮ ಗುಟಿ ಪದ್ದನ ಗುಟಿ ನಮ್ಮೆ ಜನಮ ಕರೋ ಅಸಂ ನಮ್ಮ ಪಡ್ಚಕಾ ದಾತ ಅಸಂ ನಮ್ಮ ಬೇಜ್ಕಾ ದಾತ ಅಸಂ ನಮ್ಮ ನಮ್ಮೆ ಛುಟಿ ಬಕಿಂತ ನಮ್ಮೆ ಸಮಯ ಕೊಟ್ಟು ದಿಚಿ ಆಯ್ಕೆ ಆರ ನಮ್ಮೆ ಪದ್ದ ಗುಟಿ ನು ಅನ್ಯ ಇರೋತಿಲಿ ಚಾಹಿ ಗುಟಿ ಸಫರ್ ಬಿ ಅತ್ರಿ ಬೋ ತಾರು ମାନେ ହାରବୁ ବି
1: ହାରବୁ ବି ଆତ
0: ହାରବୁନୁ ବାକଡ଼ିନୁ ହାଲୁ ଖୁଣି ଏକାନେ ଆତଲି ନାମ ଗିନ୍ତ ନାକାଦା ଆରୁ ସହରନୁ ଏକା ସାଙ୍ଗେ ରେଲଗାଡ଼ି କାଲି ବସ୍ କାଲି ଆଦାର ବି ନା ନାକାଦ ହେଲେ ଆରୁ ଗୋଟେ କଥା ହିସାବ ଯେ ଏରା ଖାତେ ରହିଲି ଯେ ଯେତେବେଳେ ଇନେ ବିଡ଼ିନା ଯେ ଖାଟିକି ଟିକେ ବାରି ହୁବାକେ ଇ ଯେନ୍ ଆମେ ହାରବୁ ଉଠିତ ଅଲି କି ଏନ୍ଦିର କେ ଯେନ୍ ପ୍ରକୃତିରେ ଇ ହାରବୁ ଉଠିତ ଅଲି ନାମେ ଇ ମାନେ ଚାହନ୍ତା ଯେନ୍ ହାରବୁ ଉଠିତ ଆତିଲି କା ଯେ ନମ ଗେଛନ୍ ପାର୍ତା ଉଠିନୁ ଏ ଏଥିରି ମାହା ନିମ ଏନ୍ଦିର ଭାବ କରି ଯାନ
1: ଏଇଟା ମାନେ ଯେତେବେଳେ ବିଣ୍ଡା ଚାଖା ବାରି ହୁଏକେନ୍ ମାନୁ ମାସ ତା ଆଠା ଉଠିତ ଝାଡ଼ିକେ ଆଠା ଉଠି ଝାଡ଼ରକ ଫେର୍ ପୁନା ପାହଲାର ଯେତେବେଳେ ଆଠା ଉଠି ଝାଡ଼ରକ ସାଫାତରା ଆନିମାନକ ତାପରେ ଆଲାର ଗୁଠି ନାମେ ଆଦିବାସୀ ଆଲାର ଗୁଠି ମାଦି ପେସନା ମାଦି ଆଦିବାସୀ ମୁଖିଆ ଇନକମ୍ ଦୁନ୍ ହେଲେ ମାଦି ପେସା ଗଲାକିନା ଆପଣ ଗୁଠି ନା ବାରନା ମାଦି ମନେସ୍କେ ପେସା ଭଲ୍ କରି ପେସମ୍ ବୁଲିକିରି ଆଠା ଉଠିନ୍ ତାମ ଏରନା ଚାପନା ଆଉ ମାନେ ଗାଦା ବନା ଚିନା ଉଠି ଆଉ ଆଦିନ ମାଟିସ୍ ମାରନା ଚିନା ଆଦିନ ଅଲତା ନା ଲାଗରିକି ଆଜ୍ଞା ହେଲେ ଆଜ ଜିନିଷ ବନ୍ ତାମ ଲାଗବର୍ ଚର୍ ଆଉ ଆମ୍ବର୍ ଚର୍ ବାକେନ୍ ଆ ଚାହାନୁ ଯଦି ହାରବୁରା ଚାହେଲେ ହଁ ଆଦିକେ ଲାଗି ନା ହାରବୁ ଉଠି ଦେବି କହିଲିକେ ଆଉ ଆଲାର ଉଠି ଦିନେ ବିଡ଼ି ସିଗରେଟ୍ ଗୁଠି ହାପାଲନା ଗୁଠି ହେଲେ ଆବଡ଼ାର ଉଠି ବି ଆକାନ ଆକାଶନ ବିଡ଼ି ହାପିଆର ଆଦି ମା ତେବନା ଆଉ ଖେବଡ଼ା ଚାନା ଆକାଶନ ଯଦି ହେନେ କାଚରା କୁଟାର ଆଚା ହାକାର ବିଡ଼ାଲି ହାକାର ହା ଟିକେ ଲାଗିଆ କର ତାର ତ ଲାଘର କ ଆସ୍ତିନ୍ ପି ଆନେ ପୁରା ନେହେ ହାଲୁ ଖୁଣି ଏନ୍ତା ସଫା ନାଳା ଉଠି ଦୁଇ ହାକି
0: ରୁରା
1: ହାରବୁ ହାରବୁନ ଲାଗିଆ କରା ହେଲେ ମାନୁ ମାସ ଯାହା ଥିଲି ସଫା ଅଲୋକ ହାରବୁନ୍ତି ଫେର୍ ଆମେ ଆମେ ବିଭିନ୍ନ ପ୍ରକାର ଆମେ ଜରି ବୁଟି ମାନାର ଗୁଠି ଖାଲଦାଲ ଆଧ ଅଧି ଅଲିଆ କରା ହେଲେ କେରା
0: ଖାଲି ଅଲିଆ କେରା ଯେ ନାମ ମାଦି ଟିକେ ପେସତ ବୁଲିକିରି ଆଉ କାଚରା ବନ ନାମ କା ଆଥା ବନ ନାମ ଯେନ ଅଲତାଲ ଦା ସଫା ସଫା ମାଦି ଖାତର ବୁଲିକିରି ଆଉ ଅଲାନୁ କେତେ ଯେ ନୁକସାନ ମାରା କାଲି
1: କେତେ ନା କେତେ ନୁକସାନ ମାରିଲି ହାରବୁନୁ ଗୁଠି କେତେ ଜୀବଜନ୍ତୁ ଗୁଠି ବିଆଥିଲି ଆଦି ଆକା ପାର ବଞ୍ଚା ଖେଳେ ତ ଠିକ୍ ମଲା ହେଲେ ଆଦି ଆକାତ ବୁଙ୍ଗା ପଡ଼ିଲେ ହେଲେ ଆଦି ଓଲା କାଲି ତାପରେ ମାନେ ବଡ଼କା ବଡ଼କା ଜନ୍ତୁ ଗୁଠି ଦୁଇ ଚିଚୁ ଲାଖରା ହେଲେ ସେ ଏଲଚିକାତି ଆପଣ ହାରବୁସ୍ତି ରୁଖା କାଲନା ଆଉ ସିଧା ଟାଉନ୍ ତା ବି ବୁଙ୍ଗା ବଲା ହେଲେ ହାତି କଥା
0: ଏଗାର ବାଇ ଚାନ୍ସ ଯଦି ଧାରୁ ଧରୁ ଆମେ ଧାରା ଚାକରା ଆରୁ ଅଲା କାଲି ଆମେ ହାରବୁ ଗୁଠି ଦେଲେ ଆମେ ପଦା ପାଟକିନ୍ତା ଜହାର ଗୁଠି ଯେ ନା ତୁଲା ରେ ଏନେ ତମେ କର୍ତ୍ତବ୍ୟ ମନ୍ନା କଥା ବୋଲି ଭାବ
1: ପଦା ଉଠିନୁ କ୍ଲବ ଗୁଠିଆ ଥିଲି କ୍ଲବ ନୁ ଗୁଠିଆ ମାନେ ଜହାର ଗୁଠି ସଫାର ମାନେ ମେମ୍ବର ହେଇକି ରାନା ତମେ ଯଦି କର୍ତ୍ତବ୍ୟ ଏନେ ଯେ ତାମ ଯେ ନିଜ ଦ୍ୱାରା ଯେତିକି ମନାଙ୍ଗ ଆମେ ଚିଚୁ ତ ପୁରା ଦାଉଁ ଦାଉଁ ଲାଗୁନ୍ତା ଇଡ଼ାର ସଟା ଟିକି ଆମ ହୁସାନ ଥୋଡ଼ି ଆମ ମୁହାକର ଯେ ଆମେ ତେବାଙ୍ଗର ମାନେ ସଟା ସୁଟିତି ଯାହା ଝାପଡ଼ ଚାପର ଆଉ ଯେତିକି ତେବାଙ୍ଗର ଆଙ୍ଗର ମଲାହେଲେ ପତାରି ଦିନ ହୁ ଯେତେବେଳେ ଆରମ୍ଭ ମାନେ ନେ ଏରିଆର ହୁ ବାକେ ଯଦି ତେବାଙ୍ଗର ହେଲେ ମାନ ବାଗ୍ୟ ଲାଗିଆ କରା ହେଲେ ଆଉ
0: ଅମୂଲ୍ୟ ସମ୍ପଦ ନାମ ବଥ ହେଲେ ଆଦିବାସୀ ଆଦାଲି ଗୁଠି ତା ମାନେ ଚାଲନା ବୁଲନା ବୋଧ ନିର୍ଭର ନାମେ ଯଦି ହନେ
1: ଅଲିଆ କରା ହେଲେ
0: ଅସୁବିଧା
1: ଅସୁବିଧା
0: ଯେତେ ଟିକେ ସଚେତନ ମାନନା କଥା ଧନ୍ୟବାଦ ଦିନା ଦୀପ ଦିନା ଆମେ ହାରଗୁନ ଯଦି ଚିଚୁ ଲାଗା କରା ହେଲେ କାଣିକି ନା ମାନେ ଦେବତାରୁ କାଣିକି ନା ହେଲେ
1: କର୍ତ୍ତବ୍ୟ
0: ହେଲେ ଆର ଘଣ୍ଟା ପଦେ ଗୀତ ମେହନତ
1: ଠିକ୍ ଆସିଲି ଇ ପାବୁ।

ଆରୁଙ୍ଗଟା କଥା ବି ତେଙ୍ଗନାର ଯେ ନମେ ଇ ଜନମନୁ ନମ ତ ନିଜର ଲଗାନ କାମାଣି କମାଲ ଦାତ ନିଜର କଥାନ ଭାବାଲ ଦାତ ହେଲେ ନମେ ଯେନ୍ ଭାଇ ଭଉଣୀ ରାତଲନାର ନମେ ଯେନ୍ ପାଡ଼ ପାଟକିନୁ ଆଲା ରାତଲନାର କା ନମେ ଯେନ୍ ବନ୍ଧୁ ବାନ୍ଧବ ଆତଲନାର ତମେ ଲଗାନ ବି ଯଦି ନାମ କିଛି କାମାଙ୍ଗତ ହେଲେ ଇ ଯେନ୍ ନମେ ମଣିଷ ଜନମ ମାଞ୍ଜିକିଛି ଇ ସଂସାରନୁ ଇ ଜନମ ବୋଧି ଅଣ୍ଟା ସାର୍ଥକ ଜନମ ମାନ ବୋଲିକିରି ନାମ ଭିଲ ଭାବତ ଆଉ ଇ ଆଲାସେ ଭଲ୍ଗେ ଲାଗାନ ଯାହା ବି ନାନ୍ ନାନାଲ ଦାତ ଦୁସ୍ରା ଆଲାର୍ଗେ ଲାଗାନ ଭି ଯଦି ନାମ କିଛି ନାଞ୍ଜକାରତ ଆଲାର ଯଦି ଉପକୃତ ମାଞ୍ଜକାର ହେଲେ ନାମ କ୍ଷତ ଚାପତ କତ୍ ହେଲେ ଭି ନାମାନ ଆର୍ ମନେ ଇକାରରିନ୍ ନାମାନ ତାମ ହିତୁଆ ବେନ୍ଦର ଆରୁ ନାମେ କଥାବନ୍ ଫେର୍ ନାମେ ଯେନ୍ ପୁନା ପିଢ଼ି ବାରାଲି ଆର୍ ଗିନ୍ ତେଙ୍ଗର ଆରୁ ଇନ୍ନେ ରାଚାସ ଲୋଇ ନାମେ ଫାଲନାସ ଅଣ୍ଟା ଯେ ଇନ୍ନେ ନାମେ ସମାଜକେ ଲେଖାନ ଇନ୍ନେ ବଢ଼ିଆ ନାଲ୍ଖୁ କାମଚକା ଚାଷ ବୋଲିକିରି ହିତୁଅର ଆରୁ ଆପ ଆବୁନୁ ଏକା ବୋଲିକିରି ଭି ଅଣ୍ଟା ଉପଦେଶ ଚିଅର ତା ତେଙ୍ଗନା କଥା ମାଞ୍ଚା ଯେ ନାମ ଯାହା ବି କାମତ ନିଜର ଗେ ଭଲ ସାଙ୍ଗେନ୍ ସାଙ୍ଗେନ୍ ଇ ଆଲା ସେ ଭଲ ମାନ୍ନା ଗେ ସାଙ୍ଗେନ୍ ସାଙ୍ଗେନ୍ ଯଦି ଦୁସ୍ରା ଆଲାର୍ଗେ ହିଁ କିଛି ଭଲ ମାନା ଆଙ୍ଗିଆ ହେଲେ ଆଦାଦ ବାଡ଼ିଟି କଥାତ୍ ଆରୁ ଆ ନାଲ୍ଖୁ ବନ କାମନା ବୋଧି ନାମେ ଅଣ୍ଟା କର୍ତ୍ତବ୍ୟ ବୋଲିକିରି ଭାବନା କଥାତ୍ ଆରୁ ହନେ ଏରତ ହେଲେ ଯାହା ବି ନାମ ଗୁଠି ନାଟ ଏରାଲ ଦାତ ଯଦି ଅର୍ତୁସ୍ ଭଲକିରି ଅଭିନୟ କାମ ଯାସ୍ ଭଲ ଡାଇଲଗ ତେଙ୍ଗିଆସ୍ ଭଲ ନାଡ୍ଡାସ୍ ହେଲେ ନାଟକ ମୁଞ୍ଜରା କେରା ହେଲେ ଭିଲ୍ ନାମ ଯେତେବେଲେ ଆ କଥାତ୍ ଖାତ୍ରି ଆସ୍ ଇନ୍ ନାମ ହିତୁଆ ଦାତ ଆରୁ ଆସ୍ ଇନ୍ନେ ତେଙ୍କା ଚାସଲା ଆରୁ ଆସ୍ ଇନ୍ନେ ନାଡ୍ଡକା ଚାସଲା କା ଆସ୍ ଇନ୍ନେ ପାଡ଼କା ଚାସଲା ବୋଲିକିରି ଆ କଥାବନ୍ ନାମ ଆଲୋଚନା କାମ ଦାତ ତା

0: ତ ଯାହା ହୋଇ ନା ଇନ ବାର୍ଚକାର ଆରୁ ଇ ଯେନ୍ ଆମେ କୁଣା ସମ୍ପ୍ରଦାୟର କି ଯେତିକି ବି ଗୀତ ଆତିଲି ଅନ୍ନୁନ୍ ତାନ୍ ଯୋଡ଼ି ମୁଣ୍ଡା ଯାହା ବି ମଞ୍ଜା ବାଡ଼କାର ଆରୁ ଯାହା ନାମେ ଭାଇ ଭଉଣୀ ଗୁଟେ ରାତନାର ମେନନାର ତାମାନ ନି ମେନ୍ତାକାର ନିମାନ ଆକାଶବାଣୀ ତରଫ ତାତି କେତେ ନିକେତି ଧନ୍ୟବାଦ ଆଉ ଜୁହାର
1: ଜୁହାର
0: ତା ଇନ୍ନାଗି ଲଗାନ୍ ଆକୁ ନାମ ଇଶାନ ରଥ ଜୁହାର।

ଶୁଣିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା ଉପସ୍ଥାପନା କରିଥିଲେ ସନ୍ତୋଷ ପିଙ୍ଗ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଅକ୍ଷି ତୃତୀୟା, କଣ୍ଠ ସୁଭାଷ ଦାସ ଓ ଗୀତା ପଟ୍ଟନାୟକ, ଗୀତରଚନା ଶିବବ୍ରତ ଦାସ, ସଙ୍ଗୀତ ରାଖାଲ ମହାନ୍ତି।

ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ସୌତୁଣୀ କଥାଚିତ୍ରର ଗୀତ। ଗୀତିକାର ବୃନ୍ଦାବନ ଜେନା, ସଙ୍ଗୀତ ବାସୁଦେବ ରଥ।

ନିର୍ମଳା ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ସଙ୍ଗୀତ ନିର୍ଦ୍ଦେଶନା ଜେ ଆଦେନି, ଗୀତିକାର ନିଜାମ, କଥାଚିତ୍ର ଅନୁତାପ।

ଗୌର ପଟ୍ଟନାୟକଙ୍କ ରଚନାରୁ ଶୁଣନ୍ତୁ ତ୍ରିନାଥ ମେଳା କଥାଚିତ୍ରର ଗୀତ। କଣ୍ଠ ଚିତ୍ତ ଜେନା ଓ ନିର୍ମଳା ମିଶ୍ର। ସଙ୍ଗୀତ ରାଖାଲ ମହାନ୍ତି।

ଏଥର ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ ବିନୋଦିନୀ ଦେବୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି, କଥାଚିତ୍ର ମହାସତୀ ସାବିତ୍ରୀ।

ଅଦିନ ମେଘ କଥାଚିତ୍ରର ଗୀତଟିଏ ଶୁଣନ୍ତୁ। ଗୀତ ରଚନା କାଳିଚରଣ ପଟ୍ଟନାୟକ, ସଙ୍ଗୀତ ବାଳକୃଷ୍ଣ ଦାସ, କଣ୍ଠ ଅକ୍ଷୟ ମହାନ୍ତି ଓ ନିର୍ମଳା ମିଶ୍ର।

ଗୀତା ଦାସଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ, ରଘୁନାଥ ମିଶ୍ରଙ୍କ ରଚନା, ସଙ୍ଗୀତ ବାସୁଦେବ ରଥ, କଥାଚିତ୍ର ଡୋରା।

0: ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଏର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ସବୁଠାନ ଅତକା 3 ମାସ ଭିତରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସବୁ ଉଚ୍ଚ ନ୍ୟାୟାଳୟମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ। ଜନଜାତି ସମ୍ପ୍ରଦାୟର ବିକାଶ ଆଉ ସଶକ୍ତିକରଣ ଦିଗେ ସରକାର ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ଗସ୍ତର 2 ନମ୍ବର ଦିନେ ଆଜ ହରାମିନାଲା ଆଉ କଚ୍ଛରେ ଥିବା ଆନ୍ତର୍ଜାତିକ ସୀମା ବୁଲି ଦେଖିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ପିଏମ୍ ସୂର୍ଯ୍ୟଘର ଯୋଜନାତି ମାଇଲଖୁଣ୍ଟା ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାତି ହେଲେ ସାମିଲ। ରାଇଜେ ଆଇବାକାଲ୍ଠାନୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ଅତକା ବୁଥସ୍ତରୀୟ ଅଧିକାରୀ ଠୋଲ୍ କରିବେ ମତଦାତାଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଆଇବା ବୁଧବାର ଅନୁଷ୍ଠିତ ହେବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଆଉ କାର୍ଯ୍ୟଦକ୍ଷତା ବଢ଼ାବାର ଲାଗି ଯୋଗ ଆଉ ପ୍ରାଣାୟାମର ଅଭ୍ୟାସ ଖୁବ୍ ଜରୁରୀ ବୋଲି କହିଛନ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ଆଇବା ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ଦେଶେ ସ୍ୱାଭାବିକଠାନୁ କମ୍ ବର୍ଷା ହେବା ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ରାଜ୍ୟ ବିଜେପି ସରକାରକେ 2 ବର୍ଷ ପୂର୍ବାରକେ ଯାଉଥିବା ବେଳେ ଏ ଅବସରରେ ଆଇବା ଜୁନ୍ 12 ତାରିଖ ଆୟୋଜନ କରାଯିବା ଗୋଟିଏ ଭବ୍ୟ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାତି ତିଆରି ହୋଇଥିବାର ବହି ପଢ଼ିବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 11ଆଉ 12 ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀ। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା 17 ଯାକ ବିଶ୍ୱବିଦ୍ୟାଳୟ ନ ଝନେଲେଖା ଉପପରୀକ୍ଷା ନିୟନ୍ତ୍ରକ ପାଇବେ ନିଯୁକ୍ତି। କେନ୍ଦ୍ର ସରକାରଙ୍କର ଯୁବ ଆଉ କ୍ରୀଡ଼ା ବିଭାଗ ତରଫ ବୌଦ୍ଧଠାନେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ହୋଇଛି ପାଲିତ। ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଜିଲ୍ଲା ପରିଷଦ ବୈଠକ। ଇତି ଜିଲ୍ଲାରେ ହେଉଥିବା ଭିନ୍ ଭିନ୍ ଉନ୍ନୟନମୂଳକ କାମର କରାଯାଇଥିଲା ସମୀକ୍ଷା। ଆଉ ଆଇପିଏଲ୍ କ୍ରିକେଟରେ ଆଜି ସଞ୍ଜେ ଅନୁଷ୍ଠିତ ହେବା ଗୁଜରାଟ ଟାଇଟନ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ 2 ନମ୍ବର କ୍ୱାଲିଫାୟାର୍ ମ୍ୟାଚ୍। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5 ବଜେ।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଜୋକ ଲୁଣ ଭେଟଣ। ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହଯୋଗିତା ସନ୍ତୋଷ ପିଂ।
2: ଜମା ଛାଡ଼ିବିନି ତୋତେ। 5 ଦିନ ହେଲା ଖୋଜେଇ ଖୋଜେଇ ନାକରୁ ପାଣି ଉତାରି ସାରିଲାଣି। ଭାଗି ପଡ଼ି ଖୋଜୁଛି ଯେ ଖୋଜୁଛି, ଛାଡ଼ିଦେବି ନାହିଁ, ଜମା ଛାଡ଼ିବିନି।
3: ଛାଡ଼ିବେନି କାହିଁକି ଆଜ୍ଞା? ନା ନା, କାହିଁକି ଛାଡ଼ିବେନି? ମୁଁ କ'ଣ ଆପଣଙ୍କର ବନ୍ଧୁ ନା ବାନ୍ଧବ ଯେ ଏତେ ସ୍ନେହ ସରାଗ ଉତୁରି ପଡ଼ୁଛି?
2: ସ୍ନେହ ସରାଗ? ହଁ, ସେଇଥିପାଇଁ ପରା ଆସିଛି ବରଣ କରି ନେବାକୁ।
3: ସେ କଥା ଆଗରୁ କହୁନାହାନ୍ତି, ପୋଲିସ ଡ୍ରେସ୍ ପିନ୍ଧିଛନ୍ତି, ସେଥିରେ ପୁଣି ନାଲି ଗାମୁଛାଟା ମୋ ବେକରେ ଏମିତି ପକେଇ ଦେଲେ ଯେ ମୁଁ ତ ଫୁଲ ତମରେ ଡରିଗଲି।
2: ଡରିବୁ କାହିଁକି? 5 ଦିନ ତଳେ ଝିଅକୁ ମୋର ପଟି ଚଢ଼େଇ ତା ସାଇକେଲଟା ନେଇ ପଳେଇଥିଲୁ ନା ହଇରେ, ଆଉ କାହାକୁ ପାଇଲୁନୁ ଯେ ପୋଲିସ ବାଲାଙ୍କୁ ଚୂନ ମାରିବାକୁ ଥିଲା?
3: ଆଜ୍ଞା, ମୋତେ କହୁଛନ୍ତି? ମୋତେ ଫୁଲ ନାମରେ ମୋତେ ତ କହୁଥିବେ, ପାଖରେ ତ ଆଉ କେହି ଥିଲା ଭଳିଆ ଜଣାପଡ଼ୁନାହାନ୍ତି। ହେଲେ ଆପଣ ଭୁଲ କହୁଛନ୍ତି ଆଜ୍ଞା।
2: ତା ମାନେ ସଫା ସଫା ସଫେଇ ଦେଉଛୁ ସାଇକେଲ ତୁ ନେଇନୁ? ମୋ ଝିଅ କଲେଜରୁ ଫେରିଲା ବେଳେ ପୋଷ୍ଟ ଅଫିସ ପାଖରେ ମୋର ପରିଚିତ କହି ମାର ଔଷଧ ଆଣି ସାଇକେଲ ଫେରେଇଦେବି ବୋଲି କହିଥିଲୁ ନା? ଦିନ ଦ୍ୱିପହରେ ତାକୁ ଲଣ୍ଠନ ଦେଖେଇ ଅଳିଆ ମଳିଆ ଭର୍ତ୍ତି ବ୍ୟାଗ୍ଟା ଯୋଗେଇ ଦେଇ ତୁ ଚମ୍ପଟୁଛୁ?
3: ଆଜ୍ଞା ଆଜ୍ଞା ଆଜ୍ଞା, ଟିକେ ରୁ, ଆପଣଙ୍କର ଝିଅର ସାଇକେଲ ଫୁଲ ଦମରେ ଚୋରି ହେଇଥିବ ମାନିଲି, ହେଲେ ଆଜ୍ଞା ମଣିଷ ଚିହ୍ନଟରେ ଆପଣଙ୍କର ଟିକେ ଭୁଲ ହେଇଛି।
2: ମୋତେ ମାନେ ହେଡ୍ କନେଷ୍ଟେବଲ ପଞ୍ଚୁ ନାୟକକୁ ତୁ କହୁଛୁ ମଣିଷ ଚିହ୍ନଟରେ ଭୁଲ ହେଇଛି? ନା ନା, କ'ଣ କହିଲୁ?
3: ଭୁଲ ଦମରେ ମଣିଷର ଏମିତି ବେଳେବେଳେ ହେଇଯାଏ, ଆପଣଙ୍କର କିଛି ଭୁଲ ନାହିଁ। ମୁଁ ତେବେ ଆସୁଛି ଆଜ୍ଞା, ନମସ୍କାର।
2: ନମସ୍କାର। କ'ଣ ହେଲା ପଳେଇବୁ? ଜମା ଜମା ଛାଡ଼ିବିନି ତତେ।
3: ଏତେ ଆଗ୍ରହ ଯଦି ଆ ଫୁଲ ମୋରେ ପାଖରେ ନେଇ ରଖନ୍ତୁ, ମୁଁ କ'ଣ ମନା କରୁଛି? ହେଲେ ଭଦ୍ର ଲୋକଙ୍କୁ ଯେମିତି ଖାତିରି ଦେଖେଇବା କଥା କରନ୍ତୁ, ନହେଲେ ପରିଣାମ ଭଲ ହବନି। ହଁ,
2: ସେ ହାରିକିନି ମୋତେ ଦେଖାନି, ଏମିତି ପେଖାନା କାଢ଼ି ଖସି ଯିବାକୁ ବସିଛୁ ନାଇଁ। ମୋ ଝିଅ ନିଜେ ସିନେମା ହଲ୍ ପାଖରେ ତୋତେ ଚିହ୍ନେଇ ଦେଇଥିଲା।
3: ସିନେମା ହଲ୍ ପାଖରେ? ବୁଝିଲି ବୁଝିଲି ଆଜ୍ଞା, ତାହେଲେ ମୋ ଜାଳା ସାନ ଭାଇ ବତାସ ହୋଇଥିବ, ତାର ଟିକେ ଏମିତି ଦୋଷ ଅଛି ତ ସାର୍, ସେଇଥିପାଇଁ ସେ ତେଜ ପୁତ୍ର ହେଇଛି। ମୁଁ ତ ଆଜ୍ଞା କେବେ ସିନେମା ଫିନେମା ଦେଖେନି। ମୋ ନାଁ ଝଡ଼ ଆଜ୍ଞା, ଝଡ଼ ଦାସ।
2: ତୁ ତାହେଲେ ନିରୀହ କେରେଣ୍ଡି, ଖସି ଯିବୁ ନାଇଁ।
3: ଆଜ୍ଞା ଟିକେ ମନେ ପକାଇଲେ, ମୋ ସାନ ଭାଇର ନିଶ ନାହିଁ, ହେଲେ ମୋ ନିଶା ତ ଫୁଲ ତମରେ ଅଛି, ଦେଖୁନାହାନ୍ତି।
2: ଏ କ'ଣ କହିଲୁ? ନିଶ
4: ନିଶ ନିଶ ନିଶ
2: ନା ମନେ ପଡ଼ୁନି। ତୁ ଚାଲ, ମୋ ଝିଅ ତତେ ଚିହ୍ନଟ କରିବ।
3: ତା ମାନେ ଆପଣଙ୍କ ସାଥିରେ ଫୁଲ ତ ମାନେ ମୋତେ ସତରେ ଯିବାକୁ ପଡ଼ିବ।
5: ଝଡ଼ ଭାଇ ନମସ୍କାର।
3: ନମସ୍କାର ନମସ୍କାର।
5: ତମେ ଏଠି ଏମିତି
3: ଦେଖୁନ, ମଇଁଷି ବାନ୍ଧିଲା ଭଳି ମୋ ବେକଟାରେ ନାଲି ଗାମୁଛାଟା ବାନ୍ଧି ଫୁଲ ଦମରେ ଇଏ ପୋଲିସ ବାବୁ କେମିତି ରାସ୍ତାଟାରେ ମୋତେ ହଟ ହଟା କରୁଛନ୍ତି। ତାଙ୍କ ଝିଅର ସାଇକେଲ ନେଲା କିଏ ହୋଇଓ, ଆଉ ଅଠା କାଠିରେ ପଡ଼ିଛି କିଏ? ଓହୋ, ଫୁଲ ଦମରେ ହୋ, କି ଯୁଗ ହେଲା କହିଲ।
5: ବୁଝିଲେ ମଉସା, ଆପଣଙ୍କର ଭୁଲ ହେଇଯାଇଛି, ଏ ଝଡ଼ ଭାଇଙ୍କୁ ମୁଁ ଜାଣେ, ହେଲେ ତାଙ୍କର ଗୋଟେ ଜାଣା ଭାଇ ଅଛି ବତାସ, ଆଜି ତାଙ୍କୁ ଦେଖି ମୁଁ ବି ସନ୍ଦେହରେ ପଡ଼ିଯାଇଥିଲି, ହେଲେ ତା ନିଶରୁ ଯାଇ ଜାଣିଲି ୟାଙ୍କର କେତେ ଗୁଲୁଗୁଲିଆ ନିଶ, ହେଲେ ତାର ତ ମଇଦାନ ପୁରା ସାଫ।
3: ମୁଁ ଆଜ୍ଞା ସେଇ କଥା କହୁନଥିଲି।
2: ପୁଣି ସେଇ ନିଶ? ଝିଅ ତୁ ସତ କହୁଛୁ ତ?
5: ମୁଁ ମଉସା ଏଇ ମର୍କଟପୁର କଲେଜରେ ଅଧ୍ୟାପିକା ଅଛି, ମୁଁ କାହିଁକି ମିଛ କହିବି?
2: ହଉ ଝିଅ, ତୋ କଥାକୁ ବିଶ୍ୱାସ କରି ଛାଡ଼ିଦେଲି, ଯାଏ ସେ ନିଶକଟା ବତାସଟାକୁ ଖୋଜେ। ଆରେ ପୋଲିସ ବାଲା ସାଙ୍ଗେ ଗେଲ,
3: ଫୁଲ ଦମରେ ଖୋଜ। ଆରେ ରେ, ସେ ଲୋକଟା ତା କାମୁଛାଡ଼ା ମୋ ବେକରେ ଛାଡ଼ିଗଲା। ହଉ ଯାଉ ଯାଉ ଯାଉ, ଗ୍ରହ ଗୋଟେ ଗଲା। ଓଃ ଓଃ ଦେବୀ, ଇଏ ବିପଦ ବେଳେ ମୋତେ ଫୁଲ ଦମରେ ଭଗବାନ ଗଜ ଉଦ୍ଧାରଣ କଲା ଭଳି ବଞ୍ଚେଇ ଦେଲ। ହେଲେ ତମର ପରିଚୟଟା ଦେବୀ?
5: ମୁଁ ହେଲି ବର୍ଷା, ତମ ଦୁଇ ଜଣଙ୍କ କଥା ଏଇ ଗଛ ଆଡ଼ରେ ଥାଇ ଶୁଣୁଥିଲି, ଦେହ ସହିଲାନି ତେଣୁ ତମକୁ ଆସି ସାହାଯ୍ୟ କଲି।
3: ହଁ, ଝଡ଼ ପାଇଁ ବର୍ଷା ଆଖିରୁ ନିହାତି ପାଣି ନିଗିଡ଼ିବ।
5: ହଉ ଭାଇ ମୁଁ ଆସୁଛି, ଗୋଟେ ଅର୍ଜେଣ୍ଟ କାମରେ ଯିବାର ଅଛି ତ। ନମସ୍କାର।
3: ନମସ୍କାର ନମସ୍କାର। ଯାହା ହେଉ, ମୋ କାଳ୍ପନିକ ଭାଇଟା ଭଲ କାମ ଦେଲା, ହେଲେ ଇଏ ଝିଅଟା ଏମିତି ଫୁଲ ଦମରେ ଝପଟି ପଡ଼ିଲା।
6: ତୁମ ଆମ ସେଲୁନ ପ୍ରୋପାଇଟର ଗନ୍ଧିଆ ବାରିକ। ଓହୋ, ତୁମ ଆମ ସେଲୁନ, ଫୁଲ ଦମରେ ଜମେଇକି ନାଁଟା ତ ହେଇଛି ଆଉ। ହଉ ଯିବା ଭିତରକୁ,
7: ଆସନ୍ତୁ ଆସନ୍ତୁ ଆଜ୍ଞା। ଭିଡ଼ ବଢ଼ିବା ପୂର୍ବରୁ ଆପଣଙ୍କର କାମଟା ତୁଟେଇ ଦିଅନ୍ତୁ, ଆସନ୍ତୁ।
3: ତମେ ତାହେଲେ ଗନ୍ଧିଆ?
7: ମୁଁ ଗନ୍ଧିଆ ନୁହେଁ ଆଜ୍ଞା, ମୋ ନାଁଟା ମାନେ ପୈମାତୃକ ନାଁଟା ଗନ୍ଧିଆ।
3: ହଉ ହେଲା, ଫୁଲ ଦମରେ ବୁଝିଲି ତମେ ଗନ୍ଧିଆ ନୁହଁ, ଭଲ। ହେଲେ ଏ ପୈମାତୃକ ନାଁଟା?
7: ମାନେ ପୈତୃକ, ଆଉ ମାତୃକ ନାଁଟା ପୈମାତୃକ ନା।
3: ଓହୋ, ମାନେ ଫୁଲ ଦମରେ ତମ ବାପା ଆଉ ମା ଯୋଉ ନାଁରେ ଡାକନ୍ତି।
7: ଆଜ୍ଞା।
3: ହଉ ଆଉ ଡେରି କାହିଁକି, ଚୁଟିଟା ଟିକେ ସାଇଜ କର
7: ଆଜ୍ଞା,
3: ଆଉ ଦାଢ଼ିଟା ମାରିଦିଅ ଜଲ୍ଦି, ଫଟାଫଟ ଫୁଲ ଦମରେ କାମଟା କରିଦିଅ।
7: ଆଜ୍ଞା ହଁ, ସାରିଦେଉଛି, ଜମା ବି ଅସ୍ତ ହୁଅନ୍ତୁନି, ଖାଲି କୁହନ୍ତୁ କୋଉ କଟରେ କାଟିବେ ଏ କଥା କ'ଣ କି ଆଜ୍ଞା, ଆଜିକାଲି ଏମିତି ଷ୍ଟାଇଲ ଚାଲିଛି ତ, ପୁଅମାନେ ଝିଅ ଆଉ ଝିଅମାନେ ପୁଅ ଷ୍ଟାଇଲରେ ହେଉଛନ୍ତି।
3: ଓହୋ, ତମେ ଆଉ ସେ ଷ୍ଟାଇଲ ଫାଇଲ କଥା ଛାଡ଼, ହୋ ଯୋଉଟା ତମକୁ ଭଲ ଆସୁଛି ସେଇଟା କର, ପୁରା ଫୁଲ ଦମରେ ଖାପେଇ ଦିଅ।
7: ମୋତେ ଆଉ କହିବାକୁ ଅଛି, ଏଇ ସଇଲା ବୋଲି ଜାଣନ୍ତୁ,
3: ଦାଢ଼ି ବନେଇଲା ବେଳକୁ ଟିକେ ନଜର କରିବ। ଦି ଚାରିଟା ଇଏ ବ୍ରଣ ବୁଦାମୂଳ ହୁଙ୍କା ଭଳିଆ ଲୁଚିକି ଅଛି ତ। ହଁ
7: ବୁଝିଗଲି,
3: ଟିକେ ଦେଖିକି
7: ବୁଝିଗଲି।
3: ହଁ,
7: ନିଶଟା କେମିତି ରହିବ? ଇଏ ପ୍ରଜାପତିଆ, ତେନ୍ତୁଳିଆ, ମୂଷା ଲାଗୁଡ଼ିଆ, ପର୍ବତ ମାର୍କିଆ, ଏ କୁହନ୍ତୁ ଆଜ୍ଞା କେଉଁ ଷ୍ଟାଇଲ କରିବେ?
3: ତମ ଖୁସି ହୋ, ଯାହା କରୁଛ କର। ଓହୋ, କଣ କଲାରେ ପାଷଣ୍ଡ, ସତ୍ୟାନାଶିଆ ଫୁଲ ଦମରେ ଫଳ ନିଶ ତାଞ୍ଚି ପକେଇଲା।
4: ମୋର କିଛି ଦୋଷ ନାହିଁ ଆଜ୍ଞା, ବହୁତ ଚେଷ୍ଟା କରିଥିଲି ଅଟକେଇବାକୁ, ହେଲେ ଅମାନିଆ ଛିଙ୍କଟା ବାଡ଼ବତା କିଛି ମାନିଲାନି,
7: ପାଟି ପଚେରି ଫଟେଇ ପଦାକୁ ପଳେଇ ଆସିଲା।
4: ସେଇ ଧମାକାରେ ତ ମୋ ଖୁରଟା ବ୍ରେକ୍ କଷି ପାରିଲାନି, ଆଉ କ'ଣ କରିବି କୁହନ୍ତୁ। ଏ ଦୈବୀ ଦୁର୍ବିପାକକୁ କାହାର ହାତ ଅଛି କହିଲେ?
3: ହଉ ହଉ, ସକାଳୁ ସକାଳୁ ଯାହା ତ କଲ କଲ, ଆଉ ଆର ଫଳକ ନିଶକ କାହିଁକି ରଖିବ, ଫୁଲ ଦମରେ ମଇଦାନ ସାଫ କରିଦିଅ।
7: ଆଜ୍ଞା, ଆପଣଙ୍କର ଭାଗ୍ୟଟା ଟାଣ,
3: ଏ
7: ଖୁରଟା ବେକ ପାଖରେ ନଥିଲା, ନହେଲେ
3: ରଖ ତମ କଥା।
7: ଏ ଆଜ୍ଞା, ନିଶ ସବୁ ତାଞ୍ଚି ଚିକଣ କରିଦେଲି, ଏଥର ଉଠନ୍ତୁ।
3: ମୋତେ ମୋ ନଥିଲା ଭାଇ ବତା ସବୁ ନେଇଦେଲା, ନା ନା ଧରା ପଡ଼ିବା କଥା, ହବନି ହବନି। ଏ ଗନ୍ଧିଆ, ତମେ ମୋତେ ପୁରା ଲଣ୍ଡା କରିଦିଅ।
4: ଆଜ୍ଞା, ଲଣ୍ଡା ହେବାର କଥା ଯଦି ମନରେ ଥିଲା ମୂଳରୁ କହିଲେନି, ରବିବାର ଗହଳି ଗ୍ରାହକମାନଙ୍କୁ ଅଟକେଇ ମୁଁ କାହିଁକି କଇଁଚି ଧରିଥାନ୍ତି କହିଲେ, ଖୁରରେ ତାଞ୍ଚି ପକେଇଥାନ୍ତି।
3: ତମେ ସେସବୁ କଥା ବୁଝିବନି ହୋ, ମୁଁ ଯାହା କହୁଛି ତା କର, ତୁମର ଚୁଟି କଟା ଆଉ ଲଣ୍ଡା କରିବାର ଦୁଇଟା ଯାକ ପାଉଣା ଦେଇଦେବି, ହେଲା ତ?
7: ହେଲା ଆଜ୍ଞା, ଏଇ ସଇଲା ବୋଲି ଜାଣନ୍ତୁ। ହଁ, ଏ ନରିବାବୁ କି, ଆପଣଙ୍କ ନମ୍ବର ରହିଲା, ଆପଣ ଚା ପି ପାଞ୍ଚ ଦଶ ମିନିଟ୍ ଛାଡ଼ି ଆସନ୍ତୁ।
3: ଆରେ କେତେ କାଟୁଛ, ମୋର ସରିଲା ତ।
7: ଆଜ୍ଞା, ଏଇ
3: ନିଅ, ତମ ପଇସା ନେଲ ଧର।
4: ସକାଳୁ ସକାଳୁ ଏତେ ବଡ଼ ନୋଟ, ଶହେ ଟଙ୍କିଆ, ଏ ଖୁଚୁରା ଦିଅନ୍ତୁ ଆଜ୍ଞା।
3: ଆରେ ଖୁଚୁରା ଥିଲେ କ'ଣ ଦେଇନଥାନ୍ତି, ଖୁଚୁରା ନାହିଁ ତ ବୋଲି ପଡ଼ିଛି, କ'ଣ କରିବା, ପରେ ନେଇଗଲେ ଚଳିବନି।
4: ଚିହ୍ନା ପରିଚୟ ନାହିଁ, ଆପଣ ଟିକେ ଥାନ୍ତୁ ଆଜ୍ଞା, ମୁଁ ପାଖ ହୋଟେଲରୁ ଖୁଚୁରା ନେଇ ଆସୁଛି, ଏଇ ଗଲି ଆଉ ଆସିଲି।
3: ଜଲ୍ଦି ଜଲ୍ଦି ଜଲ୍ଦି
7: ଆଜ୍ଞା।
3: ଗନ୍ଧିଆ ଆସିଗଲ କି? ହଉ, ଏ ଦୋକାନ ଭିତରେ ଗରମ ଲାଗୁଥିଲା ତ, ଟିକେ ବାହାରକୁ ଚାଲି ଆସିଲି, ଦିଅ ପଇସା ଦିଅ।
7: ଏଇ ନିଅନ୍ତୁ ଆଜ୍ଞା, ଆପଣଙ୍କର 90 ଟଙ୍କା।
3: ହଁ ହଁ, ହେଲା ହେଲା।
7: ଇଏ ନରିବାବୁ, ଆପଣ ଭିତରକୁ ଚାଲନ୍ତୁ।
4: ସବୁ ସରିଗଲା ରେ, ସବୁ ସରିଗଲା, ସେଭିଂ କ୍ରିମ ପାଉଡର ସେଣ୍ଟ ସବୁକୁ ଲଣ୍ଡା କରି ଦେଇଛି,
7: ଧପାବାଜ
4: ଧପାବାଜ, ଧର୍ମ ସହିବନି ରେ ତତେ, ଧର୍ମ ସହିବନି। ସକାଳୁ ସକାଳୁ ଗରିବ ଲୋକର ପେଟକୁ ନାତ ମାଇଲୁ, ତତେ ଭଗବାନ ଦଣ୍ଡ ଦେବେ। ହଁ ହଁ, ତତେ ଭଗବାନ ନିଶ୍ଚେ ଦଣ୍ଡ ଦେବେ।
5: କିଏ? କବାଟ ଖୋଲା ଅଛି, ଭିତରକୁ ଆସ। ତମେ ବତାସ ତ?
3: ମ୍ୟାଡ଼ାମ ଠିକ୍ ଠୌରେଇ ପାରିଛନ୍ତି ଆଉ, ଭାଇଙ୍କ ଠାରୁ ମୁଁ ବିଷୟରେ ଶୁଣିଛନ୍ତି। ତାହେଲେ
5: ନିଶ ନାହିଁ ବୋଲି ତ ଚିହ୍ନି ପାରିଲି, ତମେ ଝଡ଼ ଦାସର ଭାଇ ବତାସ ବୋଲି।
3: ବୁଝିଲ ବର୍ଷା, ମୁଁ କୋଉ ବତାସ ନୁହେଁ, ଝଡ଼ ଦାସ। ଫୁଲ ଦମରେ ମୋର କେଉଁ ଭାଇ ଫାଇ ବି ନାହାନ୍ତି, ତମେ ଆଉ ମୁଁ ଆମେ ହେଲେ ଏକା ନାଁର ଯାତ୍ରୀ, ମାନେ ତମର ଆଉ ମୋର ପ୍ରଫେସନ ହେଲା ଏକା। ସେଥିରେ ତୁମେ ମୋର 1,500 ଟଙ୍କା ଚଳୁ କରିଦେବାକୁ ବସିଛ।
5: ନିହାତି ଭୁଲ ହେଇଗଲା, ହେଲେ ତମେ ସାତ ଗଳିରେ ଗମ୍ଭୀରା ଘରକୁ ଆସିଲ କେମିତି? ମୁଁ ଏଠାକୁ ଦୁଇ ଦିନ ହେଲା ଆସିଛି।
3: ମିଠା ପାଖକୁ ପିମ୍ପୁଡ଼ି ଆସିବାର କ'ଣ, ବାଟର ଅସୁବିଧା ଅଛି।
5: ହେଲେ ଏମିତି ନିଶ କାଟି ଲଣ୍ଡା ହେଇଛ।
3: ଓହୋ, ସେସବୁ ଭାଗ୍ୟର ବିଡ଼ମ୍ବନା, ଭାଗ୍ୟର ଏଇ ସେଲୁନ ଦୋଷରୁ। ଏ ସେ କଥା ପରେ କହିବି, ଚାଲ। ମୁଁ କ'ଣ କହୁଥିଲି କି, ମୁଁ ଗୋଟିଏ ପ୍ରସ୍ତାବ ନେଇ ତମ ପାଖକୁ ଆସିଥିଲି।
5: ହେଲେ ମୁଁ ଏବେ ବାହା ହେବାର ନାହିଁ।
3: ଆରେ କିଏ ତୁମକୁ କହୁଛି ଫୁଲ ଦମରେ ବାହା ହେଇଯିବାକୁ? ଆଜିକାଲି କୋଉଠି ଏତେ ସହଜରେ ବରଟେ ଧରା ପଡୁଛି କହିଲ?
5: ତା ମାନେ?
3: ମୁଁ ଅନ୍ୟ ପ୍ରସ୍ତାବ ନେଇ ଆସିଥିଲି।
5: ଅନ୍ୟ ପ୍ରସ୍ତାବ?
3: ଆରେ ମୋ 1500 ତ ଫୁଲ ଦମରେ ଅସୁଲ କରିବି। ଅବଶ୍ୟ ସାଇକେଲ ଚୋରି କେସ୍ ପାଇଁ 10% ରିବେଟ୍ ଦେବି। ହେଲେ ପ୍ରସ୍ତାବଟା ହେଲା, ଆମର ଲକ୍ଷ୍ୟ ଗୋଟିଏ,
5: ମାନେ
3: ମାନେ ସହଜ ପନ୍ଥାରେ ଲୋକଙ୍କୁ ଠକି ହାତ ଚିକଣ କରିବା କଥା। କ'ଣ କହୁଛ?
5: ଧୀରେ କୁହ, ଲୋକମାନେ ଶୁଣିବେ। ଏଠି ସମସ୍ତେ ଜାଣିଛନ୍ତି ମୁଁ ଚାକିରି କରିଛି।
3: ହଉ ହେଲା ହେଲା, ଆଗ କବାଟଟା ଆଉ ଦେଇଦିଅ। ମୋ କହିବା କଥା କ'ଣ କି, ଆମେ ଝଡ଼ ଆଉ ବର୍ଷା ଯଦି ମିଶି ଯାଆନ୍ତେ, ତାହେଲେ ଦିନ 2-4ଟାରେ ଏ ସହରର ଅଧା ଲୋକଙ୍କୁ ବିନା ସେଲୁନରେ ଫୁଲ ଦମରେ ଲଣ୍ଡା କରିଦିଅନ୍ତେ। କ'ଣ କହୁଛ?
5: ଠିକ୍ ଅଛି, ମୁଁ ତମ କଥାରେ ରାଜି।
3: ତାହେଲେ ତୁମେ ମେକଅପ୍ ନେଇ ଶୀଘ୍ର ବାହାରି ଆସ, ମୁଁ ଯାଇ ସେ ବସ୍ ଷ୍ଟାଣ୍ଡରେ ପବିତ୍ର ମାଟି ବିକୁଛି।
5: ପବିତ୍ର ମାଟି ବିକିବ?
3: ହଁ, ଏ ସହରରେ କ'ଣ ବିକ୍ରି ହେବନି କହିଲ? ଖାଲି ବନେଇ ଚୁନେଇ କଥା କହିପାରିଲେ ହେଲା।
5: ହଁ, ତା ତ ସତ, ହେଲେ ଏଥିରେ ମୋ ଭୂମିକାଟା ବୁଝିପାରିଲିନି।
3: ଆରେ ଏଥିରେ ବୁଝିବାର କ'ଣ ଅଛି? ମନ୍ତ୍ରପୁତ ମାଟିକୁ ମୁଁ ପୁଡ଼ିଆ କରି ବିକିବି, ଯାହା ଗଛରେ ଦେଲେ ଶୀଘ୍ର ଓ ବଡ଼ ବଡ଼ ଫଳ ଧରିବ, ଦାମ ମାତ୍ର 5 ଟଙ୍କା।
5: ଓହୋ, ଏଥର ବୁଝିଲି ମୋ କାମ। ମଝିରେ ମଝିରେ ମୁଁ ଯାଇ କହିବି, ଆମ ପିଜୁଳି ମୂଳରେ ମାଟି ଦଉ ଦଉ ମାସକ ଭିତରେ ଫଳ ଧରି ପାକଳ ହୋଇଗଲା,
3: ସାବାସ,
5: ଗୋଟିଏ ଖାଇଲେ ପେଟ ଭର୍ତ୍ତି, ଅଧଘଣ୍ଟାଏ ପରେ କଦଳୀକି ଆମ୍ବ କଥା କହି ଲୋକଙ୍କ ପାଇଁ ବିଶ୍ୱାସ ବି 4-5ଟା ପୁଡ଼ିଆ କିଣି ଆଣୁଥିବି, ଏଇଆ ତ?
3: ସାବାସ ରେ, ସତରେ ଇଏ ତମେ ଇଏ ଲାଇନରେ ପୁରା ପୋଖତ ଅଛ ଫୁଲ ଦମରେ। ହଉ ଶୀଘ୍ର ଆସ।
5: ଭାଇ ନମସ୍କାର।
8: ନମସ୍କାର
5: ଭାଇ, କ'ଣ ଏଣେ ତେଣେ ଚାହିଁଛ ମ? ମୁଁ ତୁମକୁ ପରା କହୁଛି।
8: ମୋତେ? ତମକୁ ଚିହ୍ନି ପାରିଲିନି।
5: ମୋ ନାଁ ମିତା, କୁଇନାନୀର ମୁଁ ଦୂର ସମ୍ପର୍କୀୟ ପିଇସି ଝିଅ ଭଉଣୀ, ମାନେ ଲେଖାରେ ତମର ଶାଳି।
8: ଶାଳି? ଭଲ ଭଲ, ତାହେଲେ ମଧୁର ସମ୍ପର୍କୀୟା?
5: ହଁ ସେଇଆ, ଶାଳି ବୋଲି ଏମିତି ମୋତେ ବାହାରେ ଠିଆ କରି ଗପୁଥିବ ନା କ'ଣ, ଭିତରକୁ ଡାକିବନି? ନାନୀ, ଏ କୁଇ ନାନୀ, ଦେଖିଲୁ ଭାଇଙ୍କି?
8: ନାନୀ? ତମ ନାନୀ କାଲିଠୁ ତାଙ୍କ ଗାଁକୁ ଯାଇଛନ୍ତି।
5: ଇସ୍ ନାନୀ, ନାହିଁ ତାହେଲେ, ଭାବିଥିଲି ବହୁତ ଦିନ ପରେ ହେଲେ ବି ଦେଖା ହେଇଯିବ, ହେଲେ ମୋ ଭାଗ୍ୟରେ ନାହିଁ, ଫୋନ୍ ଅଛି ତ, ମୁଁ ନାନୀ ସହ ଦୁଇପଦ କଥା ହେଇଯିବି, ନହେଲେ ମନଟା ଜମା ବୁଝିବନି।
8: ଆରେ

0: ମେନ୍ସ କଲେଜରେ ଇଣ୍ଟରଭ୍ୟୁ ଅଛି।
1: ଆଚ୍ଛା
0: ଭାବିଲି ଏଠି ସେଠି କାହିଁକି ରହିବି, କୁଇନାନି ଆଉ ତମ ସହ ଦେଖା ହେଇଯିବ, ବାପା କହୁଥିଲେ ସାଙ୍ଗରେ ଆସିବେ, ମୁଁ ମନା କଲି।
1: ଭଲ କରିଛ।
0: ଭଲ କରିଛି
1: ମାନେ ବୁଢ଼ା ଲୋକ କାହିଁକି ସେ ଆସି ହଇରାଣ ହରକତ ହେଇଥାନ୍ତେ?
0: ମୁଁ ତ ସେଇ କଥା କହିଲି, ଅଦିନ ଭାଇ ଅଛନ୍ତି, ମୋର କିଛି ଅସୁବିଧା ହେବନି, ହେଲେ ନାନି ନାହିଁ।
1: ନାନି ନଥାଉ, ମୁଁ ତ ଅଛି, କିଛି ଅସୁବିଧା ହେବନି। ଗଲ ଗଲ, ତମେ ବ୍ୟାଗ୍ ପତ୍ର ରଖି ଫ୍ରେଶ୍ ହେଉଥା, ମୁଁ ଛୁଟି ଦରଖାସ୍ତଟା ଦେଇ ସାଙ୍ଗେ ସାଙ୍ଗେ ପଳେଇ ଆସୁଛି। ମିତା, ତମେ କୁକୁଡ଼ା ଖାଅ ତ, ମାନେ ଦେଶୀ କୁକୁଡ଼ା?
0: ମୋର ଯାହା ହେଲେ ଚଳିବ, ସେଥିପାଇଁ ଜମା ବ୍ୟସ୍ତ ହୁଅନି।
1: ହଉ, ମୁଁ ଷୋହଳ ଚାଲି ଆସେ, ଖାଇପିଇ ଖୁସି ଗପ କରିବା।
0: ତମେ ଶୀଘ୍ର ଆସିବ ଭାଇ, ଏ ଟଙ୍କା ତକ ମୋର ଟିକେ କେଉଁଠି ରଖିଦେଇଥିବ?
1: ଆରେ ସେ ଆଲମାରୀ ଭିତରେ ରଖିଦିଅ, ଚାବିଟା ଖଟ ତଳ ବିସ୍କୁଟ ଟିଣରେ ଅଛି। ହଉ, ମୁଁ ଆସୁଛି। ଶୁଣ ମିତା, କବାଟଟା ଭିତରୁ ବନ୍ଦ କରିଦେଇଥା, ଆଜିକାଲି ଦିନ ଖରାପ, ମୁଁ ଡାକିଲେ ଯାଇ ଖୋଲିବ। ହଉ, ଯିବାକୁ ତ ଇଚ୍ଛା ହେଉନି। ହଉ, ମୁଁ ଯାଉଛି ମିତା, ମୁଁ ଯାଉଛି।
0: କବାଟ ଖୋଲା ଅଛି, ଝଡ଼, ଭିତରକୁ ଆସ।
2: ଆରେ ଲୋକଟା ଯିବାରେ କ'ଣ ଏତେ ଡେରି କଲା? ମନରେ ପାପ ଛୁଇଁଲା, ପ୍ଲାନ୍ ଫେଲ୍ ମାରିଗଲା କି? ଆଉ
0: ତମେ ତ ଫୋନ୍ ଲାଇନ୍ କଟେଇ ଦେଇଛ, ମୁଁ ଆସି ପଚାରିଦେଲି, ପିଲାମାନେ ଆସୁ ଆସୁ 4 ବାଜିବ।
2: ଆଉ ଇଏ ଅଧୀନ ବାବୁର ଦିନ ବୁଡ଼ିଲେ ଯାଇ ଅଫିସ ଛୁଟି?
0: ନାଇଁ ନାଇଁ ନାଇଁ, ଆମ ହାତରେ ଏତେ ସମୟ ନାହିଁ, ଇଏ ଯାଇ ସାଙ୍ଗେ ସାଙ୍ଗେ ଛୁଟି ଆଣି ପଳେଇ ଆସିବା ମତଲବରେ ଅଛି।
2: ଫୁଲ୍ ଦମରେ ଶାଳି ସୁହାଗ। ହଉ, ଚଟାଫଟା ଆମକୁ କାମ ଶେଷ କରିବାକୁ ପଡ଼ିବ।
0: ସୁବିଧାରେ ଆଲମାରୀ ଚାବିଟା ହାତେଇ ନେଇଛି।
2: ସାବାସ, ଖାଲି ଟଙ୍କା ସୁନା ଧରି ପଳେଇବା।
0: ମୁଁ ତ ସବୁ କାମ ସାରିଦେଲିଣି, ଆଉ କ'ଣ ଫୁର୍ସତ ଦେଇଛି?
2: ମୁଁ ତାହେଲେ ଟାକ୍ସିଟା ଡାକୁଛି, ତମେ ଆସ।
0: ହଁ ହଁ ହଁ,
2: ଚାଲ।
1: ମିତା, ମିତା, ଦେଖ ଦେଖ, ତମ ପାଇଁ ଦେଶୀ କୁକୁଡ଼ା ମାଂସ, ମଟର ପନିର, ପଲଉ ଆଉ ନାନ୍ ନେଇ ଆସିଛି। ପଞ୍ଚୁ
3: ସାର୍,
1: ତୁ ସେ ଟିଫିନ୍ କ୍ୟାରିୟରଟା ରଖି ଶୀଘ୍ର ଏଠୁ ପଳା।
3: ପଳେଇବି।
1: ଆରେ ଥାନାରେ କେହି ନାହାନ୍ତି। ଆରେ ଆରେ, କବାଟଟା କ'ଣ ବନ୍ଦ ହେଇନି? ପଞ୍ଚୁ ପଞ୍ଚୁ, ସାରି ଦେଲା ରେ ସବୁ, ମୋ ଘରେ କଳା କନା ବୁଲେଇ ଦେଲା, ଆଲମାରିଟା ପୁରା ଲାଣ୍ଡୁ କରିଦେଇଛି ରେ ପଞ୍ଚୁ, ଆଲମାରିଟା ପୁରା ଲାଣ୍ଡୁ କରିଦେଇଛି।
3: ସାର୍, ଆପଣଙ୍କ ଶାଳିକି କୋଉଠି ବାନ୍ଧିକି ପକେଇ ଦେଇଥିବେ?
1: ଆବେ, ମୋ ନିଜ ଶାଳି ନୁହେଁ ରେ।
3: ଆଉ କ'ଣ ପରଶାଳି ସାର୍?
1: 10-15 ଭିତରେ କାମ ଫତେ କରିଦେଲା, ନିଶ୍ଚୟ ଇଏ ଜାଣିବା ଶୁଣିବା ଲୋକ। ତୋରି ବୁଦ୍ଧିରେ ପଡ଼ି ମୁଁ ସର୍ବଶ୍ରାନ୍ତ ହେଲି।
3: ମୋ ବୁଦ୍ଧିରେ ସାର୍?
1: ନୁହେଁ ତ ଆଉ କ'ଣ, ତୁ ତ କହିଲୁ ଥାନାର ସବ୍ ଇନ୍ସପେକ୍ଟର କହି ଘର ଖୋଜିଲେ ମିଳିବନି, ସେଥିପାଇଁ କମ୍ପାନୀ ଚାକିରି କହିଥିଲି। ଖାକି ପୋଷାକ ଦେଖି କିଏ ସନ୍ଦେହ କରିବ ବୋଲି ମୁଁ ଖାକି ପୋଷାକକୁ ବିଲେଇ ଛୁଆ ଲୁଚେଇଲା ଭଳି ଥାନାରେ ରଖିଲି, ଏବେ ଦୋଷା ଭୋଗିଲି।
3: ଚାଲନ୍ତୁ ସାର୍, ସିଧା ସିଧା ଆପଣଙ୍କର ସେଇ ପରଶାଳି ଗାଁକୁ ଯିବା, ସବୁ ଧରା ପଡ଼ିଯିବ।
1: ପଞ୍ଚୁ, କୁହୁଳା ନିଆଁରେ ଶୁଖିଲା ଲଙ୍କା ଛାଟି ମୋତେ ଆଉ ରଗାନାରେ, ସେ ଟୋକିକି ମୁଁ କ'ଣ ଜାଣିଛି?
3: ଆପଣଙ୍କ ମ୍ୟାଡ଼ାମଙ୍କ ଠାରୁ ବୁଝିଲେ ସବୁ ଜଣା ପଡ଼ିଯିବ, ଚାଲନ୍ତୁ ସେଠିକି ପଳେଇବା।
1: ଆରେ, ମୋତେ ହାଣ ମୁହଁକୁ ଠେଲୁଛୁ ନା କ'ଣ? ତୁ ଚାଲ ଥାନାକୁ ଯିବା, ସେଠି ଯାହା କଥା।
3: ସାର୍, ଏ ପଲଉ, ନାନ୍ ଆଉ କୁକୁଡ଼ା ମାଂସ
1: ଧାତେରିକି, ଚାଲ।
3: ସାର୍, ସବୁ ଦାଗି ଗୁଡ଼ା ତ ଆସିକି ଗଲେ,
1: ହଉ
3: କିଛି ଜଣା ପଡ଼ିଲାନି। ମୋତେ ସାର୍ ଲାଗୁଛି ଏ ସହରକୁ ଠକ କେତେଟା ଆମଦାନୀ ହେଇଛନ୍ତି।
1: ଆଚ୍ଛା,
3: ସେଥିପାଇଁ ଫି ଦିନ ଏମିତି ହଉଛି।
4: ହଜୁର, ମୋର ଦୋକାନରୁ ସବୁ ଚୋରି ହେଇଗଲା ଆଜ୍ଞା।
1: ବେନି ଜନେ ପଡ଼ିଛି ସମଦଶା
4: ଆଜ୍ଞା।
1: ନା ନା ନା, ସେ କିଛି ନୁହେଁ, କିଏ ତୁ, କ'ଣ ଚୋରି ହେଇଛି?
4: ମୋ ନା ଆଜ୍ଞା ଗନ୍ଧିଆ ବାରିକ, ଏଇ ପାଖରେ ମୋର ସେଲୁନ୍ ଅଛି।
1: ସେଲୁନ୍ ଅଛି?
4: ପଞ୍ଚୁ ବାବୁ ଜାଣନ୍ତି, ସିଏ ମୋ ସେଲୁନ୍ର ମାଗଣା ଚୁଟି କାଟନ୍ତି, କ୍ଷୀର ହୁଅନ୍ତି, ଏ ତାଙ୍କ ପିଲା ଛୁଆ ମଧ୍ୟ।
3: କିରେ ଗନ୍ଧିଆ, ତୋ ଚୋରି କଥା କହିବାକୁ ଆସିଛୁ ନା ମୋ କଥା କହିବାକୁ ଆସିଛୁ?
4: ଆଜ୍ଞା, କାଲି ସକାଳେ ଗୋଟିଏ ଟୋକା ଆସି ଚୁଟି କାଟି କ୍ଷୀର ହୋଇ ଶେଷକୁ ନିଜେ ଲଣ୍ଡା ହେଲା, ଆଉ ମୋତେ ଲଣ୍ଡା କରି ପଳେଇଲା।
3: ତୋ ମୁଣ୍ଡରେ ତ ଗୋଟା ପୁଣି ଚୁଟି ଭର୍ତ୍ତି ହେଇଛି।
4: ବୁଝିଲେ ଆଜ୍ଞା, ଗରିବ ଲୋକ ମୁଁ, ସେ ବଦମାସଟା ଲଣ୍ଡା ହୋଇସାରି।
1: ଛାଡ଼ ସେ କଥା, ଆଜି ଯାଏ କୋଉଠି ଶୋଇଥିଲୁ?
4: ଆସିଥିଲି ଆଜ୍ଞା, ଗତକାଲି ଗରାଖମାନଙ୍କୁ ବିଦା।

0: ଧରି ଆସିଥିଲି, ଦୁଇ ଥର ଫେରିଲି, ଥାନା ବନ୍ଦ ଥିଲା। ଭାବିଲି ରବିବାର ଛୁଟି ଥିବ, ଆଜି ଅଧଘଣ୍ଟାଏ ତଳେ ଆସି ପୁଣି ଫେରିଗଲି ସାର୍।
1: ହଉ ହଉ ହଉ, ଯାହା ଯାହା ସବୁ ଘଟିଲା ଲେଖିକି ଏଠି ଥୋଇଦେ।
2: କନ୍ଧିଆ, ସବୁ ଲେଖିବୁ, ହେଲେ ଥାନାକୁ ଆସି ଫେରିବା କଥା ଲେଖିବୁନି, ହେଲା?
0: ବୁଝିଲି ଆଜ୍ଞା, ବୁଝିଲି।
2: ବୁଝିଲେ ସାର୍? ଏ 420 ଠକ ଗୁଡ଼ାକ ଯେଉଁଠି ପାଦ ରଖିଲେ ସେଠି ଫୁଲ ଫୁଟେଲା ଭଳି ଚିହ୍ନ ରଖିଗଲେ, କାହାକୁ ଆଉ ଛାଡ଼ିଲେନି।
1: ହେଲେ ଆଉ ବେଶୀ ଡେରି ନୁହେଁ ରେ ପଞ୍ଚୁ, ଭୁଲରେ ହଉ କି ଠିକରେ ହଉ, ମୋ ଭଳିଆ ନାଗସାପ ଲାଙ୍ଗୁଡ଼ିରେ ହାତ ମାରିଛନ୍ତି ମାନେ ଏଥର ଚୋଟ ଖାଇବେ।
2: ସେଇଆ ହଉ ସାର୍, ଆପଣଙ୍କ ମାନସିକ ପୂରଣ ହଉ, ମୁଁ ରିବେଟ୍ ନଡ଼ିଆରୁ 2-4 ଠାକୁରଙ୍କ ପାଖରେ ବାଡ଼େଇବି।
1: ହଇ ରେ ଗନ୍ଧିଆ, ତୁ ସେ ଲୋକଟାକୁ ଚିହ୍ନି ପାରିବୁ?
0: କି କଥା କହୁଛନ୍ତି ଆଜ୍ଞା, ତା ଚୁଟି କାଟିଛି, ଲଣ୍ଡା କରିଛି, ଆଉ କେତେ ପାଖରୁ ଦେଖିଥାନ୍ତି, ପୁରା ଚିହ୍ନିବି ଆଜ୍ଞା। ହଁ
1: ହଉ ଠିକ ଅଛି, ମୁଁ ଗୋଟାଏ ଉପାୟ କରୁଛି।
3: ବୁଝିଲ ଝଡ଼ା, ତମର ଏ ଲଣ୍ଡାବୁଣ୍ଡକୁ କଳା ଟୋପି ଓ ନକଲି ଦାଢ଼ି ବେଶ ମାନୁଛି, ପାଇଜାମା କୁର୍ତ୍ତାରେ ତ ତମେ ଖାଣ୍ଟି ମୁସଲମାନ ଜଣା ପଡ଼ୁଛ।
4: ନିଶଟା ଠିକ ବେଳକୁ ବଳି ପଡ଼ିଥିଲା ବୋଲି ଫୁଲ ଦମରେ କାମରେ ଆସିବ, ତମେ ତ କଳା ବୁର୍ଖାରେ ପାଖେ ପାଖେ ଏମିତି ଅଛ ଯେ ମୋ ପିଢ଼ି ଛଡ଼ା ଅନ୍ୟ କିଏ କିଛି ବି ଭାବିପାରିବ।
3: ହଉ ହେଲା ବାବୁ, ତମର ସତସତିଆ ବିବି ହେବା ପୂର୍ବରୁ ଏମିତି କେତେ ଦିନ ମିଛ ବିବିର ନାଟକ ଚାଲିଥିବ, ଦେଖାଯାଉ। ଏ ଝଡ଼, ତମ ବିରାଦୀର ଲୋକଟା ଆସିଲାଣି, ଏଥର ଜମେଇ ଦିଅ।
4: ସଲାମ ମାଲିକମ।
2: ସଲାମ ସଲାମ
4: ଭାଇ ସାହ, ଟ୍ରେନ ଆସିବାକୁ ଆହୁରି କେତେ ଡେରି ଅଛି?
2: ତମେ କୁଆଡ଼େ ଯିବ?
4: ମୁଇଁ ଆହୁରି ଆମର ବିବି ଅଛି, ହାଇଦ୍ରାବାଦ ଯିବାର ଲାଗି ଇନ୍ତଜାର କରିଛି। ଫତିମା, ଷ୍ଟେ ୱିଥ୍ ଦିସ୍ ଜେଣ୍ଟଲମ୍ୟାନ୍। ଭାଇ ସାହ, ଆପଣ ପାଶେ ଟିଭି ରହିଲା, ମୁଁ ଟିକେ ପୁଛତାଛ କରି ଆସୁଛେ।
2: ତମେ ମିଆଁ ପୁଅ ଯାଅ, ତମ ବିବି ନିରାପଦରେ ଏଇଠି ମୋ ପାଖରେ ଥାଉ, ତମେ ଯାଅ। ଝିଅ, ତୁ ଘର କେଉଁଠି?
3: ଆଇ ଡୋଣ୍ଟ ନୋ ଓଡ଼ିଆ, ଆଇ ଆମ୍ ଫ୍ରମ୍ ତେହେରାନ, ଆଇ ମିନ୍ ଆରବ କଣ୍ଟ୍ରି।
2: କ'ଣ ଇଂରେଜୀ ଚୁବିଲାଣି? ହଁ ଆରବୀ ହେଇଥିବ, ବେଶରୁ ଜଣାପଡ଼ୁଛି ଖାଣ୍ଟି ପଠଉଣି ଅଛି, ମାନେ ଇଏ ଓଡ଼ିଆ ଟୋକା ଆରବରେ ଚାକିରି କରିଛେ ଆଉ ଇଏ ସେଠି ଫସି ଯାଇଛି, ସେଇଥିପାଇଁ ଟୋକାଟା ଭଲ ଓଡ଼ିଆ କହିପାରୁନି, ଉର୍ଦ୍ଦୁ ମିଶେଇ ଦେଉଛି। ତମେ ହାଇଦ୍ରାବାଦ ଯିବ?
3: ହ୍ୱାଟ୍?
2: ଆଇ ଆସ୍କ ଗୋଇଂ ହାଇଦ୍ରାବାଦ।
3: ୟା ୟା
4: ଭାଇ ସାହ, ଆପକା ବଡ଼ା ବେହେରବାନି, ବିବିକି ହେପାଜତରେ ରଖିଲି, ଏଇ ଲିଅନ୍ତୁ, ଥଣ୍ଡାଟା ପିଅନ୍ତୁ।
2: ଦିଅନ୍ତୁ ଦିଅନ୍ତୁ, ଭାରି ଗରମ ଲାଗୁଥିଲା ତ, ତଣ୍ଟିଟା ବି ଶୁଖି ଶୁଖି ଅଠା ହେଇଗଲାଣି।
4: ଥୋଡ଼ା ସବର କରନ୍ତୁ, ଏମିତି ଖାଡ଼ା ହୋଇ ପିଅନ୍ତୁନି।
2: ହଁ ହଁ ହଁ, ମୋ ବାପା ତ କହେ ବସିକି ପିଇବାକୁ, ମୁଁ ଏଇ ବେଞ୍ଚରେ ବସି ପିଉଛି,
4: ପିଅନ୍ତୁ।
3: ପୁରା ଚିଟପଟାଙ୍ଗ ହେଇଗଲା, ସୁନା ପିଲାଟି ଭଳି କେମିତି ଶୋଇଗଲା ଦେଖିଲ।
4: ଫୁଲ ଦମରେ ସେମିତି ଡୋଜ୍ ମିଶେଇକି ଆଣିଥିଲି ନା।
3: ତମେ ଜାଣିଛ ଇଏ କିଏ?
4: ସେଥିରେ ମୋର ଆଉ ବାକି ଅଛି, ଆମେ ମୁସଲମାନ ହେଇ ଆସିଲା ବେଳକୁ ଏ ପଞ୍ଚୁ ନାୟକ ଫୁଲ ଦମରେ ସେଇ ବେଶରେ ହାଜର। ହଉ, ତା ପକେଟ ତକ ସର୍ଭେ କରିଦିଏ।
3: ଶୀଘ୍ର କାମ ସାର, ପାଖ ଆଖରେ ପୋଲିସ ଥାଇପାରନ୍ତି, ସେ ପାଖରୁ କଳାହାଣ୍ଡିଆ ମେଘ ଢାଙ୍କି ଆସିଲାଣି, ବର୍ଷା ହେବ, ଶୀଘ୍ର ପଳେଇବା।
4: ପକେଟ ସବୁ ଝାଡ଼ି ଦେଉଛି, ଚାଲ ଚାଲ ଚାଲ ପୁରା ସବୁ।
5: ଆଜ୍ଞା ଦୌଡ଼ି ଆସନ୍ତୁ, ଆଜ୍ଞା ଦୌଡ଼ି ଆସନ୍ତୁ, ଧରିଛି ଆଜ୍ଞା ଧରିଛି, ଚପା କଷିଆ ସଣ୍ଡୁ ଆସି ଯାପରେ ବିକ ହୁଣ୍ଡାକୁ ଧରିଛି ଆଜ୍ଞା।
6: ବର୍ଷା ବର୍ଷା, ଆରେ ଛଡ଼େଇଲ, ଆରେ କଙ୍କଡ଼ା ହୋଇ ମୋ ବେକୁଡ଼ା ଧରିବ କେମିତି, ମୁଁ ଚକି ପାରୁନି, କଇଁଚି ଭଳିଆ ଚାପିକି ଧରିଛୁ, ସେଥିରେ ପୁଣି କହୁଣିଆ ଆଠ ମାରୁଛୁ, ଆରେ ମାରି ମାରି ଫୁଲ ଦମରେ ମାରିଦେବୁ ନା କଣ, ମତେ ଟିକେ ତୋ ମତଲବଟା କ'ଣ ବତେଇଲୁ, ଆରେ ଥାନା ଓକିଲ କୋର୍ଟ ପାଇଁ କିଛି ବାକି ରଖିଥାରେ, ଓହୋ ଆରେ ମାରି ମାରି ମୋତେ ହାଡ଼ ଗୁଡ଼ାକ ଚୂନା କରିଦେବୁ।
3: ছাড়ি দিও তাঙ্কু, ছাড়ি দিও।
5: মো পেটরে নাত মারি আইছিলু তোতে ছাড়ি দেবি। কথা মরা নকলে কোন মো মন বুঝুছি।
3: অদিন ভাই, তুমি পুলিশ পোশাকরে কোন কো যাত্রা পাটরু আনছ না কোন? দেখিলো ভাই, সে বদমাশটা কেবিতি ঝড়ঙ্গু হইরাণ করুচি।
1: কোন হলা মিতা? ওর বর্ষা।
6: বর্ষা পানিরে মো দাড়ি তক খসি গলা বলি সিনা। এ অদিন বর্ষাটা আমো উপরে দাউ সাজিবাকু থিলা।
1: অদিন বর্ষা নুহে, মো পুলিশ সাব ইন্সপেক্টর অদিন মেঘ।
3: অদিন ভাই, সত্যরে তুমি বুঝিল না ভাই, তোম ঘর বদমাশ গুড়াক মতো কারে নিয়ে যাওয়া, এ ঝড় মতো উদ্ধার করে তোম পাখু আনুলে, সে বদমাশ গুড়াক চিহ্নি দেবে বলে আমি সেই বেশে খসি আসুলু।
1: ও এমিতি কথা?
7: ও স্যার, জমা ছাড়ুনি, পুড়ি খসি যাওয়া বসছেন, এ দিটা মতে মারিবা বসি দিলে, ঠাকুর বঞ্চিয়ে দিলে সিনা।
5: হ্যাঁ আজ্ঞা, এই টোকাটা মো দোকান উজাড়ি দিয়েছিল আজ্ঞা।
1: এমিতি কথা? হাত কড়ি লগাই দিও।
6: সব ইন্সপেক্টর বাবু, আমাকে ধরলে তো ধরলে, হলে দিনক আমাকে ছাড়ি দিও। কথা কোণ কি, কালি আমার বাহাঘর ফুল ধমরে যোগ ফিটিছি তো।
7: ফিটু ফিটু ফিটিকি পানি হয়ে যাও, সেই হাজতরে যাহা করুথব।
3: ভাই, তোমাকে নিমন্ত্রণ রহিলা, আমি যেউঠি থিলে বি আসিব, আশীর্বাদ করিব।
1: পচারুছ সে কথা? শাড়ির বাহাঘরটি পরা, পাতাপুরি হলে বি যাওয়া হব।
6: এ পুলিশ ভাই মানকর ফুল দমরে আম প্রতি সেই করুণা থাকু, সমস্তে যা কিছু কিছু ধরি আসিবে।
5: এড়ে অপদার্থ অলাজুক টাম বেঙ্গ ভি হেউছি, সাপ পাটিকি যাওছি, এনে পোককু গিলি পকাউছি, কি যুগ হেলা।
1: আগ চাল, চোরি জিনিস কেউঠি রকিছ দেখাইব।
6: চালন্তু, ফলে পুষ্পে যাহা থিব।
7: চলো চলো রে, চলো।

ଶୁଣିଲେ ନାଟକ ଜୋକ ଲୁଣ ଭେଟଣ, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହଯୋଗିତା ସନ୍ତୋଷ ପିଂ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଝଡ଼ ଡକ୍ଟର ଅନନ୍ତ କୁମାର ଆଚାର୍ଯ୍ୟ, ପଞ୍ଚୁ ପ୍ରଦ୍ୟୁମ୍ନ ମୋହନ ଦାସ, ଅଦିନ କରୁଣାକର ଶତପଥୀ, ଗନ୍ଧିଆ ଲାଲମଣି ନାୟକ, ବର୍ଷା ଲତିକା ପଟ୍ଟନାୟକ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୀତାରାମ ମହାରାଣାଙ୍କ କଣ୍ଠରେ ଏହି ଗୀତଟି। ଗୀତରଚନା ଚିତ୍ତରଞ୍ଜନ ନାୟକ।

ଶ୍ରୋତାମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ, ଗୀତ ରଚନା ଅନୁଭୋଲ ବିଭାର।

0: ଶୁଣୁଥିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ସୀତାରାମ ମହାରଣା, ଭିତିକା ଚାଟାର୍ଜୀ, ପାର୍ବତୀ ଜେନା, ପୂର୍ଣ୍ଣିମା ନନ୍ଦ, ଦୁର୍ଗାନାରାୟଣ ପ୍ରସାଦ ମିଶ୍ର, ସନ୍ତୋଷ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଶୁଣାଣି ଉପରୁ ରାୟ ରଖିଥିବାର ସବୁ ମାମଲାକେ ନେଇକରି ସୁପ୍ରିମକୋର୍ଟଙ୍କର ବଡ଼ ନିର୍ଦ୍ଦେଶ। ଚୂଡ଼ାନ୍ତ ରାୟ 3 ମାସ ଭିତରେ ଦେବାକେ ଦେଶର ସବୁ ହାଇକୋର୍ଟକୁ ଆଜି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଅପରେସନ ସିନ୍ଦୁର ଉପରେ ଲେଖାହୋଇଥିବାର ଗୋଟିଏ ସ୍ମାରକୀ ବହିକେ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ। ଗୁଜରାଟର ଭୁଜଠାରେ ଭାରତ ପାକିସ୍ତାନ ସୀମା ବର୍ଡର ଆଉଟ୍ ପୋଷ୍ଟ G7 BSF ଯବାନମାନଙ୍କୁ ଉଦ୍ବୋଧନ ଦେଉଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଉପସାଗରୀୟ ଅଞ୍ଚଳରୁ ପେଟ୍ରୋଲିୟମ ସାମଗ୍ରୀ ନେଇକରି ଆସୁଥିବା ଭାରତୀୟ ତେଲ ଟ୍ୟାଙ୍କ ନିସୋସ କେରୋସ ସଫଳତାର ସହିତ ପାର କରିଛେ ହରମୁଜ ପ୍ରଣାଳୀ। PM ସୂର୍ଯ୍ୟଘର ଯୋଜନାଥି ମାଇଲଖୁଣ୍ଟା ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାଥି ହେଲେ ସାମିଲ। ରାଜ୍ୟ ଆଇବାକାଲଠାନୁ ମୂଲ ହେବା SIR ପ୍ରକ୍ରିୟା। 38,000 ଅତକା ବୁସ୍ତରୀୟ ଅଧିକାରୀ ଠୁଲ କରିବେ ମତଦାତାଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଆଇବା ବୁଧବାର ଅନୁଷ୍ଠିତ ହେବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବତି ଆଇବା ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ଦେଶେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଆଘର ନିର୍ଦ୍ଦେଶିକା ଆଉ ସୁଘୋଷିକା ସାହିତ୍ୟିକା ଜୟନ୍ତୀ ମଞ୍ଜରୀ ରଥଙ୍କର ଆଜି ସକାଳେ ଘଟିଛେ ପରଲୋକ। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର DIG ଥିବାର 2009 ବେଚ୍ IPS ଅଧିକାରୀ ଅଖିଳେଶ୍ୱର ସିଂଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର DIG ଭାବେ ଦେଇଛନ୍ ଅତିରିକ୍ତ ଦାୟିତ୍ୱ। ରାଜ୍ୟ BJP ସରକାରକେ 2 ବର୍ଷ ପୂର୍ବାରକେ ଯାଉଥିବାର ବେଳେ ଏ ଅବସରରେ ଆଇବା ଜୁନ୍ 12 ଆୟୋଜନ କରାଯିବା ଗୋଟିଏ ଭବ୍ୟ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାତି ତିଆରି ହୋଇଥିବାର ବହି ପଢ଼ିବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 11 ଆଉ 12 ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଅନୁଷ୍ଠିତ ହୋଇଛେ BJP କୃଷକ ମୋର୍ଚ୍ଚାର ଗୋଟିଏ ସାମ୍ବାଦିକ ସମ୍ମିଳନୀ। ବୌଦ୍ଧ ଜିଲ୍ଲାନ ଚାଲୁଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ SIR ପରିପ୍ରେକ୍ଷୀ ଜିଲ୍ଲା ପ୍ରଶାସନ ତରଫୁ ସ୍ଥାପନ କରାଯାଇଛି ଭୋଟର ହେଲ୍ପ ଡେସ୍କ। ଆଉର୍ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ସହିତ 13 ଜିଲ୍ଲାକେ କାଲ ବୈଶାଖୀ ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ। ପରିବେଷଣ କରିଛନ୍ତି ଗୋକୁଳ ପଟେଲ ଏବଂ ତାଙ୍କ ଦଳ।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିଥିଲେ ଗୋକୁଳ ପଟେଲ ଏବଂ ତାଙ୍କ ଦଳ। ସେମାନଙ୍କର ସାଥୀମାନେ ହେଲେ ଗୋକୁଳ ପଟେଲ, ନେତ୍ରାନନ୍ଦ ବଢ଼େଇ, ବିଦ୍ୟା ପଟେଲ, ଅଲେଖ ସାହୁ ଓ ବରୁଣ ବରିକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ଯୁବବାଣୀର ହେଲୋ ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି, ମୁଁ ଦିବ୍ୟାନୀ। ନମସ୍କାର ଶ୍ରୋତାବନ୍ଧୁ, ସପ୍ତାହର ଆଜି ପଞ୍ଚମ ଦିନ ମାନେ ଶୁକ୍ରବାର। ହଁ ଶ୍ରୋତାବନ୍ଧୁ, ଆଜି ହେଉଛି ସେହି ଦିନ ଯେଉଁ ଦିନରେ ଆପଣମାନେ ଆମ ସହିତ ଯୋଡ଼ି ହୋଇ ମନ ଖୋଲି କଥା ହୁଅନ୍ତି। ଆଜି ମଧ୍ୟ ଆସିଯାଇଛି ସେହି ସମୟ, ତାହେଲେ ଆମ ସହିତ ଯୋଡ଼ି ହେବା ପାଇଁ ଡାଏଲ୍ କରନ୍ତୁ 0663 2411 231, ନତୁବା 0663 2411 240। ପ୍ରଥମ କଲର୍ ଆମ ସହିତ ଯୋଡ଼ି ହୋଇଯାଇଛନ୍ତି, କଥା ହେବା। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ। ଆଜ୍ଞା, ଆଜ୍ଞା ଗରିବ, ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କର ପରିଚୟ ଆମ ଶ୍ରୋତାମାନଙ୍କୁ ଦେଇଥିବାରୁ। ଖରା କେମିତି ହେଉଛି ଆଜ୍ଞା? ଆଜ୍ଞା, ଆମର ଯୁବବାଣୀର କିଛି ବିଷୟବସ୍ତୁ ନଥାଏ, ଆମେ ମନ ଖୋଲି କଥା ହେବା। ଆଜ୍ଞା, ଖରା କେମିତି ହେଉଛି? ଆଜ୍ଞା ଆଜ୍ଞା, ଏବେ କଣ ଖାଇବା ପାଇଁ ତ ଖାଲି କେବଳ ବାସି ପଖାଳ ହିଁ ଭଲ ଲାଗୁଥିବ। ଆଜ୍ଞା ଆଜ୍ଞା, ପିଆଜ ଚାଷ କରିଛନ୍ତି କି? ପିଆଜ ଚାଷ କରିଛନ୍ତି କି? ଆଜ୍ଞା ଆଜ୍ଞା, ଧନ୍ୟବାଦ ସାର୍ ଆମ ସହିତ ଯୋଡ଼ି ହେଇଥିବାରୁ, ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ ଆମ ଶ୍ରୋତା ବନ୍ଧୁଙ୍କୁ। ଆଜ୍ଞା, ବରଗଡ଼ରୁ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା, କଣ କରୁଛନ୍ତି ଏବେ ଆପଣ? ଆଜ୍ଞା, ଖରା କେମିତି ହଉଛି? ବର୍ଷା ତ ଟିକେ ଟିକେ ହଉଛି, ହେଲେ ଖରା କେମିତି ହଉଛି ସାର୍?
1: ଖରା ବି ହଉଛି, ଖରା ହଉଛି 43 ଡିଗ୍ରୀ ଅଛି ଆମ ଗାଁ।
0: ଆଜ୍ଞା, 43 ଡିଗ୍ରୀ ଅଛି। ଏବେ ତାହେଲେ ଧାନ କଣ ଆପଣ ଦାଉଛନ୍ତି ନା ବିକିବା ସମୟ ହେଲାଣି ସାର୍? ଆଜ୍ଞା ଆଜ୍ଞା, ଶୁଖା ଚାଲିଛି ନା? ଆଜ୍ଞା, ତାହେଲେ ସମ୍ବଲପୁରରେ ତ ଏବେ ଷଷ୍ଠୀ ଆସୁଛି, ଆଜ୍ଞା ଦେଖିବା ପାଇଁ ଆସିବେ ନା? ଆଜ୍ଞା, ବରପାଲିରେ ବି ହୁଏ। ଆଜ୍ଞା ଆଜ୍ଞା, ତାହେଲେ କୋଉଠିକୁ ଯିବେ ଦେଖିବା ପାଇଁ? ଆଜ୍ଞା ଆଜ୍ଞା, ସେଇଟା ପାଖ ହବ, ସେଥିପାଇଁ ବରପାଲି ଯାଉଛନ୍ତି ନା ଦେଖିବା ପାଇଁ। ସମ୍ବଲପୁର କେବେ ଦେଖିଛନ୍ତି ନା ନାଇଁ ସାର୍? ଆଜ୍ଞା, ଦେଖିନାହାନ୍ତି। ମୁଁ ତାହେଲେ ଆଶା କରିବି ଆପଣ ନିଶ୍ଚିତ ଭାବରେ ଦିନେ ଆସି, ମାନେ ଗୋଟେ ଦିନ ହେଲେ ଆସି ଆପଣ ଶିବ ବିବାହ ଦେଖିକି ଯାଆନ୍ତୁ ସମ୍ବଲପୁରରେ। ଆଜ୍ଞା ଆଜ୍ଞା, ଆଉ କଣ କଣ ଚାଷ କରୁଛନ୍ତି ସାର୍? ଆଜ୍ଞା, ମାନେ ଏଇଟା ଖରା ମାସ ପାଇଁ ବାସି ପଖଳା ସାଙ୍ଗରେ? ଆଜ୍ଞା, ମାନେ ଏଇଟା ଖରା ମାସ ପାଇଁ ବାସି ପଖଳା ସାଙ୍ଗରେ ଟମାଟର ପୋଡ଼ା ଆଉ ଭେଣ୍ଡି ପୋଡ଼ା ଖାଇବା ପାଇଁ ଭେଣ୍ଡି ଚାଷ ହେଇଛି କୁହନ୍ତୁ। ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା, କଳାହାଣ୍ଡିରୁ, ସୁଦୂର କଳାହାଣ୍ଡିରୁ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା, ପ୍ରଥମେ କୁହନ୍ତୁ କେମିତି ଅଛନ୍ତି? ଆମେମାନେ ବି ଆପଣଙ୍କ ଦୟାରୁ ବହୁତ ଭଲରେ ଅଛୁ। ଆଜ୍ଞା, ଆଜ୍ଞା ନିଶ୍ଚିତ ଭାବରେ। ଖରା କେମିତି ହଉଛି ଆଜ୍ଞା ଆପଣଙ୍କ ସାଇଡ଼ରେ?
1: 46 ଡିଗ୍ରୀ ପର୍ଯ୍ୟନ୍ତ ଯାଇଥିଲା, ହେଲେ ଟିକେ ପରଦିନ ବର୍ଷା ହେବାର ଯୋଗୁଁ
0: ଆଜ୍ଞା ଆଜ୍ଞା, ଯେହେତୁ ଆପଣ କଳାହାଣ୍ଡିରୁ ଫୋନ୍ କରିଛନ୍ତି, ଆପଣଙ୍କର ଟିକେ ରୁରାଲ ଏରିଆ, ତ ଆମ ଜାମ୍ ଲିଚୁ ଖାଉଛନ୍ତି ନା ନାଇଁ? ଆଜ୍ଞା ଆଜ୍ଞା, ଜାମ୍ ଲିଚୁ ଚାର୍ କିଛି ନାଇଁ ଖାଇବାର ତାଲି? ଆଜ୍ଞା ଆଜ୍ଞା, ପନସ ଆଜ୍ଞା ଆଜ୍ଞା ଆଜ୍ଞା, ତାହେଲେ ଆମର ଯୁବବାଣୀ ଶୁଣୁଛନ୍ତି ଆପଣ ପ୍ରତିଦିନ? ଆଜ୍ଞା, କେମିତି ଲାଗୁଛି? ଆଜ୍ଞା ଆଜ୍ଞା, ଧନ୍ୟବାଦ। ଠିକ ଅଛି ସାର୍, ଆମର ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର। ଶ୍ରୋତା ବନ୍ଧୁ, ଆମେ ଶୁଣିବା ଏବେ ଗୋଟେ ଗୀତ, କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀ। କଣ୍ଠଦାନ କରିଛନ୍ତି କୁମାର ସାନୁ, ସଙ୍ଗୀତ ଆର୍ ଡି ବର୍ମନ, ଗୀତ ରଚନା ଜାଭେଦ ଅଖ୍ତର।

0: ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡାମ,
0: ଆଜ୍ଞା ଆପଣଙ୍କର ପରିଚୟ ଦିଅନ୍ତୁ ଆମ ଶ୍ରୋତା ବନ୍ଧୁଙ୍କୁ।
1: ମୁଁ ଡୁମାଲି ନାଗପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆଜ୍ଞା, ସୁଦୂର କଳାହାଣ୍ଡିରୁ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା
1: ଆଜ୍ଞା, ଧନ୍ୟବାଦ।
0: ଆଜ୍ଞା, କ'ଣ କରୁଛନ୍ତି ଆପେ ଆପଣ?
1: ଏବେ ତ ଆମର ଚାଷବାସ ଚାଲିଛି ମ୍ୟାଡାମ, ଆମର ପନିପରିବା ଚାଷ ଚାଲିଛି, ଆଉ ଏବେ ଧାନ ଚାଷ ଆରମ୍ଭ ହେଇଯିବ।
0: ଆଜ୍ଞା, କ'ଣ କ'ଣ ପନିପରିବା ଚାଷ କରିଛନ୍ତି ସାର୍?
1: ଏବେ ଭେଣ୍ଡି ଲଗେଇଛୁ ମ୍ୟାଡାମ, ଭେଣ୍ଡି କଲରା ଆଉ ଜୁଲର କରିଛୁ।
0: ଆଜ୍ଞା ଆଜ୍ଞା,
1: ଆଉ କାକୁଡ଼ି କରିଥିଲୁ, ସରିଗଲାଣି ମ୍ୟାଡାମ।
0: ଆଜ୍ଞା, କାକୁଡ଼ି ହେଇକି ସରି ବି ସାରିଲାଣି ସାର୍?
1: ହଁ, କାକୁଡ଼ି ବହୁତ ଫଳିଥିଲା ମ୍ୟାଡାମ, ଏ ବର୍ଷ ସରିଗଲାଣି, ମାନେ ଖରା ଟାଇମରେ ସରିଯାଏ ନା ଗଛ
0: ଆଜ୍ଞା
1: ସବୁ ମରିଯାଏ।
0: ଆଜ୍ଞା, ତାହେଲେ ଏବେ ତ ପଖାଳ ସାଙ୍ଗରେ ଆପଣ ମାନେ ଝୁଲେର ଭଜା କରିକି ଖାଉଥିବେ।
1: ଆଜ୍ଞା ଆଜ୍ଞା, ବହୁତ
0: ଆଜ୍ଞା,
1: ଭଲ ଲାଗେ ମ୍ୟାଡାମ,
0: ଆମ୍ବ ଖାଉଥିବେ, ବାସି ପଖାଳ।
1: ଆପଣ ଆସନ୍ତୁ, ଆପଣଙ୍କୁ ବି ଦେବା।
0: ଆଜ୍ଞା, ନିଶ୍ଚିତ ଭାବରେ ସାର୍, ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ ଆମେ ପହଞ୍ଚିବା। ତାହେଲେ ଆମ୍ବ ବି ଖାଉଥିବେ ନା ଏବେ? ଦେଖନ୍ତୁ, ଖରା ମାସ ଯେହେତୁ, ପଖାଳ ସାଙ୍ଗରେ
1: ଆମ୍ବ ଖାଉଛୁ, ପଖାଳ ଭାତ ସାଙ୍ଗରେ, ମାନେ ଆମ ଘରେ 2 ଗଛ ଅଛି,
0: ଆଜ୍ଞା।
1: ଆଉ ବହୁତ ଆମ୍ବ ଫଳେ ଆମ ଗଛରେ।
0: ଆଜ୍ଞା ଆଜ୍ଞା, କ'ଣ ସେଇ ଲେତି ଗଛ ନା ଆଜ୍ଞା ବଡ଼ ଗଛ?
1: ବଡ଼ ଗଛ ଅଛି ମ୍ୟାଡାମ।
0: ଆଜ୍ଞା ଆଜ୍ଞା, ତାହେଲେ ଆମ୍ବ କାଟିକି ପଖାଳ ସାଙ୍ଗରେ ମାନେ ଖାଉଥିବେ ଆଉ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଖରା ଛୁଟି ହେଇଛି ସାର୍, ମାନେ ଛୁଆମାନେ ବି ଆସିଥିବେ ଏବେ ଘରେ?
1: ହଁ, ଛୁଆମାନେ ଘରେ ଅଛନ୍ତି ମ୍ୟାଡାମ,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ସେମାନେ ସ୍କୁଲ ଯାଉନାହାନ୍ତି ବୋଲି ତ ମାନେ ବେଶୀ ଦୁଷ୍ଟ ହେଉଛନ୍ତି ମ୍ୟାଡାମ।
0: ଆଜ୍ଞା ଆଜ୍ଞା, ଏବେ ଦେଖିବେ ଯଦି ଛୁଆଙ୍କର ତ ଦୁଷ୍ଟାମୀର ସମୟ, ମାନେ ଖରା ଛୁଟି ହେଇଛି, ମାମୁଁ ଘରକୁ ସେମାନେ ଯିବେ, ଆଉ ମଜା ମସ୍ତିର ସମୟ ତାଙ୍କ ପାଇଁ ଆଉ।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ଠିକ୍ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ରହିଲି ମ୍ୟାଡମ୍, ନମସ୍କାର।
0: ଆଜ୍ଞା। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା ଆଜ୍ଞା, ଧନ୍ୟବାଦ। କ'ଣ କରୁଛନ୍ତି ସାର୍? ଆଜ୍ଞା, ହଁ ଆଜ୍ଞା, କୁହନ୍ତୁ, କ'ଣ କରୁଛନ୍ତି ସାର୍ ଆପଣ? ହଁ ସାର୍, କୁହନ୍ତୁ। ଆଜ୍ଞା କୁହନ୍ତୁ। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟଟି ଦିଅନ୍ତୁ।
2: ହ୍ୟାଲୋ,
0: ଆଜ୍ଞା ନମସ୍କାର,
2: ନମସ୍କାର ନାନୀ,
0: ନମସ୍କାର, ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା,
2: ମୁଁ ଯଶବନ୍ତ ପାଇକ କହୁଥିଲି, ବରଗଡ଼ ଜିଲ୍ଲାରୁ।
0: ଆଜ୍ଞା ଦୁଷ୍ମନ୍ତ ଭାଇ ନମସ୍କାର, କେମିତି ଅଛନ୍?
2: ସାର୍ ନମସ୍କାର, ସାର୍ ସାଙ୍ଗେ ଆମର ଯେନ୍ ଟାଇମ୍ ଲାଇଭ୍ ରେ ଯେନ୍ ପାଣିଗ୍ରାହୀ ଦା ଅଛନ୍ ତାହାକୁ ବି ମୋର ତାହେଲେ ନମସ୍କାର।
0: ଆଜ୍ଞା ଆଜ୍ଞା ଆଜ୍ଞା, ଜଣେଇ ଦେବୁ ନିଶ୍ଚିତ ଭାବରେ।
2: ନିହାତି ନିହାତି ନାନୀ।
0: ଆଜ୍ଞା, କେନ୍ତା ଅଛନ୍ ଆଜ୍ଞା, କୁହନ୍ତୁ।
2: ଭଲ ଅଛେ ନାନୀ।
0: ଆଜ୍ଞା, କାଣା କରୁଛନ୍?
2: ବର୍ତ୍ତମାନ କପଡ଼ା ବୁଣୁଛେ ନାନୀ।
0: ଆଜ୍ଞା ଆଜ୍ଞା, ଆମ ପାଇଁ ବି କେବେ କପଡ଼ା ବୁଣିକି ଗୋଟେ ପଠେଇ ଦିଅନ୍ତୁ ସାର୍।
2: ନିଶ୍ଚିତ ଭାବେ ନିଶ୍ଚିତ ଭାବେ, ଆମର ତ ସମ୍ବଲପୁରିଆକର ଗୋଟେ ତାମାନେ କଥାଟେ ଅଛେ।
0: ଆଜ୍ଞା,
2: ଯେ କୁମା ହେଲେ ଗୋଟେ ତାମାନେ ବଟାଲୁ, କୁମା ବଟାଲୁ ବୋଲସନ୍ ବୋଲେ, ସେନ୍ତା ଆପଣ ମୋର ଘରକେ କୁମା ଆସନ୍ ଯେ ମୁଇଁ ତାମାନେ ଆଜିକାଲି ତ ପିଠା ମୁଠା ନେଇ ଦେବାର ନାନୀ।
0: ଆଜ୍ଞା,
2: ବୋଲେ ଯେନ୍ ମିଠା ସାରାଜାମ ଦେଇକରି ଆପଣଙ୍କୁ କପଡ଼ା ଲେତା ଦେଇକରି ପଠାମି।
0: ଆଜ୍ଞା ନିଶ୍ଚିତ ଭାବରେ ଯିବୁ ଆମେ।
2: ହଁ,
0: କ'ଣ ବୁଣୁଛନ୍ତି ସାର୍, କୋଉ କପଡ଼ା ବୁଣୁଛନ୍ତି?
2: ଡବଲ ଧଡ଼ି ଗୋଟେ ବୁଣୁଛେ, ଷ୍ଟାର ବୁଣୁଛେ।
0: ଆଜ୍ଞା ଆଜ୍ଞା, ଆଉ କଣ ସବୁ ଆପଣ ବୁଣୁଛନ୍ତି? ଆଜ୍ଞା, କେବଳ ଶାଢୀ? ଆଜ୍ଞା ମ୍ୟାଡାମ, ତାହେଲେ ତ ବଢିଆ ବଢିଆ ଶାଢୀ ପିନ୍ଧୁଥିବେ। ଆଜ୍ଞା ଆଜ୍ଞା, ତାହେଲେ ଖରା କେମିତି ହଉଛି? ଆଜ୍ଞା,
2: ଖରା ବର୍ତ୍ତମାନ ତ 42 ଡିଗ୍ରୀ ବି ଚାଲିଛେ, ଯାହା ଯେମିତି ଟିକେ ପାନ୍ ପାନ୍ ଧୋକା କରିଛି, ଟିକେ କଲା ଯେ ଟିକେ ଥଣ୍ଡା ଥଣ୍ଡା ଲାଗୁଛି, ନହେଲେ ଖରା ସମ୍ପୂର୍ଣ୍ଣ ଭାବେ ତାମାନେ କୋହଳ ଅଛି।
0: ଆଜ୍ଞା ଆଜ୍ଞା, ଧୋକା ଗଡ୍ଡି ହେଇଛି ତାମାନେ?
2: ହଁ ଧୋକା ଗଡ୍ଡି ଟିକେ ହେଲା।
0: ଆଜ୍ଞା, ଧୋକା ଗଡ୍ଡି ହେଇଛି ମାନେ ତ ଆମ୍ବ ନିଶ୍ଚିତ ଭାବରେ ପଡ଼ିଥିବ।
2: ଆମର ଏଠାରେ ନା ପାଖେ ଆମ୍ବ ହିଁ ନାହିଁ, ଦୂରିଆ ଆମ୍ବ ଅଛି।
0: ଆଜ୍ଞା ଆଜ୍ଞା, ମାନେ ପାଖରେ ନାହିଁ?
2: ନାଇଁ,
0: ସେ ସୁଯୋଗଟା ମିଳୁନି, ସେ ସୁଯୋଗଟା ଏବେ ମିଳିନି। କିଣିକି ଖାଉଛନ୍ତି ନା? କିଣିକି ଆପଣ ଖାଉଛନ୍ତି ନା? ଆଜ୍ଞା ଆଜ୍ଞା, ଠିକ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର, ଆପଣ ଆମ ସହିତ ଯୋଡ଼ି ହେଇଥିବାରୁ ଧନ୍ୟବାଦ। ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା, କଲ୍ କରିଥିଲେ ବୋଧେ କଟିଗଲା। ହଁ ଆଜ୍ଞା, ଆପଣ କଲ୍ କରିଥିଲେ ବୋଧେ କଟିଗଲା। ଆଜ୍ଞା ଆଜ୍ଞା, କ'ଣ କରୁଛନ୍ତି ସାର୍? କ'ଣ କରୁଛନ୍ତି? ହଁ ଆଜ୍ଞା, ଆପଣ କ'ଣ କରୁଛନ୍ତି ଏବେ? ହଁ ଆଜ୍ଞା, କ'ଣ କରୁଛନ୍ତି ଆପଣ ଏବେ? ଆଜ୍ଞା ଆଜ୍ଞା, ଆପଣ ମଧ୍ୟ ଶାଢ଼ୀ ବୁଣୁଛନ୍ତି। ଆମ ପୂର୍ବ ଶ୍ରୋତା ମଧ୍ୟ ଯୋଉ ଯୋଡ଼ି ହେଇଥିଲେ କଲର୍, ସେ ବି ଶାଢ଼ୀ ବୁଣୁଥିଲେ। ଆଜ୍ଞା, ଆପଣ କ'ଣ ବୁଣୁଛନ୍ତି ସାର୍?
2: ନାଇଁ
0: ନାଇଁ, କୋଉ ଶାଢ଼ୀ ବୁଣୁଛନ୍ତି, କୋଉ ଡିଜାଇନ୍ର ବୁଣୁଛନ୍ତି? ଆଜ୍ଞା ଆଜ୍ଞା, କୋଉ ଡିଜାଇନ୍ର ବୁଣୁଛନ୍ତି ସାର୍? ଆଜ୍ଞା, ମାଛ ଧଡ଼ିର। ଆଜ୍ଞା, ଆଉ କ'ଣ କରୁଛନ୍ତି ଏବେ? ଚାଷବାସ ଚାଲିଛି ନା କ'ଣ? ତାହେଲେ ଏବେ ଦେଖନ୍ତୁ, ଖରା ଛୁଟି ହେଇଛି, ଛୁଆମାନେ ଆସିଛନ୍ତି ଘରକୁ ନା ଛୁଆମାନେ ଯାଇଛନ୍ତି ଘରକୁ? ଆଜ୍ଞା, ମାମୁଁ ଘରକୁ ଯାଇଛନ୍ତି। ଏବେ ତ ତାଙ୍କର ସମୟ, ମାନେ ଦୁଷ୍ଟ ହେବେ ଯାଇକି, ଖରା ଛୁଟି ହେଇଛି ଯେହେତୁ। ଆଜ୍ଞା ଆଜ୍ଞା, ଯେହେତୁ ପୁଅ ନାହିଁ ତାହେଲେ ଘରଟା ଏବେ ପୁଣି ଖାଲି ଲାଗୁଥିବ। ଆଜ୍ଞା ଆଜ୍ଞା, ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ, ନମସ୍କାର ଭାଇ, ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା, ସୁଦୂର ବଡ଼ଗଡ଼ରୁ ଆପଣ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା, କ'ଣ କରୁଛନ୍ତି ଆଜ୍ଞା ଏବେ? ଆଜ୍ଞା ଆଜ୍ଞା, ଦୋକାନର କାମରେ ମାନେ ବ୍ୟସ୍ତବହୁଳ ଜୀବନରେ ବି ଆମ ସହିତ ଯୋଡ଼ି ହେଇଥିବାରୁ ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। କାଇଁ ଦୋକାନ କି ଦୋକାନ କରୁଛନ୍ତି ସାର୍? ଆଜ୍ଞା ଆଜ୍ଞା, ଧନ୍ୟବାଦ ସାର୍। କ'ଣ ଦୋକାନ କରିଛନ୍ତି ସାର୍? କେବେଠୁ ଶୁଣୁଛନ୍ତି କହିଲେ ସାର୍ ଆପଣ? ଆଜ୍ଞା, ମାନେ ବହୁତ ଦିନରୁ ଶୁଣୁଛନ୍ତି ଆପଣ? ଆଜ୍ଞା, ଧନ୍ୟବାଦ ସାର୍, ଆପଣ ଆମ ଯେହେତୁ ନିୟମିତ ଶ୍ରୋତା ଆଉ ଆଜି ପର୍ଯ୍ୟନ୍ତ ଆସିକି ଶୁଣୁଛନ୍ତି। ଯୁବବାଣୀ ଶୁଣୁଛନ୍ତି ସାର୍? କେମିତି ଲାଗୁଛି ସାର୍?
2: ଭଲ ଲାଗୁଛି, ମାନେ ଆଗରୁ ଗୋଟେ ଗୋଟେ ମାନେ ଥିଲା ଜନଜନ ଗୋଟେ କାର୍ଯ୍ୟକ୍ରମ ଦଉଥିଲା, ବହୁତ ଆଗର କଥା କହୁଛି ଏଇଟା।
0: ଆଜ୍ଞା,
2: ସେଟା ବହୁତ ବଢିଆ ଲାଗୁଥିଲା, ନାନୀ ଆସିନ, ବହୁତ ଶିକ୍ଷଣୀୟ ଜିନିଷ ମାନେ ହେଇପାରୁଥିଲା, ଜାଣିପାରୁଥିଲେ ପିଲାମାନେ।
0: ଆଜ୍ଞା, ଜଣ ଅଜଣ ଜଣ
2: ଅଜଣ
0: ଆଜ୍ଞା,
2: ତ ବହୁତ ଶିକ୍ଷଣୀୟ ପ୍ରୋଗ୍ରାମ ଦେଇଥିଲା, ହେନ୍ତା ଟାଇପ୍ର ଗୋଟେ ପ୍ରୋଗ୍ରାମଟେ ଆରମ୍ଭ କଲା ଟିକେ ଭଲ ଲାଗ୍ତା ନାନୀ।
0: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆମେ ଆମର ଉପରସ୍ଥ କର୍ତ୍ତୃପକ୍ଷଙ୍କୁ କହିଦେବୁ, ଶ୍ରୋତାଙ୍କର ଏହା କହିବାର ଅଛି ବୋଲି। ଠିକ ଠିକ ଠିକ ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା, ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ପରବର୍ତ୍ତୀ ଗୀତ। କଥାଚିତ୍ର ଡ୍ରିମ୍ ଗର୍ଲ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ମିଟ୍ସ ବ୍ରୁ।

শ্রোতা বন্ধু, আমার পরবর্তী কলার আমার সহিত যোড়ি হয়েছেন। আজ্ঞা নমস্কার, আপনার পরিচয় দিয়ন্তু। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ଆଜ୍ଞା, କ'ଣ କରୁଛନ୍ତି ସାର୍ ଆପଣ ଏବେ? ଆଜ୍ଞା, କ'ଣ ଚାଷ କରିଛନ୍ତି ସାର୍? କ'ଣ ଚାଷ କରିଛନ୍ତି? ଆଜ୍ଞା, ଧାନ ଚାଷ କରୁଛନ୍ତି ତାହେଲେ ଏବେ କ'ଣ ବିକ୍ରି ସମୟ ଆସିଯାଇଛି, ବିକ୍ରି ହେଲାଣି ନା ନାହିଁ ସାର୍? ଓ ଆଚ୍ଛା, ଆପଣଙ୍କର ଟୋକନ ନମ୍ବରଟା ଆସିନି ନା? ଆଜ୍ଞା, ମାନେ ଡେଟ୍ ଆସିନି? ଆଜ୍ଞା ଆଜ୍ଞା, ତାହେଲେ ଖରା କେମିତି ହେଉଛି ସାର୍? ମୁଁ ତ ବହୁତ ବଢ଼ିଆ ଅଛି ସାର୍, ଖରା କେମିତି ହେଉଛି ସାର୍? ଆଜ୍ଞା, ଦେଖନ୍ତୁ ଏବେ ତ 50 ଡିଗ୍ରୀ ଉପରେ ଯିବ ବୋଲି କଥା ହେଲାଣି। ଆଜ୍ଞା, ତାହେଲେ ନିଜକୁ ହାଇଡ୍ରେଟ ରଖିବା ପାଇଁ ଆମେ ଆପଣ ପାଣି ମାନେ ତୋରାଣି ସବୁ ପିଉଛନ୍ତି ନା ନାହିଁ? ଆଜ୍ଞା ଆଜ୍ଞା, ଠିକ୍ ଅଛି ସାର୍, ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ ଯୋଡ଼ି ହେଇଥିବାରୁ, ଧନ୍ୟବାଦ। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ଧନ୍ୟବାଦ, କୁହନ୍ତୁ ସାର୍। ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସାର୍ ଆମ ସହିତ ଯୋଡ଼ି ହେଇଥିବାରୁ। ଆଜ୍ଞା, ଛାତ କାଲି ପଡ଼ିଛି? ଆଜ୍ଞା, ଖରା ସମୟରେ ପାଣି ହଉଛି ଛାତରେ ଦେବା ପାଇଁ? ଆଜ୍ଞା ଆଜ୍ଞା, କ'ଣ ପାତାଲ ବୋରିଂ କରିଛନ୍ତି ନା କ'ଣ? କୂଅ ଅଛି? ଆଜ୍ଞା, କୂଅରେ ହେଇଯାଉଛି? ଆଜ୍ଞା ଆଜ୍ଞା ଆଜ୍ଞା, ତାହେଲେ କ'ଣ ନୂଆ ଘର ବନା ଚାଲିଛି? ଆଜ୍ଞା ଆଜ୍ଞା ସାର୍, ଆଜ୍ଞା ସାର୍, ତାହେଲେ ଏଇଟା କ'ଣ ନୂଆ ଘର ବନା ଚାଲିଛି କି ସାର୍? ଆଜ୍ଞା ଆଜ୍ଞା, ଖରା କେମିତି ହଉଛି ସାର୍ ଆପଣଙ୍କ ସାଇଡ଼ରେ? ହଁ ଆଜ୍ଞା, ଖରା କେମିତି ହଉଛି ସାର୍ ଆପଣଙ୍କ ସାଇଡ଼ରେ? ଆଜ୍ଞା ଆଜ୍ଞା, କ'ଣ ଧୁକା ଗଡ଼ି ହେଇଛି କି ସାର୍? ଗଛ ବୋଲେ ଆମ୍ବ ଗଛ ତ ନିଶ୍ଚିତ ଭାବରେ ଥିବ। ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ମୁଁ ରିସିଭ୍ କରିବି। ଆଜ୍ଞା ଆଜ୍ଞା, ତାହେଲେ ଏବେ ଆପଣଙ୍କ ପାଖରେ ତ ଆମ୍ବ, ଜାମ୍ବୁ, ଲିଚୁ, ଚାର ସବୁ ମିଳୁଥିବ? ଆଜ୍ଞା, ଆପଣ ଯେହେତୁ ପଠେଇଦେବି କହିଛନ୍ତି ଆମ ପାଖରେ ପହଞ୍ଚି ଯାଇଛି। ଆଉ ମୋ ନାଁ ହଉଛି ଦିବ୍ୟାନୀ ସୈନୀ। ଆପଣ ଯେହେତୁ କହିସାରିଛନ୍ତି କି ମତେ ପଠେଇଦେବେ ବୋଲି, ତ ସେଥିରେ ମୁଁ ପାଇଯାଇଛି ସାର୍। ଆଜ୍ଞା ଆଜ୍ଞା, ଠିକ୍ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର। ଆଜ୍ଞା, ଆପଣଙ୍କର ପରିଚୟ ଦିଅନ୍ତୁ। କ'ଣ କରୁଛନ୍ତି ସାର୍ ଆପଣ? ଆଜ୍ଞା, ଆପଣଙ୍କ ପଟେ ବର୍ଷା ହଉଛି, ଆମ ପଟେ ଖରା ହଉଛି। ଆଜ୍ଞା, ଖରା ହଉନି କି ଆପଣଙ�୍କ ସାଇଡ଼ରେ?
ଆଜ୍ଞା, ଆପଣଙ୍କ ସାଇଡ଼ରେ ଖରା ହଉନି କି? ବର୍ଷା ହଉଛି। ହଁ ଆଜ୍ଞା, ଆପଣଙ୍କ ସାଇଡ଼ରେ ଖରା ହଉନି କି? ଆଜ୍ଞା ଆଜ୍ଞା, ମାନେ ମାନେ ସଞ୍ଜ ସମୟର ସୁଲସୁଲିଆ ପବନ ଖାଉଛନ୍ତି ଯାଇକି ଉପରେ। ଆଜ୍ଞା ଆଜ୍ଞା, ଠିକ୍ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ସାର। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ନମସ୍କାର, କୁହନ୍ତୁ କେମିତି ଅଛନ୍ତି? ଆଜ୍ଞା ଆଜ୍ଞା, ଧନ୍ୟବାଦ ସାର, କେମିତି ଅଛନ୍ତି? ଆଜ୍ଞା ଆଜ୍ଞା, କ'ଣ କରୁଛନ୍ତି ସାର୍? ଆଜ୍ଞା ଆଜ୍ଞା ସାର୍, ଏତେ ବ୍ୟସ୍ତ ଅଛନ୍ତି ତଥାପି ଆମକୁ କଲ୍ କରିଛନ୍ତି, ବହୁତ ବହୁତ ଧନ୍ୟବାଦ ସାର୍ ସେଥିପାଇଁ। ଆଜ୍ଞା ଆଜ୍ଞା ସାର୍, ଆଜି ତ ସମୟ ହେଇଯାଇଛି ତଥାପି ଆପଣ ଆମର ଲାଷ୍ଟ କଲର୍, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍ ଆମ ସହିତ ଯୋଡ଼ି ହେଇଥିବାରୁ। ଆଜ୍ଞା ନମସ୍କାର ସାର୍। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆପଣମାନେ ଆମକୁ ଚିଠି ପଠାଇ ଉତ୍ସାହ କରୁଛନ୍ତି, ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ତ ସମୟ ହୋଇସାରିଛି ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ମୁଁ ବିରାମ ଦେଉଛି। ନମସ୍କାର, ମୁଁ ଦିବ୍ୟାନୀ।

ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଆଦିବାସୀ ଗୀତ, ଏଥିରେ ଶୁଣିବେ ହୋ ଗୀତ। ପରିବେଷଣ କରିବେ ରାଜକୁମାର ମୁଣ୍ଡା ଏବଂ ତାଙ୍କ ସାଥୀମାନେ। ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଶୁଣିବେ ଜିଲ୍ଲା ହାଲଚାଲ, ରେଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷରୁ ଅଧିକା ଲାଭ, ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ପ୍ରଜ୍ଞା ପରିମିତା ମିଶ୍ର। ରାତି 8:02 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହୃଷିକେଶ ମେହେର ଓ ଗୀତାଞ୍ଜଳି ପଣ୍ଡା।

ଆଜି ରାତି 8:15 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଏଥିରେ ହିନ୍ଦୀ ଭକ୍ତି ଗୀତ ଶୁଣିବେ। ରାତି 8:30 ଶୁଣିବେ ସତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଣ୍ଠ ସଙ୍ଗୀତ, ପରିବେଷଣ କରିବେ ପଣ୍ଡିତ କୁମାର ଗନ୍ଧର୍ଭ, ପରିବେଷଣ କରିବେ ରାଗ ଆଦାନା ତିନ ତାଲ ଦ୍ରୁତ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ। ରିଲି କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ହୋ ଗୀତ ପରିବେଷଣ କରିଛନ୍ତି ରାଜକୁମାର ମୁଣ୍ଡା ଏବଂ ତାଙ୍କ ସାଥୀମାନେ।

ଶୁଣୁଥିଲେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ହୋ ଗୀତ, ପରିବେଷଣ କଲେ ରାଜକୁମାର ମୁଣ୍ଡା ଏବଂ ତାଙ୍କ ଦଳ। ତାଙ୍କ ସାଥୀମାନେ ହେଲେ ସୁରୁ ମୁଣ୍ଡା, ଇନ୍ଦ୍ରୀ ମୁଣ୍ଡା, ଗୁରୁବାରୀ ମୁଣ୍ଡା, ପାର୍ବତୀ ମୁଣ୍ଡା, ଦେବେନ ମୁଣ୍ଡା, ପୀତାମ୍ବର ମୁଣ୍ଡା, ତୁରୁମ ମୁଣ୍ଡା, ବୁଦେନ ସିଂ ଓ ମଧୁସୂଦନ ମୁଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା।

0: ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳଙ୍କ ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବହୁସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବହୁସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓ ମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଉର୍ଦ୍ଧ ବୁଥସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟକୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡ଼େ ଆରମ୍ଭ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି, ମାତ୍ର 17% ଭୋଟରଙ୍କର ଲଜିକାଲ୍ ଏରର୍ ବାହାରିଲାନି। 75% ଭୋଟର ମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2,000 ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ତଥା ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ବର୍ତ୍ତମାନ 95.9% ମହିଳା ଗର୍ଭାବସ୍ଥାରେ ଉଚିତ ଯତ୍ନ ପାଉଛନ୍ତି। ଏଥିଲାଗି ମାତୃ ଏବଂ ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାସହ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହା ମଧ୍ୟରେ ମିଶନ ପରିବାର ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସର୍ବେକ୍ଷଣ ଅନୁସାରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଗ୍ରଗତି ହୋଇଛି। ଦେଶରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା 33.3%ରୁ 64.3%କୁ ବୃଦ୍ଧି ପାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷାଧିକ ଚାଷୀଙ୍କ ଜୀବନ ଜୀବିକାର ସମୃଦ୍ଧିରେ ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଓମ୍ଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାଳୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ବିଭିନ୍ନ ବ୍ଲକରେ 160 ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଦୁଗ୍ଧ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 1111 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷାନବିସ AEDP ଡିଗ୍ରୀ ପାଠ୍ୟକ୍ରମରେ ମଧ୍ୟ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ସାନ୍ସ ପୋର୍ଟାଲ ମାଧ୍ୟମରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ଶିକ୍ଷାବର୍ଷରେ ଯୁକ୍ତ 2 ପରେ ଛାତ୍ରଛାତ୍ରୀମାନେ 11 ପାଠ୍ୟକ୍ରମରେ ନାମ ଲେଖାଇପାରିବେ। AEDP ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ। ପାଠ୍ୟକ୍ରମର ତୃତୀୟ ବର୍ଷରେ 1 ପାଇଁ ଶିକ୍ଷାନବିସ ସୁଯୋଗ ପ୍ରଦାନ କରାଯିବା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବାର ପ୍ରାବଧାନ ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ 27 ଜନ ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଶୁଣାଣିରେ ନିଜର ଅଭିଯୋଗ ଜଣାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800 1111 7800 ମତାମତ ଦିଆଯାଇପାରିବ। ଅନଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ ଦେଇ ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026 ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସ୍ଆଇଆର୍ 2026କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଜନସହଯୋଗର ଆହ୍ୱାନ କରିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି। ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ନାଗରିକମାନେ ନିଜର ଭୋଟର ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ୍ ଫ୍ରି ନମ୍ବର 1950କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଓର୍ମାସ ପକ୍ଷରୁ ଜିଲ୍ଲାସ୍ତରୀୟ 7 ଧରି ଅନୁଷ୍ଠିତ ହେବାକୁ ଥିବା ଆମ୍ବ ମେଳା ଓ ଗାଁ ଆମ୍ବ ପସରା 2026 ଉଦ୍ଘାଟିତ ହୋଇଯାଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମେଳାକୁ ଉଦ୍ଘାଟନ କରି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଉତ୍ପାଦିତ ହେଉଥିବା ବିଭିନ୍ନ କିସମର ଆମ୍ବର ପ୍ରଚାର ଓ ପ୍ରସାର ହୋଇପାରିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ 50 ଟନ୍ ମୁଗ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ 6 ଚାଷୀଙ୍କଠାରୁ 9 କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପ୍ରଧାନ ଶିବିରରେ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 18 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ପରିବର୍ତ୍ତନକାରୀ ମାଧ୍ୟମ ପାଲଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବିଶ୍ୱସ୍ତରରେ ଗତ 2 ଦଶନ୍ଧି ଧରି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ପରିବର୍ତ୍ତନକାରୀ ଉପକରଣ ଭାବେ ଉଭା ହୋଇଛି। ଭାରତ ଶାସନ ଏବଂ ବିକାଶ କ୍ଷେତ୍ରରେ ଦ୍ରୁତଗତିରେ ଏହି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛି। ଏକ ସୀମିତ ଏବଂ ପରୀକ୍ଷାମୂଳକ କାର୍ଯ୍ୟ ଭାବରେ ଦେଶରେ ଆରମ୍ଭ ହୋଇଥିବା ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏବେ ଏକ ସଂରଚିତ ଏବଂ ବ୍ୟାପକ ଇକୋସିଷ୍ଟମରେ ବିକଶିତ ହୋଇଛି, ଫଳରେ ସାଧାରଣ ସେବା ପ୍ରଦାନ, ଭିତ୍ତିଭୂମି ପରିଚାଳନା, କୃଷି ଏବଂ ଜାତୀୟ ସୁରକ୍ଷାକୁ ଏହା ପରିମାର୍ଜିତ କରିପାରିଛି। ଦେଶରେ ଏବେ ଜମି ଏବଂ ସମ୍ପତ୍ତି ସର୍ଭେ, କୃଷିକ୍ଷେତ୍ର, ଭିତ୍ତିଭୂମି ଯାଞ୍ଚ, ବିପର୍ଯ୍ୟୟ ପରିଚାଳନା, ରେଳ ଓ ରାଜପଥ ନିରୀକ୍ଷଣ ଏବଂ ପ୍ରତିରକ୍ଷା ପ୍ରୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର କରାଯାଉଛି। ନିର୍ମାଣ କ୍ଷେତ୍ର, ସଫ୍ଟୱେୟାର ସେବା ପ୍ରଦାନକାରୀ, ତାଲିମ ପ୍ରତିଷ୍ଠାନ, ଷ୍ଟାର୍ଟଅପ୍, ଗବେଷଣା ସଂଗଠନ ଆଦି ବିଭିନ୍ନ କ୍ଷେତ୍ରରେ ଏକ ନିୟାମକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟ କରୁଥିବା ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ସକ୍ଷମ କରିବାରେ ଏହି ପ୍ରଯୁକ୍ତି ବିଦ୍ୟା ଏକ ଇକୋସିଷ୍ଟମରେ ପରିଣତ ହୋଇଛି। ସରକାରଙ୍କ ପ୍ରଗତିଶୀଳ ନୀତି ସଂସ୍କାର, ସରଳୀକୃତ ନିୟମ ଏବଂ ଦୃଢ଼ ଡିଜିଟାଲ ଶାସନ ବ୍ୟବସ୍ଥା ମାଧ୍ୟମରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଭିନ୍ନ ସରକାରୀ ଯୋଜନା ଏବଂ ନିରନ୍ତର ସାର୍ବଜନୀନ ସେବା କ୍ଷେତ୍ରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯାଇପାରୁଛି। ଦେଶରେ ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ ସାର୍ବଜନୀନ ସେବା ଯୋଗାଣର ଏହା ଏକ ପ୍ରମୁଖ ଉପାଦାନ ପାଲଟିଛି। ଗ୍ରାମାଞ୍ଚଳରେ ଏହି ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ ସର୍ଭେ ଏବଂ ମ୍ୟାପିଂ, ସ୍ୱାମିତ୍ୱ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକ ସଠିକ୍ ଏବଂ ସ୍ୱଚ୍ଛତାର ସହିତ ଗତିଶୀଳ ହୋଇପାରିଛି। ଭୂମି ସର୍ଭେ, ଫସଲ ମୂଲ୍ୟାଙ୍କନ, ଭିତ୍ତିଭୂମି ତଦାରଖ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ ମାଧ୍ୟମରେ ଉନ୍ନତି ଆସିବା ସହିତ ପ୍ରତ୍ୟେକ ସ୍ତରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ଦକ୍ଷତାକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ 2023 ନଭେମ୍ବର ମାସରେ ଆରମ୍ଭ ହୋଇଥିବା ନମୋ ଡ୍ରୋନ୍ ଦିଦି ଯୋଜନା ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ। ଆଧୁନିକ କୃଷି ପଦ୍ଧତିକୁ ସହଯୋଗ କରିବା ଲକ୍ଷ୍ୟ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଉପଯୋଗ ମାଧ୍ୟମରେ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ, ଫଳରେ କୃଷି ଦକ୍ଷତା ଉନ୍ନତ ହେବା ସହିତ ଫସଲ ଉତ୍ପାଦକତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ମହିଳା ସଶକ୍ତିକରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ସର୍ଭେ ଏବଂ ମ୍ୟାପିଂ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ଏପ୍ରିଲ୍ 2020 ଆରମ୍ଭ ହୋଇଥିବା ସ୍ୱାମିତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଭାରତୀୟ ସର୍ଭେ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଜମି ବିବାଦ ମାମଲା ସମାଧାନ ଏବଂ ବ୍ୟାଙ୍କ ଋଣ ଉପଲବ୍ଧତାକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ପ୍ରାୟ 3,44,000 ଗ୍ରାମକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗତ ଡିସେମ୍ବର ସୁଦ୍ଧା 3,28,000 ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଯାହା ମୋଟ ଲକ୍ଷ୍ୟର ପ୍ରାୟ 95%। 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 1,82,000 ଗ୍ରାମ ପାଇଁ 2,76,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ରାଜପଥ ବିକାଶ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଜିଆଇ ପକ୍ଷରୁ ମାସିକ ଡ୍ରୋନ୍ ଭିଡ଼ିଓ ରେକର୍ଡିଂକୁ ବାଧ୍ୟତାମୂଳକ କରାଯାଇଛି, ଫଳରେ ବିଭିନ୍ନ ରାଜପଥ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଠିକ୍ ହେବା ସହିତ ଯାଞ୍ଚ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତ ବିବାଦ ସମାଧାନ ଦିଗରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ ଏହାର ସମସ୍ତ ଜୋନ୍ ଏବଂ ଡିଭିଜନ୍ଗୁଡ଼ିକରେ ରେଳପଥ, ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କାର୍ଯ୍ୟ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଉଛି। ବିପର୍ଯ୍ୟୟ ପରିଚାଳନା ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଉପଯୋଗୀ ହେଉଛି। ପରିସ୍ଥିତିକୁ ଆକଳନ କରିବା ସହ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରୁଛି। ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରିବାରେ ଡ୍ରୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ସ୍ୱଦେଶୀ ପ୍ରସ୍ତୁତ ଡ୍ରୋନ୍ ସୁବ୍ୟବସ୍ଥିତ ଏବଂ ସଠିକ୍ ଭାବରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବାରେ ସହାୟକ ହୋଇଥିଲା। ଦେଶରେ ସାମାଜିକ, ଅର୍ଥନୈତିକ

0: ଆଜିର ପ୍ରସଙ୍ଗରେ ଶୁଣିଲେ ପରିବର୍ତ୍ତନକାରୀ ମାଧ୍ୟମ ପାଲିଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ଆଇବାକାଲଠାନୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ନୁ ଅଧିକା ବୁସ୍ତରୀୟ ଅଧିକାରୀ ସଂଗ୍ରହ କରିବେ ଭୋଟରମାନଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବତି ଆଇବା ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ହେବା ସ୍ୱାଭାବିକନୁ କମ୍ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ। ଏଥର ପୂରା ଖବର। ରାଜ୍ୟ ଆଇବାକାଲଠାନୁ ଭୋଟର ତାଲିକାତି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଲ ହେବା। ତାର ଆଗନୁ ଆଜି ଭୁବନେଶ୍ୱରର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀତି କହିଛନ୍, ଇ ପ୍ରକ୍ରିୟାତି 38,123 ଜନ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓ ଘର ଘର ବୁଲିକରି ମତଦାତାମାନଙ୍କର ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହାଯ୍ୟ କରିବାର ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫୁ 27,000ରୁ ଅଧିକା ବୁଥସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍। ବିଏଲ୍ଓମାନଙ୍କର ଜରିଆତି ସାଧାରଣ ଲୋକେ ଭୋଟର ଆଇଡିର ସଂଶୋଧନ କରିପାରିବେ। ଏହା ଦେତକ 3,163,323 ଜନ ଭୋଟରଙ୍କର ମେପିଂ ଶେଷ ହୋଇଛି। ଫି ଭୋଟରକୁ 2 ଫର୍ମ ଦିଆଯିବା। ଏସ୍ଆଇଆର୍ ପ୍ରକ୍ରିୟା ଆଇବା ମାସ 28 ତାରିଖ ତକ ଚାଲିବା ବୋଲି ଶ୍ରୀ ଗୋପାଳନ୍ କହିଛନ୍।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ତାଙ୍କ ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠୁ ଆରମ୍ଭ ହେବ। କାଲିଠୁ 28 ଜୁନ୍ ଯାଏ ଗାର ଗାରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଗାର ଗାରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରାସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ଲାଗି ଚାଲିଥିବାର ଘର ଗଣନା ପ୍ରକ୍ରିୟାକେ ନଜରଥି ରଖିକରି ସମୟାଧାରିଜ କରାଯାଇଛି। ଅଣ ଭାରତୀୟମାନଙ୍କୁ ତାଲିକାନୁ ବାଦ ଦିଆଯାଇଛି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍। ମତଦାତାମାନେ ନିର୍ବାଚନ ଆୟୋଗଙ୍କର ୱେବ୍ସାଇଟ୍ voter.eci.gov.in ନୁ ଫର୍ମ ଡାଉନ୍ଲୋଡ୍ କରିପାରିବେ। ଇ ଫର୍ମକେ ଭରିକରି ପୋର୍ଟାଲ୍ ଜରିଏ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ଭରବାର୍ତି କେନ୍ସି ପ୍ରକାରର ସମସ୍ୟା ଦେଖାଦେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରଙ୍କୁ ସାହାଯ୍ୟ କରିବେ। ପୁରୀ ସମୁଦ୍ର ଖଣିନ ବାଲୁକା କଳା ଜରିଏ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଉପରେ ସଚେତନତା ବାର୍ତ୍ତା ଦିଆଯାଇଛି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଥିବା ଏହି ବାଲୁକା କଳାକେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଉଦ୍ଘାଟନ କରିଛନ୍। ଓଡ଼ିଶାନ ଏସ୍ଆଇଆର୍ର ସଫଳତା କାମନା କରିବାର ସହିତ ଲୁକୁ ଇ ପ୍ରକ୍ରିୟାତି ସାମିଲ ହୋଇକରି ସହଯୋଗ କରିବାରକେ ସେ ନିବେଦନ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସ୍ବା। ଭୁବନେଶ୍ୱର ଲୋକସେବା ଭବନ ହେବାରକେ ଥିବା ବୈଠକଟି 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବା। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ବୈଠକଟି ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବା 1 ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାରକେ ଥିବା ଶୁଣାଣି ଲାଗି ଆଗନୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଏ ଦିନ ନିଜର ଅଭିଯୋଗ ଜଣାଇପାରିବେ। ଏଥିର୍ଲାଗି ସେମାନଙ୍କୁ ଫେର୍ଘାଏ ପଞ୍ଜୀକରଣ କରବାରକେ ନାଇଁ ପଡ଼େ। ସ୍ୱଚ୍ଛ ଶକ୍ତି ଯାତ୍ରାତି ଭାରତ ଐତିହାସିକ ମାଇଲଖୁଣ୍ଟା ସ୍ଥାପନା କରିଛି। ସାମାଜିକ ଗଣମାଧ୍ୟମ ଜରିଏ କେନ୍ଦ୍ର ନୂତନ ଆଉ ନବକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାତି ଦେଶର 40,00,000 ପରିବାର ଛତ୍ ଉପରେ ସୌର ଶକ୍ତି ବ୍ୟବସ୍ଥା କରିଛନ୍। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍, ଯୋଜନାତି ନାଗରିକମାନେ ଶକ୍ତି ଉପଭୋକ୍ତା ସହିତ ଶକ୍ତି ଉତ୍ପାଦକ ବିଲ୍ ହୋଇପାରିଛନ୍। ପରିବାରମାନଙ୍କର ବିଜୁଳି ଖର୍ଚ୍ଚା କମିଛେ ଆଉ ସରକାରଙ୍କଠାନୁ ରିହାତି ପାଇବା ଋତୁରୁ ସେମାନଙ୍କର ବିଜୁଳି ବିଲ୍ ବହୁତରେ କ୍ଷେତ୍ରତି ଶୂନ୍କେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ଥିବା ଘର ଦେଶେ ଶକ୍ତି ସୁରକ୍ଷା ପରିବେଶ ସନ୍ତୁଳନ ଆଉ ବିକଶିତ ଭାରତ ଦିଗେ ଆତ୍ମନିର୍ଭରଶୀଳତା ପ୍ରଦର୍ଶନ କରୁଛେ ବୋଲି ମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଆଘର ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବୟସେ ପରଲୋକ ହୋଇଛି। ସେ ଜଣେ ଦକ୍ଷ ପ୍ରଶାସକ ଆଉ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ନାଁ କରିଥିଲେ। ପ୍ରସାର ଭାରତୀନ ଭିନ୍ ଭିନ୍ ପଦପଦବୀଥି ସେ ସଫଳତାର ସହିତ କାମ କରିଥିଲେ। ସେ ଜଣେ ସାହିତ୍ୟ ଅନୁରାଗୀ ଆଉ ଭଲ ବକ୍ତାଭିଲ ଥିଲେ। ଦୂରଦର୍ଶନଟି ଲମ୍ବା କାର୍ଯ୍ୟକାଳ ଭିତରେ ଶ୍ରୀମତୀ ରଥ ନୂଆ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରଟି ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କର ବିୟୋଗଥି ଗଣମାଧ୍ୟମ ସହିତ ଭିନ୍ ଭିନ୍ ବର୍ଗର ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍। ପୁରୀ ସ୍ୱର୍ଗଦ୍ୱାରନ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି। ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆଉ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମିଳିତ ସହଯୋଗତି ସୁରକ୍ଷିତ ବଚପନ ସୁରକ୍ଷିତ ଭବିଷ୍ୟତ ଶୀର୍ଷକଟି ଗୋଟିଏ ଆଇନ ସଚେତନତା ଶିବିର ହୋଇଯାଇଛି। ଶିବିରଟି ପୋକ୍ସୋ ଆଇନ ବାବଦେ ବିସ୍ତୃତ ଆଲୋଚନା କରାଯାଇଛି। ସମାଧାନ ସମାରୋହ ଜରିଏ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଆଇନ ବାବଦ ସମସ୍ୟାର ବିଲ୍ ସମାଧାନ କରାଯାଇଛି। ବୌଦ୍ଧ ଜିଲ୍ଲା ପଞ୍ଚାୟତ ଭବନ ସଭାଗୃହନ ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରାଯାଇଥିଲା। ବିଧାୟକ ସରୋଜ କୁମାର ପ୍ରଧାନ, କନେଇ ଚରଣ ଡାଙ୍ଗ, ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇକରି ଜିଲ୍ଲାର ଉନ୍ନୟନ ଲାଗି ଭିନ୍ ଭିନ୍ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରୋଜଗାର ତିଆରି ଲାଗି ଗୋଟିଏ ଇନ୍ଭେଷ୍ଟର ମିଟ୍ର ଆୟୋଜନ ଆଉ ଶ୍ରମଭିତ୍ତିକ ଶିଳ୍ପ ସଂସ୍ଥା ସ୍ଥାପନା ଲାଗି ବିଧାୟକ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାରଙ୍କର ଯୁବ ଆଉ କ୍ରୀଡ଼ା ବିଭାଗ ତରଫୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ଏଏନ୍ଏମ୍ ପରିସନ୍ନ ହୋଇଥିବାର ସଭାତି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଆଗର ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇକରି ରାଷ୍ଟ୍ରସେବା ଉପରେ ମତ ରଖିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସାର୍କିଟ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଗୋଟିଏ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ସମ୍ମିଳନୀଟି ମଣ୍ଡି ସମସ୍ୟା ଆଉ ଧାନଘିନା ପ୍ରକ୍ରିୟା ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆଉ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ରାଜ୍ୟ ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପୃଷ୍ଟି ପ୍ରମୁଖ ଇତି ଉପସ୍ଥିତ ଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବତି ଆଇବା ଜୁନ୍ ନୁ ସେପ୍ଟେମ୍ବର ମାସ ଭିତରେ ଦେଶେ ସ୍ୱାଭାବିକ ନୁ କମ୍ ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଆକଳନ କରାଯାଇଛି। ନୂଆଦିଲ୍ଲୀନ ଆଜ ଇ ବଛରର ମୌସୁମୀ ଋତୁ ବାବଦେ ହୋଇଥିବା ସାମ୍ବାଦିକ ସମ୍ମିଳନୀତି ଗଣମାଧ୍ୟମକେ ସୂଚନା ଦେଇକରି ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲାଗି ହେଉଥିବା ବର୍ଷାର ପରିମାଣ 90% ରହିବା। ମୌସୁମୀ ଋତୁଟି ଏଲ୍ନିନୋ ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍, ଆଇବା ଜୁନ୍ ମାସେ ଦେଶେ ସ୍ୱାଭାବିକ ନୁ କମ୍ ବର୍ଷା ହେବା ବୋଲି ଅନୁମାନ କରାଯାଇଥିବାର ବେଳେ ଓଡ଼ିଶାନ ଜୁନ୍ ମାସେ ସ୍ୱାଭାବିକ ନୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତି ପରିବର୍ତ୍ତନ ଦେଖିବାରକେ ମିଳିଥିବାରୁ ଓଡ଼ିଶା ଆନ୍ଧ୍ରପ୍ରଦେଶ ଆଉ ମହାରାଷ୍ଟ୍ରନ ଜବର ଖରା ଲାଗି ସତର୍କତା ଜାରି କରାଯାଇଛି। ସେ ସମୟ ଭିତରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଆଉ ଦକ୍ଷିଣ ଉପଦ୍ୱୀପ ଇଲାକାନ ସ୍ୱାଭାବିକ କି ତାନୁ ଏତ୍କା ବର୍ଷା ହେବାର ସମ୍ଭାବନା ରହିଛି। 2030 ତକ ସାରା ପୃଥିବୀନ ଗରମ ବଢ଼ବା ବୋଲି ବିଶ୍ୱ ପାଣିପାଗ ସଂଗଠନ ତରଫୁ କୁହାଯାଇଛି। 2026-2030 ଭିତରେ ଫି ବଛର ହାରାହାରି ବିଶ୍ୱ ତାପମାତ୍ରା 1850 1900 ତୁଳନାତି 1.3 degrees 1.9 degrees Celsius ଅତ୍କା ରହିବା।
2: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଜବର ଗରମ ଆଉ ପାନୀର ସମସ୍ୟାର ମୁକାବିଲା ଲାଗି ଆକ୍ତୁରା ପ୍ରସ୍ତୁତ ରହିବାରକେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନମାନଙ୍କୁ ପରାମର୍ଶ ଦେଇଛନ୍। ଖରା ସମିଆତି ବାହାରକେ ନାଇଁଯିବାର, ଭରପୁର ମାତ୍ରାତି ପାନ୍ ପିଇବାର, ଛୁଆ ଓ ବୟସ୍କମାନଙ୍କର ଯତ୍ନ ନେବାରକେ ବିଲ୍ କୁହାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଉତ୍ତରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ତାଙ୍କର ପ୍ରତିକ୍ରିୟାଟି କହିଛନ୍,
3: ତା ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ନର୍ମାଲ ରେନ୍ଫଲ ରହିବାର
0: ସୁବିଧା। ରାଜ୍ୟେ ଆଇବାକାଲିଠାନୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ଏତ୍କା ବୁଥସ୍ତରୀୟ ଅଧିକାରୀ ସଂଗ୍ରହ କରିବେ ଭୋଟରମାନଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଆଇବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। और दक्षिण पश्चिम मौसुमी वायु प्रभावती आबा जून नु सेप्टेम्बर मास भितरे हेबा स्वाभाविक नु कम वर्षा सूचना देला पानीपाक विभाग। आज आंचलिक खबर इनु शेष हेला जुहार।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶର ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ ଏବଂ IPL କ୍ରିକେଟର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ G7 ଏବଂ G13 ସୀମାନ୍ତ ଆଉଟ୍ପୋଷ୍ଟଗୁଡ଼ିକୁ ଉଦ୍ଘାଟନ କରିବା ପରେ ସୈନିକ ଏବଂ ସାଧାରଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଲିକ୍ ପ୍ରୁଫ୍ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରିବା ପାଇଁ ଡ୍ରୋନ୍, ରାଡାର ଏବଂ ଆଧୁନିକ ବାଡ଼ର ଉପଯୋଗ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଚତୁର୍ପାକ୍ଷିକ ସୁରକ୍ଷା ଗ୍ରିଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନର ଘୋଷଣା କରିଛନ୍ତି। 6 ଦଶନ୍ଧି ଧରି ଦେଶର ସେବା କରିଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2,000 କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍ ହରାମି ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,74,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ UG ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ PS ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTAକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 2 ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥ ରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ UG ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। ଡିଡି ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର

ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା।

0: नहीं चाहते थे, उनकी षड्यंत्र की शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
1: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି, ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ୍ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 11 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି, ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚିବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି, ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡିବିଗ୍ୟୋ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନା ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ୍ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ।
1: ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ଚାଲିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଗ୍ରୀଷ୍ମ ଋତୁ ପ୍ରଚଣ୍ଡ ରୌଦ୍ର ତାପରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି ତରଫରୁ ଜଳଛତ୍ର ଖୋଲାଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କକ୍ଷ ଓଆର୍ଏସ୍ ଦ୍ରବଣ କକ୍ଷ କରାଯାଇଛି ଏବଂ ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଛି। ସେଗୁଡ଼ିକ ହେଲା ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବୃଦ୍ଧ ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଖାଲି ପେଟରେ ଅଧିକ ସମୟ ରୁହନ୍ତୁ ନାହିଁ।
0: ଶୁଣନ୍ତୁ ଜିଲ୍ଲାର କେତେକ ସମ୍ବାଦ ଆମ ସମ୍ବାଦଦାତାଙ୍କ ଠାରୁ।
2: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସୁଥିବା ମୌସୁମୀକୁ ଦୃଷ୍ଟି ଆଗରେ ରଖି କିଭଳି ଲୋକେ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପୂର୍ବ ସତର୍କ ରହି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମା ବ୍ଲକ ଗାଇବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଭିଜନ ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ବୃଦ୍ଧି କରିବା ସହ ରହିଥିବା ଚକ୍ଷୁ ସମସ୍ୟାକୁ ଚିହ୍ନଟ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। 86 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ କାର୍ଯ୍ୟକ୍ରମରେ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଗଜପତି ଜିଲ୍ଲା ମୋହନା ଥାନାରେ ଜିଲ୍ଲାର ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ପକ୍ଷରୁ ମୋବାଇଲ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନ ଗୁଡ଼ାକୁ ପୋଲିସ ଖୋଜାଖୋଜି ଓ ଧରପକଡ଼ କରି ଫୋନ୍ ଉଦ୍ଧାର କରିବା ପରେ ଏହି ମେଳାରେ ପୋଲିସ ମୋବାଇଲ ଫୋନ୍ର ପ୍ରକୃତ ମାଲିକମାନଙ୍କୁ ଫେରାଇ ଦେଇଥିଲେ। ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ଅନ୍ତର୍ଗତ ମୋହନା, ରାଓ ଉଦୟଗିରି, ଅଡବା ଓ ରାମଗିରି ଥାନା ଅଞ୍ଚଳରୁ ମୋଟ 83 ଗୋଟି ମୋବାଇଲ ଫୋନ୍ ଚୋରି ହୋଇଥିଲା। ମୋବାଇଲ ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସଭାଗୃହଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନ କରାଇବା ସହ ପରିବେଶ ସୁରକ୍ଷା କରି କିପରି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ସେସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ। ଗଜପତି ଜିଲ୍ଲା ମୋହନା ସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ମୋହନା ବ୍ଲକର ହିତାଧିକାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ ତଥା ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦ୍ୱାରା ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ମୋହନା ବ୍ଲକ ଅଞ୍ଚଳରେ ବାସ କରୁଥିବା 500ରୁ ଉର୍ଦ୍ଧ୍ୱ ଗରିବ ପରିବାରଙ୍କୁ ଏହି ଆୟୁଷ୍ମାନ କାର୍ଡ ବଣ୍ଟନ କରାଇଥିଲା ଏବଂ ସମସ୍ତ ହିତାଧିକାରୀ ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ପାଇବା ପର୍ଯ୍ୟନ୍ତ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବ ବୋଲି ସାଂସଦ ଡକ୍ଟର ପାଣିଗ୍ରାହୀ କହିଥିଲେ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
3: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: କର୍ସି, କିଏ ବାଇଗନ୍ ଚାଷ୍ କର୍ସି, ତ ଏନ୍ତା ଅନେକ ପ୍ରକାର ଚାଷ୍ ଭିନ୍ନ ଭିନ୍ନ ଚାଷ୍ କରିକିରି ସେମାନେ କେନ୍ତାକି ଦୁଇ ପଇସା ଅଧିକା ଲାଭ ପାଇପାରବେ, ତ ସେଟା ସେଥିର ସୁଯୋଗ ସେମାନେ ଖୋଜୁଥିସନ୍। ଆଉ ଏନ୍ତା ଆମର ଚାଷୀ ଯେନ୍ମାନେ ବି ଅଛନ୍, ଯେ ଯେନ୍ମାନେ କି ଫୁଲ ଚାଷ୍ କରିକିରି, ଯେନ୍ଟାକି ଫୁଲ ଚାଷ୍ ଆମେ କହୁଛୁଁ, ତ ଇ ଫୁଲକୋବି କଥା ନା ପଡ଼ିନୁ, ଆମର ଫୁଲ କଥା ପଡ଼ିଛେ, ଯେନ୍ଟାକି ଆମେ ମହାପୁରୁ ପୂଜା କରବାର୍ ଲାଗି ବ୍ୟବହାର କରସୁଁ। ତ ସେ ଫୁଲ ଚାଷ୍ କରିକିରି, ଯେନ୍ତା ଆମର ଗେଣ୍ଡୁ ଫୁଲ ହେଲା କି ଗଞ୍ଜା ଫୁଲ ଆମେ କହୁଛୁଁ, ତ ସେନ୍ତା ଫୁଲ ଚାଷ୍ କରିକିରି, ତ ସେମାନେ କେନ୍ତାକିରି ଆର୍ଥିକ ଆୟକେ ତାଙ୍କର ମାନେ ଅତକା କରିବେ, ଆଉ ଅତକା ଦୁଇ ପଇସା ବିକି ଭାଙ୍ଗିକିରି କେନ୍ତାକିରି ନିଜର କୁଟୁମ୍ବକେ ଭଲ ହିସାବେ ସେମାନେ ଚଲାବେ, ତ ସେଥିର୍ଲାଗି ବି ଚେଷ୍ଟା କରିଥିସନ୍। ତ ଏଥି ତାଙ୍କର ଗୋଟେ ହିଁ ଅସୁବିଧା ହେସି, ତ ଯେନ୍ଟାକି ସେମାନେ ଫୁଲ ତୁଲି ନେଲା ପରେ ଦୁଇ କି ତିନ ଦିନ ଭିତରେ ଫୁଲଟା କାଣ ହେସି, ମୌଳି ଯାଏସି, ମୁରଝେଇ ଯାଏସି, ଯେନ୍ଟା ଆମେ କହୁଛୁ। ତ ମୁରଝାଲା ପରେ ଆମର କାଣ ହେଉଛେ, ଯେ ଚାଷୀଟା ଯେତେବେଳେ ସେଟାକେ ବିକିବାର ଲାଗି ନେଉଛେ, ତ ସେ ଠିକ୍ ହିସାବରେ ବିକି ନପାରେ, ତାର ଦାମଟା କମି ଯାଏସି। ତ ଇ ଯେନ୍ ଫୁଲକେ ଆମେ ସଂରକ୍ଷଣ କେନ୍ତାକିରି କର୍ମା, ଆଉ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷରୁ ଏତକା ଲାଭ କେନ୍ତାକରି ଆମର ଚାଷୀ ଭାଇ ବହିନମାନେ ପାଇବେ, ତ ସେ ବାବଦରେ ଆଜି ଆମର ବୈଠକେ କହିବାର ଲାଗି ଆସିଛନ୍ ଡାକ୍ତର ପ୍ରଜ୍ଞା ପାରମିତା ମିଶ୍ର, ଆଜ୍ଞା ଅତିଥି ଅଧ୍ୟାପକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଚିପିଲିମା ସମ୍ବଲପୁରନୁ ଆସିଛନ୍। ଆଜ୍ଞା ଆପଣଙ୍କୁ ବୈଠକେ ସ୍ୱାଗତ ଜଣାଉଛୁ, ଜୁହାର।
1: ଜୁହାର ଆଜ୍ଞା।
0: ତ ପହେଲା ଆମର ଚାଷୀମାନଙ୍କୁ ଗୋଟେ କଥା କହୁନ୍, ଯେ ଇ ଯେନ୍ ଆମର ଚାଷ୍ଟା ଯେନ୍ କରୁଛନ୍ ସଂରକ୍ଷିତ ପ୍ରଣାଳୀରେ, ଫୁଲ ଚାଷରୁ ଅତକା ଲାଭ ଆମର ଚାଷୀ ଭାଇମାନେ କେନ୍ତା କରି ପାଇପାରବେ, ଆମର ଚାଷୀ ଭାଇମାନଙ୍କୁ ଟିକେ ଧାରଣା ଦଉ ଯେ ସେମାନେ କେନ୍ତା କରିବେ।
1: ସବୁ ଚାଷୀ ଭାଇ ବହେନ ମାନଙ୍କୁ ଆଉ ଅନ୍ୟ ଶ୍ରୋତାମାନଙ୍କୁ ମୋର ଜୁହାର। ଯେନ୍ତାକି ଆମେ ଜାଣିଛୁ, ଫୁଲ ହେଲା ସବୁବେଳେ ଆମେ ଆରମ୍ଭରୁ ତାର ସୁନ୍ଦରତା ହଉ ସୁଗନ୍ଧ ଲାଗି ମହାପ୍ରଭୁଙ୍କୁ ବହୁତ ଅନାଦିକାଳରୁ ଅର୍ପଣ କରି ଆସିଛୁ।
0: ଆଜ୍ଞା।
1: ତାର ଛଡ଼ା ବିଭିନ୍ନ ସାଜସଜ୍ଜାରେ ହଉ କି କେନ୍ସି ସଭା ସମିତିରେ ହଉ କି କେନ୍ସି ମାଙ୍ଗଳିକ କାର୍ଯ୍ୟକ୍ରମରେ ହଉ, ସବୁ ଜାଗାରେ ଆମେ ଫୁଲ ଦେଖବାର୍କେ ପାଇଥିସୁଁ।
0: ଆଜ୍ଞା।
1: କିନ୍ତୁ ଆଜିକାଲି କ'ଣ ହଉଛେ, ଫୁଲ ଚାଷ ତ ଚାଷୀ କରୁଛନ୍, ଆଉ ଫୁଲ ଚାଷ କରିକରି ଚାଷୀ ବହୁତ ଲାଭ ବି ପାଇସନ୍।
0: ଆଜ୍ଞା।
1: କିନ୍ତୁ ଆଜିକାଲି ସହରୀକରଣ ହେଇ ଚାଲିଛେ, ଧୀରେ ଧୀରେ ଚାଷ ଜମି କମି କମି ଗଲାନ, ତ ସେ ହିସାବରେ ଆମକୁ ଚାଷ କରିବାର ଲାଗି ଜମିର ଅଭାବ ହଉଛେ।
0: ଆଜ୍ଞା।
1: ତାର ଛଡ଼ା ଆଜିକାଲି ପାଣିପାଗର କିଛି ଠିକଣା ନାହିଁ ନା, ଅନିଶ୍ଚିତତା ରହୁଛେ, କେତେବେଳେ ବର୍ଷା ଦିନରେ ଖରା ହେଉଛେ, ଖରାଦିନେ ଆମର ଇହାଦେ ହିଁ ଦେଖିବ କ'ଣ ଟାଏ ଟାଏ ଖରା ହେଉଛେ, କେତେବେଳେ କେତେବେଳେ ଝାଞ୍ଜି ପବନ ବାଜୁଛେ, ତ କେତେବେଳେ କାଳ ବୈଶାଖୀ ହେଇଯାଉଛେ, କରାମାଡ଼ ହେଇଯାଉଛେ।
0: ଆଜ୍ଞା।
1: ତ ସେଥି କ'ଣ ହେଉଛେ, ଆମେ ଯଦି ଫୁଲ ଚାଷ କରିଥିମା ଖୋଲା ପରିବେଶରେ ବେଲେ ନିହାତି ସେଟା କଷ୍ଟକର, ଯେନ୍ ଉତ୍ପାଦନଟା ବି ହେଉଛେ ସେଟା ସେଥିରେ ବି ବାଧା ହେଉଛେ।
0: ଆଜ୍ଞା।
1: ତ ଯେହେତୁ ରୋଗ ପୋକ ଅଧିକା ରହୁଛି ଆମର ଖୋଲା ପରିବେଶରେ, ଫୁଲ ଚାଷଟା ଆମକୁ ଫୁଲ ଭଲ ଫୁଲ ଦରକାର,
0: ତ
1: ଖୋଲା ପରିବେଶରେ କାଣ ହେସି, ରୋଗ ପୋକର ବି ଟିକେ ବେଶୀ ଥିସି ମାତ୍ରା, ତାର ଛଡ଼ା ଅଲଗା ଅନିଶ୍ଚିତତା ଲାଗି ବି ବାଧା ପ୍ରାପ୍ତ ହେସି। ତ ଆମେ ଯଦି କିଛି କରବାର୍କେ ଚାହୁଁଛୁ ବର୍ତ୍ତମାନର ପାଣିପାଗକେ ଆଖି ଆଗରେ ରଖିକରି, ତ ଆମେ କାଣ କରିପାରମା କି ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷ କରିପାରମା। ସଂରକ୍ଷିତ ବେଲେ କେନ୍ସି ଗୋଟେ ସଂରକ୍ଷିତ ଜାଗାରେ ଫୁଲ ଚାଷ କଲେ ଆମର ବେଶୀ ଆୟ ହେଇପାରବା, ଚାଷୀ ଭାଇ ବହିନ ମାନେ ଦୁଇ ପଇସା ଅଧିକ ପାଇପାରବେ।
0: ତ ଏଇଟା ତ ବଢ଼ିଆ କଥାଟେ କହିଲେ, ଯେ ଯେତେବେଳେ ବି ଆମେ ଫୁଲ ଚାଷଟେ କରୁଛୁ, ତ କି ଫୁଲ ଆମେ ସାଧାରଣ ହିସାବରେ ଯଦି ଆମେ ବଜାରକେ ଘିନିଗଲା, ତ ସେନୁ ଆମେ କାଣା ଦେଖ୍ସୁଁ, ଯେ କିଏ ବଡ଼ ବଡ଼ ଫୁଲ ରଖିଛେ ଆଉ କାହାର ଫୁଲଟା ସୁନ୍ଦର ଦିଶୁଛେ, ତ ଇଟା ଆମର ପହେଲା ଏଙ୍କେ ଦିଶ୍ସି, ଆଉ ଇଟାକେ ଦେଖିକରି ଆମେ ହିଁ ଘିନି ଯାଏସୁଁ ଯେ ତା ଫୁଲଟା କେନ୍ତାକରି ବଡ଼ ହେଇଥିବାର କଥା ଆଉ ସୁନ୍ଦର ଦେଖାଯାଉଥିବାର କଥା, ଆଉ ସେଟା ହିଁ ଭଲ ବିକ୍ରି ହେସି। ଯାହାର ଫୁଲ ସାନ ସାନ ହେଇଯାଇଥିବା, କେର୍ଚି ହେଇଯାଇଥିଲା ଭଳିଆ, ଛୋଟ ଛୋଟ ହେଇଯାଇଥିବା, ଭଲ କରି ମାନେ ଗୁଭା ନ ହେଇଥିବା, ତ ସେ ଫୁଲ ଆମେ ପ୍ରାୟ ଘିନ୍ବାର ଲାଗି ମନ ନାଇଁ କରୁ, ତ ସେଟାକେ ଦେଖିଲେ ଆମେ ଯଦି ଭଲ ଫୁଲ ଉତ୍ପାଦନ କର୍ମା, ଆଉ ତାର ଯଦି ଉତ୍ପାଦନ କଲା ସାଙ୍ଗେ ସାଙ୍ଗେ ବଡ଼ ବଡ଼ ଯଦି ହେଇଥିବା ଫୁଲଟା, ଗୁଭା ଫୁଲ ହେଇଥିବା, ବେଲେ ଆମେ ତାହାକେ ଘିନ୍ମା। ତ ଆଉ ଗୋଟେ ଆସିଲା, ଯେ ଆପଣ କହିଲେ ସଂରକ୍ଷିତ ପ୍ରଣାଳୀ, ତ ଆମେ ତ ଯେତେବେଳେ ବି ଚାଷ୍ଟେ କରୁଛୁ, ଟିକରା ହେଲା କି ଆଣ୍ଠ ହେଲା କି ଜମି ହେଲା, ତ ଇନୁ ଗଞ୍ଜା ଫୁଲର ଯଦି କଥା ନେମା, ଗଞ୍ଜା ଫୁଲର ମଞ୍ଜି ତେ ପଲା ପକେଇ ନେଲା, ପଲା କିଏ ଜଗେଇ ନେଲା, ତାପରେ ପାନ୍ ଦେଲା ପରେ ଫୁଲଟା ଫୁଟୁଛି। ତ ଫୁଲ ଫୁଟିଲା ପରେ ଆପଣ ଯେନ୍ଟା କହିଲେ କାଳ ବୈଶାଖୀ ହେଲା କି କରା ମାଡ଼ ହେଲା କି ଆଉ କାଣ ହେଲା, ତ ସେଥି କାଣ ହେସି, ଗଛଟା ଯଦି ପଡ଼ିଗଲା ବେଲେ ଆମର ଚାଷୀର ନୁକସାନ ହେସି, ଚାଷୀ ତ ତାର ଖର୍ଚ୍ଚାଟା କରି ନେଇଥିବା, ତ ସେ ଖର୍ଚ୍ଚାଟା କେନ୍ତାକରି ମାନେ ସେନୁ ବାହାରବା, ଆଉ ତାର ଲାଭ ଫେର କେନ୍ତାକରି ବାହାରବା ଯଦି ଗଛଟା ପଡ଼ିଯିବା, ତ ଗଛ ପଡ଼ିକରି ଭାଙ୍ଗିଗଲା କିମ୍ବା ଫୁଲ ଭଲକରି ନାଇଁ ଫୁଟିଲା, ତ ଏଇଥି ତାର ଚାଷୀର କାଣ ହେସି, ଲାଭ ନାଇଁ ମିଲେ କ୍ଷତି ହେସି। ସେଥିର୍ଲାଗି ଆମର ପ୍ରାୟ ଚାଷୀ ଭାଇ ବହିନମାନେ କାଣ କରସନ୍, ଫୁଲ ଚାଷ ଥରେ କରସନ୍ ଆଉ ଆଉ ଥରେ କିଏ ଲାଭ ନାଇଁ ହେଲା ବୋଲି ଛାଡ଼ି ନେସନ୍। ତ ଇ ଆପଣ କହିଲେ ଯେ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷ କରବାର ଲାଭଟା କାଣ, ସେଟା ଆମର ଚାଷୀ ଭାଇ ବହିନଙ୍କୁ କହୁ।
1: ଯେନ୍ତା ଆପଣ କହିଲେ କି ଗଛଟା ପଡ଼ିଗଲା କି ତାର୍ ପରେ କାଣା ଅସୁବିଧା ହେଲା ବେଲେ କେନ୍ତା କରିବେ, ଯେହେତୁ ସେମାନେ ଖୋଲା ଜାଗାରେ ଚାଷୀ ଭାଇମାନେ ଲଗେଇଛନ୍, ହେତିଲେ ଗଛଟା ପଡ଼ିଗଲା ତ ନୁକସାନ ହେଲା। ଯଦି ଆମେ ସଂରକ୍ଷିତ ପ୍ରଣାଳୀରେ କଲା ବେଲେ କେନ୍ସି ଗୋଟେ ସଂରକ୍ଷିତ ଗୃହରେ କଲା ତ ସେ ଗଛଟା କେଜେନ୍ ପାଣିପାଗରେ ଅନିଶ୍ଚିତ ହେଉଛେ କି ପବନ ହେଲା କି କରାମାଡ଼ ହେଲା ସେଥିରେ ତାର ଫରକ ନାଇଁ ପଡ଼େ, ସେ ଗୋଟେ ଜାଗାରେ ସୁରକ୍ଷିତ ହେଇକରି ଗଛ ଲଗା ହେଇଛେ। ଆଉ ଆଜିକାଲି ଦିନକେ ଦିନ କ'ଣ ହେଉଛି, ଆମର ଫୁଲ ଚାଷ ଫୁଲର ଚାହିଦା ବଢ଼ି ଚାଲିଛେ। ଆଗରୁ ଲୋକ ପନିପରିବା ଆଉ ଫଳ ଉପରେ ବେଶୀ ଧ୍ୟାନ ଦେଉଥିଲେ, ଏଥର ଫୁଲର ବି ଚାହିଦା ବଢ଼ିଲାନ ତ ସେ ହିସାବରେ ବେଶୀ ଚାଷ ବି କରିବାର ଦରକାର ଫୁଲର। କିନ୍ତୁ ଯେହେତୁ ଆଗରୁ କହିଲି କି କାରଖାନା ଲାଗି କି ଜମି ମାନେ କମି କମି ଯାଉଛେ, ତ ଆମେ କ'ଣ କର୍ମା, ଯଦି ସଂରକ୍ଷିତ ପ୍ରଣାଳୀରେ କର୍ମା ବେଲେ ଗୋଟେ କମ୍ ଜାଗାରେ ବି ଆମେ ବେଶୀ ଅମଲ କରିପାର୍ମା ଆଉ ବେଶୀ ଗଛ ଯୋଗେଇ ପାର୍ମା। ତ ଇସବୁଥିରେ ଯେନ୍ ଆମକୁ ଲାଭ ମିଲ୍ବା ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷ କଲେ, ସେଟା ହେଲା କି ଗଛ ଯେନ୍ ବଢ଼୍ବା ତାର୍ ଲାଗି ଗୋଟେ ଭଲ ବାତାବରଣ ପାଇପାର୍ବା, ଉପଯୁକ୍ତ ବାତାବରଣ ପାଇପାର୍ବା, ଯେନ୍ଟାକି ଆମେ ନିୟନ୍ତ୍ରଣ କରିପାର୍ମା, ଯେନ୍ତାକି ତାପମାତ୍ରା ହେଲା କି ଆର୍ଦ୍ରତା ହେଲା କି ଅଙ୍ଗାରକାମ୍ଳର ସ୍ତର ହେଲା କି କେତେ ଆଲୋକ ପାଇବା ସେ ଦିନ ସାରା ଭିତରେ, ସେସବୁକେ ଆମେ ନିୟନ୍ତ୍ରଣ କରିକରି କେନ୍ ଗଛକେ କେନ୍ ଫୁଲ ଗଛକେ କେତେ ମାତ୍ରାରେ ଦରକାର ସେ ହିସାବରେ ଦେଇପାର୍ମା। ତାର୍ ଛଡ଼ା ଆମେ ଗୋଟେ ସଂରକ୍ଷିତ ଜାଗାରେ କରୁଛୁଁ ତ ବର୍ଷ ତମାମ ଆମେ ଫୁଲ ଯୋଗେଇ ପାର୍ମା, ଏନ୍ତା ନାହିଁ କି ଯେ ଖାଲି ଶୀତ ଦିନରେ ଲଗାଲା କି ଖରାଦିନିଆ ଫୁଲ ହେଲେ ଖରାଦିନରେ ଲଗାଲା, ହେନ୍ତା ନାହିଁ, ବର୍ଷ ତମାମ ଆମେ ଫୁଲ ଚାଷ କରିକରି ଅଧିକା ଲାଭ ପାଇପାର୍ମା। ତାର୍ ଛଡ଼ା ଯେନ୍ଟା ରପ୍ତାନୀ କର୍ମା ସେ ହିସାବରେ ଗୋଟେ ଆମେ ଉତ୍ପାଦନ ପାଇପାର୍ମା, ଯେନ୍ଟାକି ରପ୍ତାନୀର ଯୋଗ୍ୟତା ରଖିଥିବା। ତାପରେ ଏକର ପିଛା ଆମକୁ ଅଧିକା ଲାଭ ମିଳିପାରିବା, ଯେହେତୁ ଆମେ ଗୋଟେ ସଂରକ୍ଷିତ ଜାଗାରେ ଲଗାଲା ତ ଗଛ ବି ଅଧିକା ଥିବା ଆଉ ଭଲ ଉତ୍ପାଦନ ବି ପାଇମା, ଯେନ୍ଟାକି ଖୋଲା ଜାଗାରୁ 3-5 ଗୁଣ ଅଧିକା ଆମେ ଗୋଟେ ଉତ୍ପାଦନ ପାଇପାର୍ମା। ତାର୍ ଛଡ଼ା ଫୁଲର ଗୁଣବତ୍ତା ଅଧିକା ରହିବା, ଯେନ୍ତାକି ବଡ଼ ଆକାରର ଫୁଲ ବେଶୀ ସୁନ୍ଦର ରଙ୍ଗ ଆଉ ତାର ମୂଲ୍ୟଟା ବି ଆମେ ଅଧିକା ପାଇପାର୍ମା। ଆଉ ରୋଗ ପୋକ ହେଲା କି ଆଉ କେନ୍ସି ଘାସ ହେଲା ତାର ବି ଭଲସେ ଆମେ ପରିଚାଳନା କରିପାର୍ମା ଗୋଟେ ସଂରକ୍ଷିତ ଜାଗାରେ ଖୋଲା ଜାଗା ଅପେକ୍ଷା। ତାର୍ ଛଡ଼ା ପାଣି ହଉ କି ଅଲଗା କିଛି ଜିନିଷ ହଉ, ଫର୍ଟିଲାଇଜର ହଉ କି ହେସବୁର ବି ଆମେ ଆରାମସେ ଭଲ କରି ପରିଚାଳନା କରିପାର୍ମା। ଆଉ ଇଥିରେ ସବୁଥିରୁ ବଡ଼ ଜିନିଷ ହେଲା କି ବିଶେଷ କି ଦୁର୍ଲଭ ଫୁଲ, ଯେନ୍ଟାକି ଅଲଗା ମାନେ ଆମର ଇ ଜାଗାରେ ନାଇଁ ବି ହଉଥିବା, ଆମେ ଯେନ୍ତାକି ଅର୍କିଡ଼ ହେଲା, ଜର୍ବେରା ହେଲା, କାର୍ନେସନ ହେଲା, ଏଇଟା କ'ଣ ଖୋଲା ଜାଗାରେ ଜଗାବାଟା ଟିକେ କଷ୍ଟ ହେସି, ଏତେ ଭଲ ଆମେ ଉତ୍ପାଦନ ନାଇଁ ପାଉ, କିନ୍ତୁ ସଂରକ୍ଷିତ ଜାଗାରେ ଆମେ ଜଗାଲେ ଭଲ ଉତ୍ପାଦନ ପାଇପାର୍ମା।
0: ଆଜ୍ଞା, ଏଇଟା ତ ଭଲ କଥା କହିଲେ ଯେ ଆମ ଚାଷୀ ଭାଇମାନେ ସଂରକ୍ଷିତ ପ୍ରଣାଳୀରେ ଯଦି ଚାଷ କରିବେ ବେଲେ ନିଜର ଜାଗା ଯେନ୍ଟାକି ଏରିଆ ଯେତିକି ବି ତାକେ ସଂରକ୍ଷଣ କରି ରଖିଥିବେ ନିଜର ହିସାବେ, କେତେ ଆଲୋକ ପାଇବାର କଥା, ଜଳର ପରିମାଣ ଯେନ୍ ବାୟୁରେ ରହେସି ତ ସେଟା କେତେ ରହିବାର କଥା, ତ ଯେମିତିକି ଆମର ଫୁଲଟା କାଣ ହେସି ସଢ଼ିଗଲା ଭଳିଆ ବି ହେସି, ତ ସେନ୍ତା ରୋଗ ନାଇଁ ହେବା, ଫୁଲ ଯେନ୍ କୁହିଁ ଯାଉଛେ ବୋଲି କହେସୁଁ ତ ସେଟା ବି ନାଇଁ ହେବାର କଥା। ତାର୍ ପରେ ନିଜେ ଚାଷୀ ଜାଣିପାର୍ବା ଯେ ମୋର ମାନେ ଯେନ୍ ଫୁଲ ଗଛଟା ମୁଇଁ ଯୋଗେଇଛେ ତାହାକେ କେତେ ସୂର୍ଯ୍ୟାଲୋକ ଦରକାର, କେତେ ପାଣି ଦେଲେ ଠିକ୍ ରହେବା, କେନ୍ ହିସାବେ କେତେ ଗରମରେ ରଖିଲେ ଠିକ୍ ହେବା, କେତେ ଥଣ୍ଡା ତାପମାତ୍ରା କେତେ ଦରକାର ତାହାକେ, ତ ସେ ସବୁ ଜିନିଷ୍ ସେ ଯେହେତୁ ନିଜେ ହିଁ ଜାଣିଥିବା ତ ସେଇ ହିସାବେ ରଖିଲେ ଆମର କାଣା ଆସ୍ବା, ଯେନ୍ ବଡ଼ ଗୁଭା ଫୁଲ ଯେନ୍ କଥା କହୁଛୁଁ ଆମେ, ଯେନ୍ତା ଦେଶୀ କୁକୁଡ଼ାକେ ଆମେ ଛାଡ଼ି ନେସୁଁ ବାହାରେ ତାର୍ ହିସାବେ ଚରି କରି ଆସି, ଆଉ ବ୍ରଏଲର କୁକୁଡ଼ାକେ ଯଦି ଆମେ ନିଜେ ଲାଳନ ପାଳନ କରିକିରି ତାହାକେ ଠିକ୍ ହିସାବେ ଖାଦ୍ୟ ଦେଇକରି ଯେତେବେଳେ ବଢ଼ାସୁଁ ତ ସେ ଯେନ୍ତା କଲେ ବି କମ୍ ସମୟ ଥି ବଡ଼ ହେସି, ତ ହେନ୍ତା ଇ ଫୁଲ ବି କାଣା ହେବା ଯେ ଛୋଟ ପାଖୁଡ଼ା ନ ହେଇକିରି ବଡ଼ ପାଖୁଡ଼ା ହେବା, ବଡ଼ ହେଇକିରି ଯେତେବେଳେ ସୁନ୍ଦର ହେବା ତ ଆମର ଘିନ୍ଲା ଲୋକ ବି ତାହାକେ ପସନ୍ଦ କରିବେ ଆଉ ଘିନ୍ବେ। ତ ଆଉ ଗୋଟେ କଥା ଆମର ଚାଷୀମାନଙ୍କୁ ଯେ ଅସୁବିଧା ହେସି ଯେ କେନ୍ ପ୍ରକାର ଫୁଲ ସେମାନେ ଚୟନ କରିବେ ଯୋଗାବେ, ତାର୍ମାନେ ତ ସେ ନିଜର ସଂରକ୍ଷିତ ଜାଗା ଥି ସେମାନେ କେନ୍ ପ୍ରକାର ଫୁଲ ଯୋଗାବେ ତ ସେ ବାବରେ ଟିକେ କହୁନ୍।
1: ସଂରକ୍ଷିତ ଫୁଲ ଚାଷରେ ଯେନ୍ ଉପଯୁକ୍ତ ଫୁଲ ଆମେ ବାଛସୁଁ ସେଥିରେ ଦୁଇଟା ଜିନିଷ ଆମେ ବେଶୀ କରି ଧ୍ୟାନ ଦେସୁଁ, ପହିଲା ହେଲା ଆପଣଙ୍କର ଜାଗାର ପାଣିପାଗ, ଆଉ ତାର୍ ସାଙ୍ଗେ ବଜାରରେ ଯେନ୍ ଫୁଲଟା ଆମେ ଜଗାମା ତାର ଦର କେତେ ଯାଏ ଯାଇପାର୍ବା ଆଉ କେତେ ଅଧିକା ମିଳିପାର୍ବା। ତାର୍ ଛଡ଼ା ପ୍ରତି ବର୍ଗ ମିଟରରେ କେନ୍ତା ଅଧିକ ଗଛ ଲାଗିପାର୍ବା, ଯେନ୍ତା ଗୋଟେ ଫୁଲରୁ ଅଧିକା ମୂଲ୍ୟ ଥିବା ଫୁଲ ଗୁଡ଼ିକ ବେଶୀ ପ୍ରାଧାନ୍ୟ ଦିଆଯାଉଛି ଆଜିକାଲି, ଯେନ୍ତା ଗୋଟେ ଫୁଲରେ ବେଶୀ ଦାମ ହେଇଥିବା, ଯେନ୍ତାକି ଅର୍କିଡ଼ ହେଲା, ଜର୍ବେରା ହେଲା, ଲିଲିୟମ୍ ହେଲା, ଗୋଲାପ ହେଲା, ଏଇଟା କ'ଣ ଗୋଟେ ଗୋଟେ ଫୁଲର ଦାମ ଅଧିକା ହେ, ଆମର ଯେନ୍ତା ଗେଣ୍ଡୁ ହେଲା ତାର କମ୍ ଦାମ ଥିସି। ତ ତାର ସାଙ୍ଗେ ସାଙ୍ଗେ କମ୍ ଜାଗାରେ ଗଛରୁ ଗଛ ଆମେ ଯେନ୍ତା କମ୍ ଦୂରତା ରଖିକରି ଯଦି ଗଛ ଲଗାଲା ତ ଅଧିକା ସଂଖ୍ୟାର ଗଛ ବି ଲାଗିଲା ଆଉ ସେ ହିସାବରେ ବେଶୀ ଧ୍ୟାନ ବି ଦେଇପାରମା ଆମେ ଗଛ ଉପରେ, ଗୋଟେ ଗୋଟେ ଗଛ ଉପରେ ଆମେ ସଂରକ୍ଷିତ ପ୍ରଣାଳୀରେ ଲଗାଲେ ବେଶୀ ଧ୍ୟାନ ବି ଦେଇପାରମା। ତ ଆମେ ଫୁଲ ଯେତେବେଳେ ବାଛମା ସେତେବେଳେ ଦେଖମା କି ଆମର୍ ଜାଗାରେ କିମ୍ବା ଆମେ ଯେନ ଜଗଉଛୁ ସେ ଜାଗାରେ କେନ୍ ଗଛଟା କେନ୍ ଫୁଲଟା ବହୁତ ଭଲ କରି ଫୁଟି ପାର୍ବା, ଆଉ ତାର ଚାହିଦାଟା ଯେନ୍ ଜାଗାରେ ଆମର ପାଖର ମାର୍କେଟରେ ଅଛେ କି ନାଇଁ।
0: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଆମର ଚାଷୀ ଭାଇ ବହିନମାନେ ଏଇଟା ଜାଣବାର୍ କଥା ଯେ ଆମର ଇ ଅଞ୍ଚଳରେ କେନ୍ ଫୁଲର ଚାହିଦା ଅଛେ, ଲୋକମାନେ କେନ୍ ଫୁଲ ଘିନୁଛନ୍, ଆଉ କେନ୍ ଫୁଲ ସେମାନେ ଜଗାଲେ ଲାଭ ଟିକେ ପାଇପାରିବେ, ତ ସେଟା ହିଁ ଭାବବାର୍ କଥା। ତ ଆଉ ଗୋଟେ ଆସିଲା ଯେନ୍ ସଂରକ୍ଷିତ ଫୁଲ ଚାଷ, ଯଦି ଗୋଟିଏ ଚାଷୀଟିଏ କରବାର୍ ଲାଗି ଚାହୁଁଛେ ତ ତାହାକେ କାଣା ଆସ୍ବା ଯେ ଇ ଯେନ୍ ନିୟନ୍ତ୍ରିତ ଫୁଲମାନଙ୍କର ପ୍ରକାର ଭେଦ, କେନ୍ କେନ୍ ପ୍ରକାର ଫୁଲ ଅଛେ, କେନ୍ତା ଅଛେ, ତ ସେ ସବୁ ଜିନିଷ ଜାଣବାର୍ କଥା, ତ ସେ ବାବରେ ଟିକେ କହୁ।
1: ନିୟନ୍ତ୍ରିତ ପ୍ରଣାଳୀରେ ଯେତେବେଳେ ଆମେ ଗଛ ଜଗାଉଛୁ କେନ୍ କେନ୍ ପ୍ରକାର ଗ୍ରହ ହେଇପାର୍ବା, ସେଟା ହେଲା କେନ୍ ଜିନିଷରେ ଗ୍ରହଟା ବନିଛେ ଆଉ କେନ୍ କେନ୍ ଗଛ ଜଗା ପାର୍ବା, ଯେନ୍ତାକି ଆମର ଗ୍ରୀନ ହାଉସ ହେଲା କି ସବୁଜ ଘର କହୁଛୁ, ପଲି ହାଉସ ପଲିଥିନ ଘର କିମ୍ବା ଶେଡ୍ନେଟ୍ ହାଉସ ଯେନ୍ଟାକି ଛାୟା ଘର, ଇ ସବୁଥିରେ କାଣ ହେସି ବେଶୀ କରି ଆମର ମୁଖ୍ୟତଃ ତିନିଟା ଜିନିଷ ଆମେ ତିନିଟା ଉପାଦାନକେ ଆମେ ଧ୍ୟାନ ଦେସୁ, ଯେନ୍ଟା ହେଲା ତାପମାତ୍ରା, ଆଲୋକ ଆଉ ଅଙ୍ଗାରକାମ୍ଳର ସ୍ତର। ଆମେ ଯେନ୍ ଫୁଲ ଜଗଉଛୁ ସେଇ ହିସାବରେ ଆମେ ରଖିପାରମା କି କେତେ ଅଙ୍ଗାରକାମ୍ଳ ଦରକାର, କେତେ ଆଲୋକ ଦରକାର, କିଛିଟା ଗଛ ଅଛେ ଯେନ୍ଟାକି କମ୍ ଆଲୋକ ଦରକାର ଥିସି ଦିନସାରା ଭିତରେ, କିଛିଟାକେ ବେଶୀ ଦରକାର ଥିସି, ତ ସେ ହିସାବରେ ଆମେ ସବୁକେ ନିୟନ୍ତ୍ରଣ କରିପାରମା। ତାର୍ପରେ ଗଛମାନେ ହେଲା ଅନୁକୂଳ ପରିବେଶରେ ରହିଲେ କାଣା ହେବା କି ସେମାନେ ଯେନ୍ ବ୍ୟବହାର କରୁଥିବେ ଜିନିଷ, ଆମେ ଯାହା ବି ଦାମା ସେଥିରେ ଉପାଦାନ ମାନେ ପାଣି ହଉ କିମ୍ବା ଫର୍ଟିଲାଇଜର ହଉ, ସେଟା ବି ଭଲସେ ନେବେ ଆଉ ଉତ୍ପାଦନଟା ଭଲ କରି ହେଇପାରବା, ତ ଗୁଣବତ୍ତା ବି ବଢ଼ବା, ତାର ଛଡ଼ା ଛଡ଼ା ଆମର ପୁରା ଉତ୍ପାଦନଟା ବି ବେଶୀ ହେବା।
0: ଆଜ୍ଞା, ତ ଇ ଯେନ୍ ସୁରକ୍ଷିତ ମାନେ ସଂରକ୍ଷିତ କରିକିରି ରଖମା, ନିଜେ ସୁରକ୍ଷା ଦେଇକିରି ତାହାକେ ରଖୁଛୁଁ, ତ ଯେତେବେଲେ ବି ଗୋଟେ ଚାଷ୍ଟେ କରୁଛୁଁ ତ ପହଲା ତ ଆମର ଖର୍ଚ୍ଚା ତ ଯେନ୍ତା କଲେ ବି କରିଥିମା, ତ ପହଲା ଆମର ଗୋଟେ ହିଁ ମୂଲ ହିସାବେ ଯେ ଆମେ କେନ୍ତାକିରି ତାହାକେ ଭଲ କରି ମାନେ ଚାଷ୍ କର୍ମା ଆଉ ଭଲ ଦୁଇ ପଇସା ବିକମା। ତ ଇଥିର ଭିତରେ କାଣା ହେସି, ଅନେକ ସମସ୍ୟା ଦେଖାଯାଏସି, ତ ଇ ଯେନ୍ ସଂରକ୍ଷିତ ଫୁଲ ଚାଷ ଥି କେନ୍ କେନ୍ ସମସ୍ୟା ଦେଖାଯାଏସି ଆଉ ତା ନିରାକରଣ ଆମର ଚାଷୀ ଭାଇ ଭଉଣୀ ମାନେ କେନ୍ତାକିରି କରିବେ ସେ ବାବରେ ଟିକେ କହୁ।
1: ଆମେ ଯେତେବେଳେ ଗୋଟେ ସଂରକ୍ଷିତ ଜାଗାରେ ଫୁଲ ଚାଷ କରୁଛୁ, ସବୁଥିରୁ ଆଗ ହେଲା ଯେନ୍ ସମସ୍ୟାଟା ଦେଖାଯାଏସି ସେଟା ହେଲା ଆରମ୍ଭ ସମୟରେ ବେଶୀ ପୁଞ୍ଜି ଦରକାର ହେସି।
0: ଆଜ୍ଞା,
1: ତ ସେତାର୍ ଲାଗି ଆମେ କାଣ କରମା, ଇହାଦେ ଇ ସମସ୍ୟାର ସମାଧାନ ହେଲା ବର୍ତ୍ତମାନର ସରକାରଙ୍କ ତରଫରୁ ବହୁତ ଗୁଡ଼ାଏ ତାଙ୍କର ପ୍ରୋତ୍ସାହନ ଭିତ୍ତିକ ପ୍ରକଳ୍ପ ମାନେ ଇହାଦେ କରୁଛନ୍, ଯେନ୍ତାକି ଭାରତ ସରକାର ତରଫରୁ ଆମର ଅଛେ MIDH ପ୍ରକଳ୍ପ, ଆଉ ଓଡ଼ିଶା ସରକାରଙ୍କ ତରଫରୁ ଅଛେ ଯେନ୍ଟାକି ଆମର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦଉଛନ୍, ସେଟା ହେଲା MKUI, ଯେନ୍ଟାକି ବିଭିନ୍ନ ପ୍ରକାରର ଚାଷୀମାନଙ୍କୁ ଉତ୍ସାହନ ପ୍ରୋତ୍ସାହନ କରିବାର ଲାଗି ବିଭିନ୍ନ ପ୍ରକଳ୍ପ ମାନେ କରାଯାଉଛେ। ତାର୍ପରେ ହେଲା ଯେହେତୁ ନିୟନ୍ତ୍ରିତ ଜାଗାରେ ଆମେ କରୁଛୁ ସଂରକ୍ଷିତ ଜାଗାରେ, ତ ଚାଷୀମାନଙ୍କୁ ଜାଣିବାର ଦରକାର ହେ କି ବୈଷୟିକ ଜ୍ଞାନ କେନ୍ତା ରହିବା ଆଉ ସଚେତନତା କେନ୍ତା ରହିବା, ସେଟା ନାଇଁ ଜାଣିଥାନ୍ ବହୁତ ଜଣ, ଯେହେତୁ ପାରମ୍ପରିକ ଫୁଲ ଚାଷ କରି ଚାଲିଛନ୍, ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷ ଅଲଗା ଥିସି ତାର ପ୍ରଣାଳୀ ମାନେ, ତ ଚାଷୀ ଭାଇ ଭଉଣୀ ମାନ ଭିତରେ ସଚେତନତା ନାଇଁ ଥାଏ କି କେନ୍ତା କରି ଆମେ କରିପାରମୁ ବୋଲି, ଆଉ ବୈଷୟିକ ଜ୍ଞାନର ବି ଅଭାବ ଥିସି, ତ ଇତାକେ ଦୂର କରିବାର ଲାଗି ଆମେ ଚାଷୀ ଭାଇ ଭଉଣୀ ମାନଙ୍କୁ ନିବେଦନ କରମୁ କି ଇ ବିଷୟରେ କି ସଂରକ୍ଷିତ ପ୍ରଣାଳୀରେ ଫୁଲ କେନ୍ତା କରି ଚାଷ କରାଯାଇପାରିବ ଇ ବିଷୟରେ ଯେନ୍ମାନେ ଦକ୍ଷତା ରଖୁଥିବେ, ଯେନ୍ତାକି ଆମର ହେଲା ଉଦ୍ୟାନ କୃଷି ଅଧିକାରୀ ହେଲେ କିମ୍ବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ହେଲେ, ଆଉ ଆମର OUAT କିମ୍ବା ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଆଉ ଯେନ୍ ବୈଜ୍ଞାନିକ ମାନେ ଅଛନ୍, ଏମାନଙ୍କର ସାଙ୍ଗେ ସମ୍ପର୍କ କରିକରି ସେମାନେ ଜାଣିପାରିବେ କି ସରକାରଙ୍କ ତରଫରୁ କାଣ କାଣ ଦିଆଯାଉଛି, ସଚେତନତା ଅଛି, ଆଉ ସରକାର ବି ଅଲଗା ତାଙ୍କର ହିସାବରେ ବିଭିନ୍ନ ଦିଗରେ ସଚେତନତା କରିକରି କୃଷକମାନଙ୍କୁ ଇତାର ବିଷୟରେ ଜଣାବାର ବିଭିନ୍ନ ପ୍ରକଳ୍ପ ମାନେ କରୁଛନ୍।
0: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟି କହିଲେ ଯେ ଏଇ ସଂରକ୍ଷିତ ଫୁଲ ଚାଷ ଆମର ଚାଷୀ ଭାଇ ଭଉଣୀମାନେ କେନ୍ତାକିରି କରିବେ ଆଉ ତାର ସାଙ୍ଗେ ସାଙ୍ଗେ ଇତାର ଯେନ୍ ସମସ୍ୟାଟା ଅଛି ଆଉ ତାର ନିରାକରଣ କଥା ଯେନ୍ କହିଲେ, ତ ପହଲା ଯେନ୍ଟା ହେଲା ଖର୍ଚ୍ଚା, ତ ଏଇ ଯେନ୍ ଖର୍ଚ୍ଚା ଯଦି ଆମର ଚାଷୀଟେ କରିନାଇଁ ପାର୍ବା କେନ୍ତାକିରି ସେ ସହଯୋଗ ପାଇପାର୍ବା କେନ୍ କେନ୍ନୁ, ତ ସରକାର କେନ୍ତାକିରି ସହଯୋଗ କରୁଛନ୍, ତ ସେ ବାବଦରେ ବି ଆପଣ କହିଲେ, ତ ସେସ୍କେ ଆମର ଚାଷୀ ଭାଇଙ୍କୁ କେନ୍ ପରାମର୍ଶ ଦେବେ ସେଟା ଟିକେ କହୁ।
1: ସେସ୍କେ ମୁଁ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଏଇଟା କହିବାରକେ ଚାହିଁବି କି ସବୁଥିରୁ ଆଗ ଯେତେବେଳେ ବି ସଂରକ୍ଷିତ କୃଷି କରୁଛନ୍ ଧ୍ୟାନ ଦେବେ କି ବଜାରରେ କାଣା ଅଛି, ବଜାର ସମସ୍ୟା କିଛି ନାଇଁ ନ, ତ ତାର ଛଡ଼ା ଯେତେବେଳେ ଫୁଲ ଚାଷ କରୁଛୁ ସେତେବେଳେ ଆଧୁନିକ କୃଷିର ଏଇଟା ହେଲା ଆମର ପ୍ରଣାଳୀଟା ସବୁଥିରୁ ବହୁତ ଲାଭଦାୟକ ବ୍ୟବସାୟ, ତ ଏଇ ପଦ୍ଧତିରେ ଆମେ କ'ଣ କ'ଣ ପାଇପାରମା, ବର୍ଷ ତମାମ ଆମେ ପାଇପାରମା ଫୁଲ, ତା ଛଡ଼ା ଭଲ ଉତ୍ପାଦନ ପାଇପାରମା, ଆଉ କୃଷି ଭାଇ ଭଉଣୀମାନେ ଏଥିରେ ବେଶୀ ଦୁଇ ପଇସା ରୋଜଗାର ବି କରିପାରିବେ। ତା ଛଡ଼ା ବେଶୀ ଗୁଣବତ୍ତା ବିଶିଷ୍ଟ ଫୁଲ ହେବା, ଆଉ ଆକାର ବି ଭଲ ରହିବା, ରଙ୍ଗ ବି ଭଲ ରହିବା, ତ ମୂଲ୍ୟ ବି ଅଧିକା ପାଇପାରିବେ। ସଂରକ୍ଷିତ ପଦ୍ଧତିରେ ଫୁଲ ଚାଷ କରିବାର ଚେଷ୍ଟା କରୁନ୍, ଆଉ ସେଥିରେ ବେଶୀ ଲାଭବାନ ହେଇପାରିବେ, ଆଉ ନିଜର ଆର୍ଥିକ ସ୍ଥିତିକେ ବି ଉନ୍ନତ କରିପାରିବେ।
0: ତ ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ଯେତେବେଳେ ବି ଆମେ ଚାଷ୍ଟେ କରୁଛୁଁ, ତ ଫୁଲ ଚାଷ ହେଲା ଯେନ୍ଟା ଇହାଦେ ଆମର ଚାଷୀ ଭାଇ ଭଉଣୀମାନେ କରୁଛନ୍, ତ ସେମାନେ ଏଇ ସଂରକ୍ଷିତ ପ୍ରଣାଳୀରେ ଯଦି କରିବେ ତ ଯେନ୍ତା କଲେ ବି ଅନେକ ପ୍ରକାର ଅନେକ କିସମର ଫୁଲ କରିପାରିବେ। ତ ଯେନ୍ଟାକି ଆମେ ଆମର ଯେନ୍ ନୀତିଦିନିଆ ଯେନ୍ ଫୁଲ ବ୍ୟବହାର କରୁଛୁଁ, ତ ସେଟାକେ ଛାଡ଼ିକରି ଆମର ବଡ଼ ବଡ଼ ଫୁଲ ଯେନ୍ଟାକି ଜହ ଦାମ ଥି ବିକ୍ରି କରିପାରିବେ ଆମ ଚାଷୀ ଭାଇ ଭଉଣୀମାନେ। ତାର ସାଙ୍ଗେ ସାଙ୍ଗେ ସଂରକ୍ଷିତ ପ୍ରଣାଳୀରେ କଲେ ଆମର କାଣା ଆସ୍ବା, ତ ନିଜର ହିସାବେ ଆମେ ଯେନ୍ ପ୍ରକାରରେ ଚାହେଁମା, ଯେନ୍ ପ୍ରକାରର ଫୁଲ ଆମେ ନିଜେ ଉତ୍ପାଦନ କରିବାର ଲାଗି ଚାହେଁମା, ତ ସେ ପ୍ରକାରର ଫୁଲ ଉତ୍ପାଦନ କରିପାର୍ମା। ଜହ ଦାମ ହଉ ବଡ଼ ହଉ କି ଆମର ଯେନ୍ ଗୁଭା ଯେନ୍ ରହେସି, ତ ବଡ଼ ବଡ଼ ଗୁଭା ହେବାର କଥା, ବଡ଼ ସୁନ୍ଦର ଦେଖାଯାଉଥିବାର କଥା, ତାର ରଙ୍ଗ ବି ଭଲ ହେବାର କଥା, ତ ଇସବୁ ଜିନିଷ୍କେ ଆମେ ଆଖି ଆଗ୍କେ ରଖିକରି ଆମେ ଚାଷ୍ କରିପାର୍ମା। ଯଦ୍ୱାରା କାଣା ଆସ୍ବା ଯେ ଆମେ ଯେତେବେଲେ ବିକ୍ବାର୍ ଲାଗି ଚାହେଁମା, ତ ଲୋକ ସେଟାକେ ଆରାମସେ ନେବେ, ଆଉ ସେ ପଇସା ଯେନ୍ ଦେଇକରି ସେ ନେବା ବି ସେ ଖୁସି ଖୁସି ଅତକା ପଇସା ଦେଇକରି ନେବା, ଯଦ୍ୱାରା ଆମର ଚାଷୀଟେ ତାର ଉତ୍ପାଦନ ବଢ଼ାଲା ସାଙ୍ଗେ ସାଙ୍ଗେ ନିଜର ଆର୍ଥିକ ଉନ୍ନତି ବି କରିପାର୍ବା। ଆଉ ଇଥିର ତାର ମୁଖ୍ୟ ଜିନିଷଟା ହଉଛେ ଯେ ଆମର ଲୋକମାନଙ୍କର ସଚେତନତା, ତ ସଚେତନତାର ଯଦି ଅଭାବ ହେବା ବଲେ ଆମର ଇଥି କେନ୍ ଚାଷ କର୍ମା, କେନ୍ତାକରି ଆମକୁ ସରକାରୀ ସହାୟତା ମିଲିପାର୍ବା, ତ କାହାନୁ ପଇସା ଅଛେ ନାଇଁ, କେନ୍ ହିସାବରେ ସେ ଯୋଗାଡ଼ କର୍ବା, ତ ସେ ଜିନିଷ ଉପରେ ସଚେତନତା ହେଲେ ଆମର କାଣା ଆସ୍ବା, ଚାଷୀଟେ ଭଲ କରି ଚାଷ କରିପାର୍ବା, ଆଉ ଭଲ ହିସାବରେ ଦୁଇ ପଇସା ଅତକା ଆମଦାନୀ କରିକିରି ନିଜର କୁଟୁମ୍ବକେ ଭଲ ହିସାବରେ ରଖିପାର୍ବା। ତ ଯାହା ହଉ ଆପଣ ଆମର ବୈଠକିକେ ଆସିଲେ, ଆଉ ଏଇ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷରୁ ଅତକା ଆମେ ଲାଭ କେନ୍ତାକରି ପାଇପାର୍ମା, ତ ସେ ବାବଦରେ ଅନେକ ଜିନିଷ ଆମର ଚାଷୀମାନଙ୍କୁ ଶୁଣାଲେ, ଆଉ ଏଥୁ ଆମେ ଚାଷୀ ଭାଇମାନେ ଅନେକ କଥା ବି ଜାଣିଥିବେ। ଯାହା ହଉ ଆପଣ ଆସିକରି ଏତିକି ଜିନିଷ କହିଥିବାର ଲାଗି ଆପଣଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ। ଆଜ୍ଞା, ଜୁହାର
1: ଜୁହାର ଆଜ୍ଞା।
2: ଶୁଣିଲୁ ତ?
3: ହଁ ଦାଦା ଶୁଣିଲି।
2: ଦେଖ ତ କେତେଟେ କଥା କହିଛନ୍ ଯେ,
3: ହଁ,
2: ଆର ଆମେ ଖାଲି ସେ ମକ୍ସିର ମାସେ ଗଞ୍ଜା ଫୁଲ ଯୁଡେ ଯୋଗେଇ ଦେଲେ ସରିଗଲା ବୋଲସୁଁ।
3: ହଁ ତ ଏତକି ପ୍ରକାର ଫୁଲ ଚାଷ ହେଇପାରୁଛେ ବୋଲି
2: ସଂରକ୍ଷିତ ପ୍ରଣାଳୀରେ, ହଁ, ଆମେ ଯଦି ଫୁଲ ଚାଷ କେ ବି ଧ୍ୟାନ ଦେମା ବୋଲେ ହେତନୁ ବି କେତନି କେତେ ପଇସା ଆମେ କମେଇ ପାର୍ମା ବୋଲି।
3: କମେଇ ପାର୍ମା, ଆମର ଘରର ବଗିଚାକେ ବି ଆମେ ଯଦି ସଂରକ୍ଷିତ ବନେଇ ଦେଲା, ଆର୍ ସେନ ଯଦି ଫୁଲ ଗଛ ମାନେ ଗୁଡ଼ାଦୁ ଜଗାଲା, ଗୁଲାପ ଗଛ ଜଗାଲା, ଆଉ ବଡ଼ ବଡ଼ ଗଞ୍ଜା ହେଲା, କେତେ ପ୍ରକାର ଫୁଲ ଅଛେ ସବୁ ଯଦି ଜଗାଲା ବେଲେ ଆମେ ଭଲ ଗୁଟେ ବିକି ବି ପାର୍ମା, ଆର୍ ଘରର ଲାଗି ପୂଜା ବି କରିପାର୍ମା, ଆର୍ ତାର ବାହାରେ ବହୁତ ହିସାବରେ ସେଟାକେ ଆମେ ବ୍ୟବହାର ବି କରିପାର୍ମା।
2: ସତ କଥା ତ, ଦେଖ ତ ମତେ ତ ତହଙ୍କଟେ ବଢ଼ଲା ନ, ଇଥର ମୁଇଁ ଯେନ୍ତା ହେଲେ ବି ଡିସମିଲେ ଦୁଇ ଡିସମିଲେ ଜଗାମି ବୋଲ ତ।
3: ହଁ ହଁ, ଜଗ ଜଗ, ମତେ ଦୁଇ ଚାରିଟା ଫୁଲ ଦେବ ପୂଜା କରିବ
2: ଯେ ଶୁନ ତ ଭାଇ।
3: ହଁ ଦାଦା,
2: ଏଟା ତ ଗଲା କଥାବାର୍ତ୍ତା,
3: ହଁ,
2: ବୈଠକେ କି ଆଇଛୁ, ଆଉ ନା ବୁଝୁଛୁ ତୁ
3: ଫକୀର ପଟ୍ଟନାୟକ ଆର୍ ସୁଷମା ମିଶ୍ର, ଆର୍ ଗୀତ୍ କେ ଲେଖିଛନ୍ ରଥୀନ୍ଦ୍ର ନାଥ ପାଢ଼ୀ। ଶୁନ

0: ଶୁଣୁଥିଲେ କୃଷି ସଂସ୍ଥାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ସର୍ବାଧିକ 3 ମାସ ଭିତରେ ସଂରକ୍ଷିତ ରଖିଥିବା ରାୟ ପ୍ରକାଶ ଲାଗି ସବୁ ଉଚ୍ଚ ନ୍ୟାୟାଳୟମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ। ପିଏମ୍ ସୂର୍ଯ୍ୟଘର ଯୋଜନାତି ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାତି ହେଲେ ସାମିଲ। ରାଜ୍ୟ ଆବା କାଲିଠାରୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ଅତକା ବୁଥ୍ ସ୍ତରୀୟ ଅଧିକାରୀ କରିବେ ଭୋଟରମାନଙ୍କର ତଥ୍ୟ ସଂଗ୍ରହ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ

0: ବୈଠକ ଶାରୀରିକ ସୁସ୍ଥତା ମାନସିକ ଏକାଗ୍ରତା ଆଉ କାର୍ଯ୍ୟଦକ୍ଷତା ବଢ଼ାବାର୍ ଲାଗି ଯୋଗ ଓ ପ୍ରାଣାୟାମ ଅଭ୍ୟାସ ଜରୁରୀ ହେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବୌଦ୍ଧ ଜିଲ୍ଲା ପଞ୍ଚାୟତ ଭବନଠାରେ ଜିଲ୍ଲା ପରିଷଦ ବୈଠକ ହେଲା ଅନୁଷ୍ଠିତ। ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଉନ୍ନୟନମୂଳକ କାମର ହେଲା ସମୀକ୍ଷା। ଭୁବନେଶ୍ୱର ୟୁନିଟ୍ ଟୁ ଠାନେ ଏବା ସୋମବାର 1 ତାରିଖ ଦିନ ହେବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ କରିବେ ବିଚାର ବିନିମୟ କାର୍ଯ୍ୟକ୍ରମ। ସମ୍ବଲପୁରଠାରେ ଅନୁଷ୍ଠିତ ହେଲା ସୁରକ୍ଷିତ ବଚପନ ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଗୋଟିଏ ଆଇନ ସଚେତନତା ଶିବିର। ବୌଦ୍ଧଠାରେ ଅନୁଷ୍ଠିତ ହେଲା ବିନାୟକ ଦାମୋଦର ସବରକରଙ୍କର 143ତମ ଜୟନ୍ତୀ। ଆଇପିଏଲ୍ T20 କ୍ରିକେଟ୍ ଉଦୟ ଗୁଜରାଟ ଟାଇଟନ୍ସ ଆର୍ ରାଜସ୍ଥାନ ରୟାଲ୍ସ ଭିତରେ ଚାଲିଛେ 2 ନମ୍ବର କ୍ୱାଲିଫାୟର୍ ମ୍ୟାଚ୍। ଟସ୍ ଜିତିକରି ବ୍ୟାଟିଂ କରୁଛେ ରାଜସ୍ଥାନ ରୟାଲ୍ସ। ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ପ୍ରଭାବ ଥି ଏବା ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ହେବା ସ୍ୱାଭାବିକରୁ କମ୍ ବର୍ଷା ସୂଚନା ଦେଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ଡିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 10 ବଜେ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଭୁଦତ୍ତ ପ୍ରଧାନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହୃଷିକେଶ ମେହେର, ଗୀତ ରଚନା ରଜନୀ ଭୁଏ।

ହିନ୍ଦୀ ଭକ୍ତି ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ଜୟ ବିଶ୍ୱାସ, ଗୀତ ରଚନା ଶ୍ୟାମାଜ କୁମାର, ସଙ୍ଗୀତ ଅରୁଣ ପଡ଼ୱାଲ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ଅନୁପ ଚଲୁଟା, ଜୟା କିଶୋରୀ, ଭୂପିନ୍ଦର ବାବଲ ଓ ଜୟ ବିଶ୍ୱାସ। ଗୀତ ରଚନା କରିଥିଲେ ରାଜନ ଲାଲପୋଲି, ସିପି ଝା ଓ ସମାଜ କୁମାର। ସଙ୍ଗୀତ ଅକ୍ଷୟ ରାଜୁ ସକ୍ସେନା, ରାଜୁ ଆଶୁ ଓ ଅରୁଣ ପୋଡ଼ୱାଲ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ। ଶିଳ୍ପୀ ହେଉଛନ୍ତି ପଣ୍ଡିତ କୁମାର ଗନ୍ଧର୍ଭ। ପରିବେଷଣ କରିଛନ୍ତି ରାଗ ଆଦାନା, ତିନ୍ ତାଲ, ଦ୍ରୁତ।

ସମବେତ କଣ୍ଠରେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଲୋକଜନନୀ ପଣ୍ଡା, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ।

0: ଶୁଣୁଥିଲେ ସମବେତ କଣ୍ଠରେ ସମ୍ବଲପୁରୀ ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରହ୍ଲାଦ ନାୟକ, ଯୁଧିଷ୍ଠିର ମେହେର, ଲୋକଜନନୀ ପଣ୍ଡା ଓ ଭୋଜରାଜ ବରୁଆ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଭୁଦତ୍ତ ପ୍ରଧାନ। କଣ୍ଠଶିଳ୍ପୀମାନେ ଥିଲେ ମିତ୍ରଭାନୁ ବିଶ୍ୱାଳ, ଗୋପାଳକୃଷ୍ଣ ଦାସ, ଶ୍ରୀକାନ୍ତ ମୋହନ ବାରିକ, ନମିତାରାଣୀ ପଟ୍ଟନାୟକ, ସୁକାନ୍ତି ସିଂ ଓ ପଦ୍ମିନୀ ସୁନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବେ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं।
0: आकाशवाणी संबलपुर वर्तमान सुनो तो संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई अतीश कुमार शतपथी। ଭୁଷ୍ଠାନେ ଭାରତ ପାକିସ୍ତାନ ସୀମା G7 ଆର୍ G13 ସୀମାନ୍ତ ଆଉଟ୍ପୋଷ୍ଟ ଉଦ୍ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାଜ୍ୟ ଆବାକାଲିଠାନୁ ମୂଲ ହେବା ଭୋଟର ତାଲିକାତି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରମାନଙ୍କୁ ତମାଖୁ ମୁକ୍ତ କରବାର ଉଦ୍ଦେ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ପିଏମ୍ ସୂର୍ଯ୍ୟଘର ଯୋଜନାଥି ମାଇଲଖୁଟ ସ୍ଥାପନା କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାତି ହେଲେ ସାମିଲ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। ଉତ୍ତର ଖାତାର ପୁନଃ ମୂଲ୍ୟାୟନଥି ସ୍ୱଚ୍ଛତା ଆଣବାର ଲାଗି CBSE ତରଫୁ କାର୍ଯ୍ୟକ୍ଷମ ହେବା ନୂଆ ପୋର୍ଟାଲ। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବା ସୋମବାର ଦିନ ଭୁବନେଶ୍ୱର Unit 2 ହେବା ଅନୁଷ୍ଠିତ। ପ୍ରଧାନମନ୍ତ୍ରୀ ଆଇବା ରବିବାର ଦିନ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କ ସହିତ କରିବେ ଭାବ ବିନିମୟ। ବୌଦ୍ଧଠାନେ ଜିଲ୍ଲା ପ୍ରଶାସନ ତରଫୁ ଭୋଟର ହେଲ୍ପ ଡେସ୍କ ହେଲା ସ୍ଥାପନା। ଭବାନୀପାଟନା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଗୋଟିଏ ସାମ୍ବାଦିକ ସମ୍ମିଳନୀ ହେଲା ଅନୁଷ୍ଠିତ। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଉ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମିଳିତ ସହଯୋଗଥି ସୁରକ୍ଷିତ ବଚପନ ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଗୋଟିଏ ଆଇନ ସଚେତନତା ଶିବିର ହେଲା ଅନୁଷ୍ଠିତ। ବୌଦ୍ଧ ଜିଲ୍ଲା ପଞ୍ଚାୟତ ଭବନଠାରେ ଅନୁଷ୍ଠିତ ହେଲା ଜିଲ୍ଲା ପରିଷଦ ବୈଠକ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ଖରିଫ ସମ୍ମିଳନୀଥି ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ସିଙ୍ଗାପୁର ଓପନ୍ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍କେ ଗଲେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଆଉ ଚିରାଗ ସେଟ୍ଟି। IPL T20 2 କ୍ୱାଲିଫାୟର ମ୍ୟାଚ୍ ଉଦେ ଗୁଜରାଟ ଟାଇଟନ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଚାଲିଛେ ମ୍ୟାଚ୍। ଟସ୍ ଜିତିକରି 214 ଠୋଲ୍ କରିଛେ ରାଜସ୍ଥାନ ରୟାଲ୍ସ, ଜିତିବାର ଲାଗି 215 ପିଛା କରୁଛେ ଗୁଜରାଟ ଟାଇଟନ୍ସ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବଥି ଆଇବା ଜୁନ୍ ମାସୁ ସେପ୍ଟେମ୍ବର ମାସ ଭିତରେ ସ୍ୱାଭାବିକ ନୁ କମ୍ ହେବା ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ। ଏଚ୍ଡି ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ବାଦନ। ଶିଳ୍ପୀ ହେଉଛନ୍ତି ବିଦ୍ୱାନ MS ଗୋପାଳ କୃଷ୍ଣ, କ୍ରିତ ତ୍ୟାଗରାଜ, ରୂପକମ୍ ତାଲ। ଶିଳ୍ପୀଙ୍କୁ ବେହେରାରେ ସଙ୍ଗତ କରିଛନ୍ତି ଶ୍ରୀମତୀ ଏମ୍ ନର୍ମଦା। ମୃଦଙ୍ଗମରେ ସଙ୍ଗତ କରିଛନ୍ତି ମନ୍ନାରଗୁଡ଼ି ଏଶ୍ୱରନ। ତାମ୍ବୁରାରେ ସଙ୍ଗତ କରିଛନ୍ତି ଏସ୍ ଭେଙ୍କଟରମଣ। ଶୁଣନ୍ତୁ ବେହେଲା ବାଦନ। ଶିଳ୍ପୀ ହେଉଛନ୍ତି ବିଦ୍ୱାନ MS ଗୋପାଳକୃଷ୍ଣ।

ଶୁଣୁଛନ୍ତି ଶ୍ରେଷ୍ଠ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ପାଦନ। ଶିଳ୍ପୀ ହେଉଛନ୍ତି ବିଦ୍ୱାନ MS ଗୋପାଳକ୍ରିଷ୍ଣ। ବର୍ତ୍ତମାନ ଶୁଣନ୍ତୁ, ପରିବେଷଣ କରିଛନ୍ତି ରାକ ମିଶ୍ର ୟମନ।

ଶୁଣୁଥିଲେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ବାଦନ। ଶିଳ୍ପୀ ଥିଲେ ବିଦ୍ୱାନ MS ଗୋପାଳକ୍ରିଷ୍ଣ। ଶିଳ୍ପୀଙ୍କୁ ବେହେଲାରେ ସଙ୍ଗତ କରିଥିଲେ ଶ୍ରୀମତୀ ଏମ୍ ନର୍ମଦା। ମୃଦଙ୍ଗମରେ ସଙ୍ଗତ କରିଥିଲେ ଆନ୍ନାରଗୁଡ଼ି ଏ ଐଶ୍ୱରନ। ତାମ୍ବୁରାରେ ସଙ୍ଗତ କରିଥିଲେ ଏସ୍ ଭେଙ୍କଟରମଣ। ଶିଳ୍ପୀ ରୂପକମ୍ ତାଲରେ ଏବଂ ରାଗ ମିଶ୍ର ୟମନରେ ବେହେଲା ବାଦନ ପରିବେଷଣ କଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି କଥାଚିତ୍ର ହମ୍ ତୁମାରେ ହେଁ ସନମ। କଣ୍ଠଦାନ କରିଛନ୍ତି ସୌନୁ ନିଗମ। ଗୀତ ରଚନା କାର୍ତ୍ତିକ ଅବସ୍ତି। ସଙ୍ଗୀତ ଦେଇଛନ୍ତି ବାଲି ବ୍ରହ୍ମା ଭଟ୍ଟ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲୋକନାଥ ସାହୁ, କରମସାନୀ ସାହୁ, ଲିପୁନ, ଲିପି, ଆକାଶ ଓ ବିକାଶ। ବରଗଡ଼ ଜିଲ୍ଲା ବିଜେପୁର ଭାଲୁବାହାଲ ଗ୍ରାମରୁ ଶୁଣନ୍ତୁ ଏହି ଗୀତଟି ଆପଣ ଯେଉଁଟା ଅନୁରୋଧ କରିଛନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର କୁରୁକ୍ଷେତ୍ର। କଣ୍ଠଦାନ କରିଛନ୍ତି କୁମାର ସାନୁ, ଅଲକା ୟକନିକ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ହିମେଶ ରେଶମିଆ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରୋହିଣୀ ମେହେର, ଶ୍ରାବଣୀ ମେହେର, ତ୍ରିବେଣୀ ମେହେର, ରୁଦ୍ରାଣୀ ମେହେର, ସବିତା ମେହେର ଓ ପ୍ରୀତି ମେହେର। ମହଲାକଟା ବୌଲତଲ ଭେଡ଼େନ ବ୍ଲକ ଜିଲ୍ଲା ବରଗଡ଼ରୁ। କଥାଚିତ୍ର କୁରୁକ୍ଷେତ୍ର।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ହମରାଜ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ଗୀତ ରଚନା ସୁଧାକର ଶର୍ମା, ସଙ୍ଗୀତ ହିମେଶ ରେଶମିଆ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରବୀନ୍ଦ୍ରନାଥ ମେହର, ଓଙ୍କାରନାଥ ମେହର, କେଦାରନାଥ ମେହର, ଜଗଦୀଶ ମେହର, ହେମନ୍ତ ମେହର, ସୁଶାନ୍ତ ମେହର ଓ ଶ୍ରୀକାନ୍ତ ମେହର, ମହଲାକଟା ବୋଲତଲ ଭେଡ଼େନ ବ୍ଲକ ଜିଲ୍ଲା ବରଗଡ଼ରୁ। କଥାଚିତ୍ର ହମରାଜ।

ଶ୍ରୋତାମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଏହି ଗୀତଟି, କଥାଚିତ୍ର ତେଜାବ। କଣ୍ଠଦାନ କରିଛନ୍ତି ଅଲକା ୟାକନିକ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପେରିଲାଲ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଞ୍ଚାନନ ପଞ୍ଚବିହାର, ବିପିନ, ଉପେନ୍ଦ୍ର, ଅଶୋକ, ଭଗବାନ ଓ ଭାଗୀରଥୀ। ଲଇସିରା ଭେଡ଼େନ ବ୍ଲକ, ଜିଲ୍ଲା ବରଗଡ଼ରୁ।

चाहिए।

ଶ୍ରୋତାମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ବାପ ନାମରୀ ବେଟା ଦଶ ନାମରୀ। କଣ୍ଠଦାନ କରିଛନ୍ତି ନଦୀମ ସରଫ, କ୍ଷମା କରିବେ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ହରେଶ କୁମାର ପରୁଆ, ଆରତୀ କ୍ରିତିକା ତୃପ୍ତିମୟୀ, ଦ୍ୱିତୀୟ ଚନ୍ଦ୍ର ସେଠ, ସ୍ମିତା ନାୟକ, ଚୈତନ୍ୟ ନାୟକ, ମୋନା ଡିଲା, ହେମନ୍ତ ଡିଲା, ଲରିଆପାଲ୍ଲୀ ମାଲିଡିହି, ଥାନା କୋଲାବିରା, ଜିଲ୍ଲା ଝାରସୁଗୁଡ଼ାରୁ। କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ ଓ ଅନୁରାଧା ପଡ଼ୱାଲ।

କାର୍ଯ୍ୟକ୍ରମର ଶେଷରେ ଏହି ଗୀତଟି ଶୁଣନ୍ତୁ। ଗତଚିତ୍ର ଛାୟା କଣ୍ଠଦାନ କରିଛନ୍ତି ତଲତ ମେହମୁଦ ଓ ଲତା ମଙ୍ଗେସ୍କର। ସଙ୍ଗୀତ ସଲିଲ ଚୌଧୁରୀ, ଗୀତ ରଚନା ରାଜିନ୍ଦର କିଶନ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମାଧ ସାଧ ବବି ଓ କବି। ଜାମଟିକରା ଅତାବେରା ବ୍ଲକ ଜିଲ୍ଲା ବରଗଡ଼ରୁ ଶୁଣନ୍ତୁ ଏହି ଗୀତଟି।

0: कि इस सुविधा का लाभ लेने के लिए परीक्षार्थियों को केवल अपना वैध नीट प्रवेश पत्र दिखाना होगा। केंद्रीय माध्यमिक शिक्षा बोर्ड CBSE ने कहा है कि पोस्ट रिजल्ट एक्टिविटी पोर्टल सोमवार 1 जून से शुरू हो जाएगा। उत्तर पुस्तिकाओं के सत्यापन और पुनर्मूल्यांकन की पारदर्शी प्रक्रिया सुनिश्चित करने के लिए ये पोर्टल शुरू किया जा रहा है। इससे मूल्यांकन का सर्वोच्च मानदंड स्थापित होगा। पश्चिम बंगाल के मुख्यमंत्री शुभेंदु अधिकारी ने राज्य में घुसपैठ और इसके कारण जनसांख्यिकी बदलाव की आशंका व्यक्त की है। उन्होंने कहा कि पिछली सरकार घुसपैठ के मुद्दे पर कोई कार्रवाई करने में नाकाम रही। यही कारण था कि तृणमूल प्रशासन ने केंद्र से समय से निर्देश मिलने के बावजूद जनगणना कार्य की शुरुआत नहीं की। उन्होंने कहा कि राज्य सरकार ने भारत बांग्लादेश सीमा पर बाड़ लगाने के लिए सीमा सुरक्षा बल को जमीन सौंपने की प्रक्रिया शुरू कर दी है। भारतीय जनसंचार संस्थान IIMC ने आज नई दिल्ली परिसर में आर्टिफिशियल इंटेलिजेंस इन मीडिया एंड एंटरटेनमेंट एकेडमी की शुरुआत की। सूचना और प्रसारण मंत्रालय के सचिव चंचल कुमार ने कहा कि इस अकादमी की शुरुआत से संस्थान पारंपरिक मीडिया शिक्षा से आगे बढ़कर भविष्य की मीडिया तकनीकों पर काम कर सकेगा। उन्होंने कहा कि AI की जानकारी केवल बड़े शहरों के न्यूज रूम तक सीमित नहीं रहनी चाहिए बल्कि पूरे भारत के मीडिया क्षेत्र तक पहुंचनी चाहिए। वाइस एडमिरल अजय कुचर ने आज 48वें नौसेना उप प्रमुख के रूप में कार्यभार ग्रहण किया। पुणे में प्रतिष्ठित राष्ट्रीय रक्षा अकादमी के पूर्व छात्र वाइस एडमिरल अजय कुचर ने जुलाई 1988 में भारतीय नौसेना में कमीशन प्राप्त किया था। न्यू चंडीगढ़ में IPL क्रिकेट के दूसरे क्वालिफायर में गुजरात टाइटंस और राजस्थान रॉयल्स के बीच मुकाबला जारी रहा। पहले बल्लेबाजी करते हुए राजस्थान ने गुजरात को निर्धारित 20 ओवर में 6 विकेट पर 215 रन का लक्ष्य दिया। जवाब में ताज़ा समाचार मिलने तक गुजरात ने 15 ओवर में 2 विकेट पर 182 रन बनाए हैं। इसके साथ ही समाचार बुलेटिन समाप्त हुआ।
1: ଶୁଣୁଥିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ
2: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ସର୍ବାଧିକ 3 ମାସ ଭିତରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସବୁ ଉଚ୍ଚ ନ୍ୟାୟାଳୟମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ। ରାଜ୍ୟ ଆବାକାଲିଠାରୁ ମୂଲ ହେବା SIR ପ୍ରକ୍ରିୟା। 38,000 ଅତକା ବୁଥସ୍ତରୀୟ ଅଧିକାରୀ କରିବେ ଭୋଟରମାନଙ୍କର ତଥ୍ୟ ସଂଗ୍ରହ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। PM ସୂର୍ଯ୍ୟଘର ଯୋଜନାତି ମାଇଲ୍ ଖୁଣ୍ଟ ସ୍ଥାପନା କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାତି ହେଲେ ସାମିଲ। +2 ପୁନଃ ମୂଲ୍ୟାୟନ୍ତି ସ୍ୱଚ୍ଛତା ଆଣବାର୍ ଲାଗି CBSE ଆବା June 1 ନୂଆ ପୋର୍ଟାଲ ଖୋଲିବାର ଲାଗି ନେଲା ନିଷ୍ପତ୍ତି। ପୋର୍ଟାଲ ଜରିଆ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ପୁରୀଠାରେ June 3-5 ତକ ହେବାର୍କେ ଥିବା ବ୍ରିକ୍ସ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ SP। ଭୁଷ୍ଟାନେ ଭାରତ ପାକିସ୍ତାନ ସୀମାଥି G7 ଆର୍ G13 ସୀମାନ୍ତ ଆଉଟପୋଷ୍ଟର ଉଦ୍ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଦେଶର ଶିକ୍ଷାନୁଷ୍ଠାନ ପରିସରମାନଙ୍କୁ ତମାଖୁ ମୁକ୍ତ କରବାର ଉଦ୍ଦେଶ୍ୟ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବା ଏବା ସୋମବାର ଦିନ। ପ୍ରଧାନମନ୍ତ୍ରୀ ଏବା ରବିବାର ଦିନ 11 ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ କରିବେ ବିଚାର ବିନିମୟ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ଖରିଫ ସମ୍ମିଳନୀ ଥି ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାକ ରାଜ୍ୟ ସରକାରଙ୍କ ତରଫରୁ ହେଲେ ସମ୍ବର୍ଦ୍ଧିତ। ସିଙ୍ଗାପୁର ଓପନ୍ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍କେ ପହଞ୍ଚିଲେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରେଡ୍ଡି ଆରୁ ଚିରାଗ ସେଟ୍ଟି। IPL T20 2 କ୍ୱାଲିଫାୟର ମ୍ୟାଚ୍ ଥି ଗୁଜରାଟ ଟାଇଟନ୍ସ ଆରୁ ରାଜସ୍ଥାନ ରୟାଲ୍ସ ଭିତରେ ଚାଲିଛି ମ୍ୟାଚ୍। ଜିତିବାର ଲାଗି 215 ପିଛା କରୁଛେ ଗୁଜରାଟ ଟାଇଟନ୍ସ। ଏତେବେଳେ ତକ 2 ୱିକେଟ୍ ହରେଇକରି ଠୋଲ୍ କରିଛେ 182 ରନ୍। ଇ ବଛର ଜୁନ୍ ମାସରୁ ସେପ୍ଟେମ୍ବର ମାସ ଭିତରେ ସ୍ୱାଭାବିକନୁ କମ୍ ହେବା ବର୍ଷା ସୂଚନା ଦେଲା ପାଣିପାଗ ବିଭାଗ। ଏବା 24 ଘଣ୍ଟା ଭିତରେ ରାଜ୍ୟର 18 ଜିଲ୍ଲାନୁ ଘଡ଼ଘଡ଼ି ସହିତ ହୋଇପାରେ ବର୍ଷା। ଆଜିର ମୁଖ୍ୟ ଖବରନୁ ଶେଷ ହେଲା। ଜୁହାର।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଢେଙ୍କାନାଳ ମୟୂରଭଞ୍ଜ କେନ୍ଦୁଝର ଅନୁଗୁଳ ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟର ରାତ୍ରିର ତାପମାତ୍ରାରେ 2 ଡିଗ୍ରୀରୁ 4 ଡିଗ୍ରୀ ମଧ୍ୟରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ରାଜ୍ୟର ଅନୁଗୁଳ, ଢେଙ୍କାନାଳ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି, ଧୂଳିଝଡ଼ ସହ ଘଣ୍ଟା ପ୍ରତି 60-70 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ଏବଂ ଏଥିସହ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି ସହ ଧୂଳିଝଡ଼ ସହ ଘଣ୍ଟା ପ୍ରତି 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେଥିପାଇଁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବଜ୍ରପାତ, ଘଡ଼ଘଡ଼ି, ଧୂଳିଝଡ଼ ସହ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେଥିପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଏଥିଲା ପାଣିପାଗ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର। ଆମ ରାଜ୍ୟର ପ୍ରସାରଣ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନ କରିବେ ଧ୍ରୁବ ପ୍ରସାଦ ପଣ୍ଡା। ସକାଳ 6:46 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ୟୁରିନ୍ ଇନ୍ଫେକ୍ସନର କାରଣ ଓ ପ୍ରତିକାର ବିଷୟରେ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଆସନ୍ତାକାଲି ସକାଳ 7:35 ଶୁଣିବେ ସୃଜନିକା ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ, ଏଥିରେ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନଙ୍କ ସହ ସାକ୍ଷାତକାର ଶୁଣିବେ। ଆସନ୍ତାକାଲି ସକାଳ 7:55 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଛନ୍ଦାରାଣୀ ସାହୁ। 8:30 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ରୋହିତ କୁମାର ଗଟିଆ, ଦୁର୍ଗାପ୍ରସାଦ ଭୋଇ ଓ ପ୍ରଭାସିନୀ ରଥ। 8:45 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ତାନସେନ ସିଂ, ଶୁଭଶ୍ରୀ ପାଣି ଓ ନବକିଶୋର ମହତମ। ଆସନ୍ତାକାଲି ସକାଳ 9:00 ଶୁଣିବେ ହ୍ୟାଲୋ ଅନୁରୋଧ, ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ବିନାୟକ ସାହୁ, ରାମେଶ୍ୱର ଦାସ, ମୋହନ ସେଠ, ସ୍ନିଗ୍ଧାରାଣୀ ଜନା ଓ ପଦ୍ମିନୀ ପୈଠାରୁ। 11:30 ଶୁଣିବେ ଖୁଲା ଚର୍କା, ଏଥିରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:00 ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଆସନ୍ତାକାଲି ଦିନ 12:15 ଶୁଣିବେ ବାତାୟନ କାର୍ଯ୍ୟକ୍ରମ, ଏଥିରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:30 ଶୁଣିବେ ଅନୁରୋଧରେ ସମ୍ବଲପୁରୀ ଗୀତ। ଅପରାହ୍ନ 1:05 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ପ୍ରେମନାଥ ବାରିକ, ଫକୀରମୋହନ ପଟ୍ଟନାୟକ ଓ ଯୋଗେଶ୍ୱର ପଣ୍ଡା। ଅପରାହ୍ନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବିବିଧା କାର୍ଯ୍ୟକ୍ରମ ସ୍ୱପ୍ନ ବିଷୟବସ୍ତୁ ଉପରେ ବିଶେଷ କାର୍ଯ୍ୟକ୍ରମ ଶୁଣିବେ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00 ଶୁଣିବେ ମାକା ପୁପୁ ଚକା ଚକା, କିଷାନ ଭାଷାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ, ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଂ, ଏଥିରେ ଅଂଶୁଘାତର କାରଣ ଓ ତାର ପ୍ରତିକାର ବିଷୟରେ ଡକ୍ଟର ମହେନ୍ଦ୍ର ଏକାଙ୍କ ସହିତ ଆଲୋଚନା ଶୁଣିବେ। ଅପରାହ୍ନ 4:02 ଶୁଣିବେ ପୁଣି ଥରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ଆସନ୍ତାକାଲି ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା, ପରିବେଷଣ କରିବେ ସୁରେନ୍ଦ୍ର କୁମାର ସାହୁ ଓ ସାଥୀ। ସନ୍ଧ୍ୟା 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସ୍ୱରଲିପି, ଶାନ୍ତି ବିଷୟବସ୍ତୁ ଉପରେ ବିଶେଷ କାର୍ଯ୍ୟକ୍ରମ ଶୁଣିବେ। 6:10 ଶୁଣିବେ ସଫ୍ଟୱେୟାର କାର୍ଯ୍ୟକ୍ରମ, ସ୍ତୁତି ଚିନ୍ତାମଣି, ତଥ୍ୟ ଓ ପ୍ରଯୋଜନା ପ୍ରଦୀପତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆସନ୍ତାକାଲି ସନ୍ଧ୍ୟା 6:55 ଶୁଣିବେ ଆଜି ପ୍ରସଙ୍ଗ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ରାତି 8:02 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ମୃଦୁଳା ଘୋଷ, କମଳାକାନ୍ତ ରାଉତ ଓ ବି ପୁଷ୍ପାଞ୍ଜଳି। 8:15 ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଆସନ୍ତାକାଲି ରାତି 8:30 ଶୁଣିବେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ଉସ୍ତାଦ ବଡ଼େ ଗୁଲା ମଲ୍ଲିକ। ଆସନ୍ତାକାଲି ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଶୁଣିବେ ଅଖିଳ ଭାରତୀୟ ଯୁବ ପତ୍ରିକାର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:12:45 ଏଇଠି ଶେଷ କରୁଛୁ ଆମର ଆଜିର ପ୍ରସାରଣ। ଆମର ଆସନ୍ତାକାଲିର ପ୍ରସାରଣ ଆରମ୍ଭ କରିବୁ ଆସନ୍ତାକାଲି 6:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।